ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଶତାବ୍ଦୀ ଭାଦ୍ରବ 18 ଦିନ 2026 ମସିହା ସେପ୍ଟେମ୍ବର ମାସର 9 ତାରିଖ। ଶ୍ରୋତା ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1200 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ସେକେଣ୍ଡ।

ଆଜିର ଅନୁଚିନ୍ତା ବେଳେବେଳେ ନିରବତା ହିଁ ସର୍ବୋତ୍ତମ ଉତ୍ତର ହୋଇଥାଏ, କାରଣ ସତ୍ୟକୁ ଶବ୍ଦର ଆବଶ୍ୟକତା ନାହିଁ, ସମୟର ଆବଶ୍ୟକତା ଥାଏ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ପ୍ରଚାରକଲୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

କିଛି ବର୍ଷ ତଳେ ଉତ୍ତର ଭାରତର ଏକ ସହରକୁ ଯାଇଥାଏ, ଦେଶର ଏକ ପୁରୁଣା ନାମଜାଦା ସହର। ଅସଂଖ୍ୟ ଜନଗହଳି, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ସବୁଆଡ଼େ ମୁଣ୍ଡ ମାଳମାଳ। ଆଖପାଖ ଅଞ୍ଚଳରେ ବୁଲାବୁଲି କରିବା ପାଇଁ ରିକ୍ସା ଅଟୋରିକ୍ସାର ଅଭାବ ନାହିଁ। ହେଲେ ଏମିତି ଲାଗିଲା ରାସ୍ତାଘାଟରେ ନିୟମ କାନୁନ କିଛି ନାହିଁ, ସମସ୍ତେ ଆଜାଦ। ରିକ୍ସାରେ ବସିଥାଏ, ଦ୍ରୁତ ଗତିରେ ଚାଲିଥାଏ, ଚାରି ଛକରେ ମଧ୍ୟ ତାର ବେଗ କମୁନଥାଏ। ସାମ୍ନା ପଟରୁ ଦ୍ରୁତ ଗତିରେ ଟ୍ରକ୍ ମାଡ଼ି ଆସୁଥାଏ। ଭାବିଲି ରିକ୍ସାକୁ ବାଡ଼େଇ ଦେବ, ବିକଳରେ ଡେଇଁ ପଡ଼ିଲି। ହେଲେ ଯିଏ ଯାହା ମାର୍ଗରେ ଦ୍ରୁତ ଗତିରେ ଚାଲିଗଲେ, କାହାରି ବେଗ କମ୍ ହେଲା ନାହିଁ। ଚାରି ଛକ ଡେଇଁଲା ପରେ ରିକ୍ସାବାଲା ଡାକିଲା, କାହିଁକି ଓହ୍ଲେଇ ପଡ଼ିଲେ ବାବୁ, ଆସନ୍ତୁ। ପୁଣି ମୁଁ ରିକ୍ସାକୁ ଚଢ଼ିଲି। ସହରରେ ମୋର ଦୁଇ ତିନି ଦିନ ରହଣି ଭିତରେ ଏମିତି ମୋତେ ଡରି ଡରି ରହିବାକୁ ପଡ଼ିଲା। ଭାବିଲି

0: ଏ ତ ବଡ଼ ସହର, ଆମ ଅଞ୍ଚଳର ଛୋଟ ଛୋଟ ସହର ବି କିଛି କମ୍ ନୁହେଁ। ଘରୁ ବାହାରିବା ମାତ୍ରେ ବିପଦ। ଅନେକ ବର୍ଷ ତଳେ ଏକ ଇଂରାଜୀ କବିତା ପଢ଼ିଥିଲି। କବିତାଟି ଥିଲା ଦୀର୍ଘ। କବିତା ପାଇଁ କବିଙ୍କୁ କେହି କେହି ନୈରାଶ୍ୟବାଦୀ ବୋଲି କହିଥାନ୍ତି। ବର୍ତ୍ତମାନର ସମାଜକୁ ଦେଖି ସେ ହତୋତ୍ସାହ ହୋଇ ପଡ଼ିଛନ୍ତି। ଯୁଆଡ଼େ ଦେଖିଲେ ଅସଂଖ୍ୟ ଜନଗହଳି, ଲୋକ ଭିଡ଼, ଆଉ ଏ ଭିଡ଼ ମଧ୍ୟରେ ମଣିଷ ତାର ପରିଚୟ ହଜେଇ ବସିଛି। ସେ କ'ଣ କରୁଛି ନିଜେ ଜାଣିପାରୁନାହିଁ। କବି ପୁରୁଣା କାଳର ଏକ ରାଜ୍ୟ ସହିତ ବର୍ତ୍ତମାନକୁ ତୁଳନା କରିଛନ୍ତି। ପ୍ରକୃତରେ ବର୍ତ୍ତମାନର ପରିସ୍ଥିତି ଯାହା, ଯେକୌଣସି ଚିନ୍ତାଶୀଳ ବ୍ୟକ୍ତି ଅଡ଼ୁଆରେ ପଡ଼ିଯିବ। ଆମ ଏ ଅଞ୍ଚଳର ସହରମାନଙ୍କରେ ଜନସଂଖ୍ୟା ଏତେଟା ବଢ଼ିନାହିଁ, କିନ୍ତୁ ଯାହା ବି ଜନସଂଖ୍ୟା ବଢ଼ିଛି ସେଇଥିରେ ପରିସ୍ଥିତି ଅସମ୍ଭାଳ। ଆମ ପାଖରେ ବାଇକ୍ ଅଛି, କାର୍ ଅଛି। ଆମେ ଭାବୁଛୁ ଯେଉଁ ବେଗରେ ଘରୁ ବାହାରିବା ସେଇ ବେଗରେ ହିଁ ଘରେ ପହଞ୍ଚିଯିବା। ଆମେ ସ୍ୱାଧୀନ। ଆମ ସ୍ୱାଧୀନତାରେ ରୋକ ଲଗାଇବା ପାଇଁ କେହି ନାହାନ୍ତି। ଚାରି ଛକରେ ଟ୍ରାଫିକ୍ ପୋଲିସ ରହିଛି, ସେ କିଏ ଆମକୁ ହୁଇସିଲ୍ ମାରି ଅଟକାଇବା ପାଇଁ? ଗାଡ଼ି ଆମରି, ବେଗ ଆମରି। କୃଷି ପ୍ରଧାନ ଆମ ଦେଶରେ ଟ୍ରାକ୍ଟର ତିଆରି କରାଯାଇଛି ଚାଷ କାର୍ଯ୍ୟରେ ସହାୟକ ହେବା ପାଇଁ। ସହରାଞ୍ଚଳରେ ମାଲ ପରିବହନ ମଧ୍ୟ ଚାଲିଛି, ଠିକ୍ କଥା। କିନ୍ତୁ ଟ୍ରାକ୍ଟର ଚାଳକମାନେ ଗାଡ଼ି ଚଳାଉଛନ୍ତି ନା ଟ୍ରାକ୍ଟର ରେସ୍ରେ ଭାଗ ନେବା ପାଇଁ ପ୍ରାକ୍ଟିସ୍ କରୁଛନ୍ତି? ବୋଧହୁଏ କୌଣସି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିବ ଆଗକୁ କାର୍ ରେସ୍ ଭଳି ଟ୍ରାକ୍ଟର ରେସ୍ର ମଧ୍ୟ ଆୟୋଜନ କରାଯିବ। ବସ୍ କଥା ନ କହିବା ଭଲ, ପୁରା ରାସ୍ତାଟା ତ ସେମାନଙ୍କର। ଯେହେତୁ ଯାତ୍ରୀମାନେ ଚଢ଼ୁଛନ୍ତି, ଓହ୍ଲାଉଛନ୍ତି, ରାସ୍ତା ମଝିରେ ବି ବସ୍ ଅଟକା ଯାଇପାରେ। ଆଗରୁ ପଛରୁ ଆସୁଥିବା ଲୋକ ଯାନବାହନ ଆଡ଼ଜଷ୍ଟ କରିବେନି। ସନ୍ଧ୍ୟାରେ ବଜାର ଅଞ୍ଚଳରେ ଜନଗହଳି, କିନ୍ତୁ ହେଭି ଟ୍ରାଫିକ୍ ଯିବା ପାଇଁ ମନା ନାହିଁ। କେବେ ଓଭରବ୍ରିଜ୍ ହେବ, ବାଇପାସ୍ ହେବ, ଦେଖାଯିବ। ସେସବୁ ହେଲେ ବର୍ତ୍ତମାନର ଅସୁବିଧା ସମ୍ପୂର୍ଣ୍ଣ ଦୂରେଇ ଯିବ। ଆମେ ଆଶା ବାନ୍ଧି ବସିଛୁ, କ୍ଷତି କ'ଣ? ଚାତକ ବି ତ ବର୍ଷାକୁ ଅନେଇଥାଏ। ଆଉ ଏକ ଖୁସିର ଖବର, ଦିନକୁ ଦିନ ପୃଥିବୀରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜନବହୁଳ ରାଷ୍ଟ୍ର ଭାରତ ଆନ୍ତର୍ଜାତୀୟ ଖେଳମାନଙ୍କରେ ପଦକ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହୁଥିବା ବେଳେ କିଛି ବାଇକ୍ ଆରୋହୀ ସହରର ରାସ୍ତାଘାଟରେ ପ୍ରାକ୍ଟିସ୍ ଚଳାଇଛନ୍ତି। ଏମାନଙ୍କ ସର୍ପିଳ ଓ ଦ୍ରୁତ ବାଇକ୍ ଚାଳନା ନିଶ୍ଚିତ ଭାବରେ ଦେଶର ସମ୍ମାନକୁ ବଢ଼ାଇବ। ପରିସ୍ଥିତି ଯାହା, କବି ବଞ୍ଚିଥିଲେ ଆଉ ଏକ କବିତା ଲେଖିଥାନ୍ତେ, ଆଉ ପ୍ରଭୁ ଯୀଶୁ ଥିଲେ ତ କହିଥାନ୍ତେ, ହେ ପ୍ରଭୁ ଏମାନଙ୍କୁ କ୍ଷମା କରନ୍ତୁ, ଏମାନେ ନିଜେ ଜାଣନ୍ତିନି ଏମାନେ କ'ଣ କରୁଛନ୍ତି।
1: ଶୁଣିଲେ ଚେତନା ଚିନ୍ତନ, ଉପସ୍ଥାପନ କଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରା ଗର୍ଭବତୀ ଥିଲେ। ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥମା ଅପମାନର ପ୍ରତିଶୋଧ ନେବାକୁ ଉତ୍ତରାଙ୍କ ଗର୍ଭକୁ ବ୍ରହ୍ମସର ପିଶିଲେ। ସେଇ ସରର ତେଜ ଦେଖି ଭୟରେ ଉତ୍ତରା ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ। ଶ୍ରୀକୃଷ୍ଣ ଉତ୍ତରାଙ୍କ ପ୍ରାର୍ଥନା ଶୁଣି ସୁଦର୍ଶନ ଚକ୍ର ଘେନି ଉତ୍ତରାଙ୍କ ଗର୍ଭରେ ପ୍ରବେଶ କଲେ। କୃଷ୍ଣଙ୍କ ତେଜ ବ୍ରହ୍ମସରର ତେଜ ସଂହାରିବାରୁ

ଉତ୍ତରାଙ୍କ ଗର୍ଭ ରକ୍ଷା ପାଇଲା। ମାତା କୁନ୍ତୀ ଦ୍ରୌପଦୀ ଉତ୍ତରା ଓ ପଞ୍ଚପୁତ୍ରଙ୍କୁ ଘେନି କୃଷ୍ଣଙ୍କ ପଦରେ ନମସ୍କାର କରି ସ୍ତୁତି କଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଶିଳ୍ପୀମାନେ ଥିଲେ ଭିକାରୀ ଚରଣ ବଳ, ତୃପ୍ତି ଦାସ, ଶୈଳଭାମା ମହାପାତ୍ର ଏବଂ ରାମହରି ଦାସ। ସଙ୍ଗୀତ ସଂଯୋଜନା ରାଖଳଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତତି ଯାଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଆବୁଧାବିନ ପହଞ୍ଚିଛନ୍। ଇତାର ସହିତ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନ ମୁଲହେଇଛି। ଆଜିଠାନୁ 11 ତାରିଖ ତକ ପ୍ରମୁଖ କାର୍ଯ୍ୟକ୍ରମ ହେବାର ସହିତ ଆଇବା 12 ତାରିଖ ମୁଖ୍ୟମନ୍ତ୍ରୀ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ୟୁଏଇ ସହିତ ଭାରତର ସମ୍ପର୍କକେ ବରକସ କରିବାର ବିଷୟଟି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରଦୂତଙ୍କ ସହିତ ଆଲୋଚନା କରିଛନ୍। ଆବୁଧାବିନ ପହଞ୍ଚିକରି ରାଜ୍ୟ ସରକାରଙ୍କ ନିବେଶ କାର୍ଯ୍ୟକ୍ରମର ପ୍ରସ୍ତୁତି ବାବଦେ ବିଲ୍ ସେ ସମୀକ୍ଷା କରିଛନ୍। ୟୁଏଇନ ରହୁଥିବା ଆଉ କାମ କରୁଥିବା ଓଡ଼ିଆମାନଙ୍କୁ ନିରନ୍ତର ସହଯୋଗ ଓ ସୁବିଧା ସୁଯୋଗ ଦେବାର ଦିଗେ ସେ ଜୋର ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଶିଳ୍ପ ଅଭିବୃଦ୍ଧିର ଗୋଟିଏ ନୂଆ ପର୍ଯ୍ୟାୟଟି ଓଡ଼ିଶା ପହଞ୍ଚିଛି ଆଉ ୟୁଏଇ ସହିତ ଆଲୋଚନା ଏ ଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ଆଏ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ଗଠିତ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀଥି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗ ଆଉ ଇପିକଲ୍ର ଅଧିକାରୀମାନେ ସାମିଲ ଅଛନ୍। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇକରି 42 ଜଣ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ପ୍ରମାଣପତ୍ର ପ୍ରଦାନ କରିଛନ୍। ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ଓ ଭବିଷ୍ୟତର ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଭିତରେ ଆୟୁର୍ବେଦ ଗୋଟିଏ ଶକ୍ତିଶାଳୀ ସେତୁ ହିସାବରେ କାମ କରିବା, ଏଟାକେ ଆହୁରି ଅଧିକା ମଜବୁତ କରିବାର ଦାୟିତ୍ୱ ସ୍ନାତକମାନଙ୍କର ଆଏ ବୋଲି ରାଜ୍ୟପାଳ ଏ ଅବସରରେ କହିଛନ୍। ଆଇବାଦିନି ମହାବିଦ୍ୟାଳୟର ଆୟୁର୍ବେଦ ଶିକ୍ଷା, ଗବେଷଣା ଆଉ ଚିକିତ୍ସା କ୍ଷେତ୍ରର ଗୋଟିଏ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ ହେବା ବୋଲି ରାଜ୍ୟପାଳ ଆଶ କରିଛନ୍। ରାଜ୍ୟ ନୂଆ 1200 ଦୁଗ୍ଧ ସମବାୟ ସମିତି ସ୍ଥାପନା ହେବା ବୋଲି ସ୍ୱାସ୍ଥ୍ୟ ଆଉ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଗୁରସ ଚାଷୀମାନଙ୍କୁ ଲିଟର ପିଛା 2 ଟଙ୍କା ଅତକା ଦେବାରକେ ଓମ୍ଫେଡ୍ ତରଫରୁ ନିଷ୍ପତ୍ତି ନିଆଯାଇଛି। ଆଇବା 11 ତାରିଖରୁ ଚାଷୀମାନଙ୍କୁ ଏ ବଢ଼ିଥିବା ଦାମ ଦିଆଯିବା, ଏଥିଲାଗି ରାଜ୍ୟର 3 ଲକ୍ଷରୁ ଅତକା ଗୁରସ ଚାଷୀ ଲାଭ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନ 2026-27 ବଛର ଲାଗି ତିଆରି ହୋଇଥିବା କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଯୋଜନା ବାବଦେ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଆଉ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇକରି ଗୋଟିଏ ପ୍ରସ୍ତୁତି କର୍ମଶାଳା ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏ ଅବସରରେ ଯୋଗ ଦେଇକରି ଜିଲ୍ଲା ସ୍ତରର ଜାତୀୟ ସ୍ୱାସ୍ଥ୍ୟ ମିଶନର ଭିନ୍ ଭିନ୍ କାର୍ଯ୍ୟକ୍ରମକେ ଅତକା ଫଳପ୍ରଦ ଆଉ ଲକ୍ଷ୍ୟଭିତ୍ତିକ କରିବାର ଦିଗେ ଜୋର ଦେଇଛନ୍। ରାଜ୍ୟର 80% ଲୋକ ଗାଁ ଇଲାକାନ ରହୁଥିବାରୁ ସେଠାରେ ସେବା ପହଞ୍ଚାବାର ବଢ଼ାବାରଟା ଜରୁରୀ ଏ ବୋଲି ସେ କହିଛନ୍। 2036 ତକ ସ୍ୱାସ୍ଥ୍ୟ କ୍ଷେତ୍ରଟି ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭିଜନ ରଖବା ଲାଗି ମନ୍ତ୍ରୀ କହିଛନ୍। ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସିକରି ଅନୁସୂଚିତ ଜନଜାତିଙ୍କର ବିକାଶ ଆଉ କଲ୍ୟାଣ ବାବଦେ ସମୀକ୍ଷା କରିଛନ୍। ଶ୍ରୀ ଆର୍ଯ୍ୟ ଗଲାକାଲି ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷନ ହୋଇଥିବା ସମୀକ୍ଷା ବୈଠକଟି ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବୈଠକଟି ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବା ସହିତ ସେମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ସେ ପଚାରି ବୁଝିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲି ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଉ ଡାକ୍ତରଖାନା ବୁଲିକରି ସମୀକ୍ଷା କରିବାର ସହିତ ଏଇଟା ଖୁବ୍ ଜଲ୍ଦି ପୁରାପୁରି ଭାବେ କାର୍ଯ୍ୟକ୍ଷମ ହେବା ବୋଲି କହିଛନ୍। ସେନ୍ତା କଲେଜନ ଇ ବଛରନୁ 7 ବିଭାଗଟି ପିଜି ପାଠ୍ୟକ୍ରମ ମୂଲ ହୋଇଥିବାର ବେଳେ କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଆଉ ପ୍ଲାଷ୍ଟିକ୍ ସର୍ଜରୀ ବାଗି 4 ସୁପର ସ୍ପେଶାଲିଟି ବିଭାଗ କାର୍ଯ୍ୟକ୍ଷମ ହୋଇଛି। ବହୁତ ଜଲ୍ଦି ବାକି ସବୁ ସ୍ୱାସ୍ଥ୍ୟ ସୁବିଧା ମେଡିକାଲନ ଯୋଗାଇ ଦିଆଯିବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଏନ୍ଏଲ୍ସି କୋଇଲା ଖଣି ପ୍ରଭାବିତ ବିସ୍ଥାପିତମାନଙ୍କର ଥଇଥାନ ଓ ପୁନର୍ବାସ ବାବଦ ଆର୍ପିଡିଏସି ବୈଠକ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକନ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, 2 ଜିଲ୍ଲାର ଜିଲ୍ଲାପାଳ ଆଉ କ୍ଷତିଗ୍ରସ୍ତମାନେ ଉପସ୍ଥିତ ଥିଲେ। ବୈଠକଟି ଖଣି ପ୍ରଭାବିତମାନଙ୍କ ଲାଗି ଠିକ୍ କ୍ଷତିପୂରଣ ଆଉ ସ୍ଥାନୀୟ ନିଯୁକ୍ତି ଲାଗି ଗୋଟିଏ ସବ୍କମିଟି ଗଠନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆମ ଖାଦ୍ୟ ଆମ ସଂସ୍କୃତି ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଏ ମହୋତ୍ସବକେ ଆଇବା 11 ତାରିଖ ଜିଲ୍ଲାର ମର୍ଯ୍ୟାକୁଦ କଲ୍ୟାଣ ମଣ୍ଡପନ ଆୟୋଜନ କରାଯିବାର ବାବଦେ ନିଷ୍ପତ୍ତି ନିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାବିଦ୍ୟାଳୟ ଜିଲ୍ଲା ଜରୁରୀ ଶାଖା ତରଫରୁ ଭିନ୍ ଭିନ୍ ବିପର୍ଯ୍ୟୟନ ଜୀବନ ରକ୍ଷା କୌଶଳ ପ୍ରଦର୍ଶନୀ କରାଯାଇଛି। ବୟଡ଼, ଚଡ଼କମରା, ପାଏନ୍ଥି ବୁଡ଼ିଯିବା, ସାପଚବା ବାଗିର ବିପର୍ଯ୍ୟୟନ ଜୀବନ ରକ୍ଷା କୌଶଳ ପ୍ରଦର୍ଶନ ସହିତ ରାସ୍ତାନ ଦୁର୍ଘଟଣା ସମୟରେ ଲୋକଙ୍କ ପ୍ରାଥମିକ ଚିକିତ୍ସା ସିପିଆର୍ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର 150 ଅତକା ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବେ ଶୁକ୍ରବାର ତକ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି।

ଏତାର ପ୍ରଭାବତି ଉତ୍ତର ଆନ୍ଧ୍ରପ୍ରଦେଶ ଆଉ ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା ଦୁଇ ଦିନ ତକ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: दिनांक पर्यन्तं मुंबई नगरे आयोजितः अस्ति। ध्यातव्यम् इदं यत् फेस्ट इदं ह्यः एव आरब्धमासीत्। रक्षामंत्री राजनाथ सिंहः अद्य उक्तवान् यत् संकटकाले भारतं सर्वदा दृढतया श्रीलंकायाः पक्षे स्थास्यति। सः उक्तवान् यत् भारत श्रीलंका देशयोः सम्बन्धाः समान इतिहास संस्कृति आस्थासु आधारिताः सन्ति। भारतीय प्रवासी समुदायेन सह संवादावसरे सः एतत् उक्तवान्। असौ एतदपि कथितवान् यत् उभयोः देशयोः मध्ये घनिष्ठाः सांस्कृतिकाः रिक्थसम्बद्धाश्च सम्बन्धाः सन्ति, येन द्विपक्षीय सम्बन्धानां विकासाय सुदृढाधारः प्रदत्तः अस्ति। श्रीसिंहः कोलम्बो नगरं प्राप्तवान्। ध्यातव्यमिदं यत् तत्र असौ श्रीलंकायाः शीर्षनेतृत्वेन सह वार्तां करिष्यति। भारतस्य पूर्व मुख्य न्यायाधीशः न्यायमूर्तिः दीपक मिश्रः कटकनगरे सरला साहित्य सांसदा कलिंगरत्न पुरस्कारेण सम्मानितः अस्ति। पुरस्कारे देवी सरस्वत्याः रजत प्रतिमा प्रशस्तिपत्रञ्च सम्मिलिते स्तः। अवसरे अस्मिन् भाषमाणाः न्यायमूर्तिः मिश्रः उक्तवान् यत् मनुष्यः जीवने कियत् दूरमपि गच्छेत् तथापि जन्मभूमेः मृत्तिका तस्य स्मृतिं परिचयं सांस्कृतिक परम्पराञ्च निरन्तरं निर्माति। संविधानस्य उल्लेखं कुर्वन् न्यायमूर्तिः मिश्रः प्रस्तावनायां वर्णितं बन्धुत्वम् एकं जीवन्तनैतिक सम्बन्धं वर्णितवान्। केन्द्रीय महिला बाल विकास मन्त्रालयेन अद्य वाराणस्याम् ऐषमः नवम राष्ट्रिय पोषण मासस्य शुभारम्भः करिष्यते। केन्द्रीय महिला बाल विकास मन्त्री अन्नपूर्णा देवी मुख्यमन्त्रिणः योगी आदित्यनाथस्य उपस्थितौ रुद्राक्ष कन्वेन्शन सेन्टर इत्यत्र अस्य अभियानस्य शुभारम्भं करिष्यति। अस्मिन् वर्षे राष्ट्रिय पोषण मासस्य विषयो वर्तते अस्माकं आंगनवाड़ी केन्द्राणि अस्माकं दायित्वम् इति वार्ताः।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ସମ୍ବଲପୁର ଏବଂ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 7:00। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 7:25 ଶୁଣିବେ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଚାଷର କଥା 7:40 ପୁରାତନୀ କ୍ରମରେ ଶୁଣିବେ କେତୋଟି ଛାନ୍ଦ 7:45। ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ପ୍ରଚାର କରିବୁ 8:30। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ଏବଂ 9:30 ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଶୁଣିବେ ଘୋମରା ଗୀତ, ପରିବେଷଣ କରିବେ ଲଳିତ ମୋହନ ଭୋଇ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଦିନ 1:10। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀରେ ଶୁଣିବେ ଖେଳ ଓ ଖେଳାଳି ଅପରାହ୍ନ 5:30। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ଏବଂ ରାତି 7:25 ଶୁଣିବେ ଜିଲ୍ଲା ହଲଚଲ କ୍ରମରେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ସିଧା ପ୍ରସାରଣରେ ଶୁଣିବେ ଚାଷବାସ ଫୋନ୍ ଇନ୍ କାର୍ଯ୍ୟକ୍ରମ। ରାତି 8:00 ଗୀତ ଗଜଲର କାର୍ଯ୍ୟକ୍ରମ ଆଞ୍ଚଳିକ ଗୀତ କ୍ରମରେ। ରାତି 8:15 ଶୁଣିବେ କଳାହାଣ୍ଡିଆ ଗୀତ, ସ୍ପୋର୍ଟସ୍ ସ୍କିନ୍ ରାତି 8:30। ରାତି 9:15 ସ୍ପଟ୍ଲାଇଟ୍, ରାତି 9:30 ଚର୍ଚ୍ଚା କା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଡକ୍ଟର ଅନିତା ସେନ୍ଙ୍କ ଶାସ୍ତ୍ରୀୟ ଗାୟନ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଆମର ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ଆମର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମି, ନିବେଶ, ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝି ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଇ ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ 34,251 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପ୍ରଦାନ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 2024 ଓ 2025 ମସିହାରେ କରାଯାଇଥିବା ପ୍ରାରମ୍ଭିକ ସର୍ଭେ ଅନୁସାରେ ରାଜ୍ୟରେ ମୋଟ 1,01,535 ଜଣ ଘରବାରି ନଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ 45,000 ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର 10,658 ଜଣଙ୍କୁ ଘର ଜମି ପଟ୍ଟା ପ୍ରଦାନ କରାଯିବାକୁ ବାକି ରହିଛି। ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ଓ ଭବିଷ୍ୟତର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ମଧ୍ୟରେ ଆୟୁର୍ବେଦ ନୂତନ ଦିଗ ଦେବା ସହ ଏକ ଶକ୍ତିଶାଳୀ ସେତୁ ଭାବେ କାର୍ଯ୍ୟ କରିବ।

0: ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କଙ୍ଗନ ପାଠି କହିଛନ୍ତି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ରାଜ୍ୟ ସରକାର ପୁରୀରେ ସମସ୍ତ ପ୍ରକାର ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଖୁବ୍ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଚଳିତ ବର୍ଷଠାରୁ 7ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ ଭଳି 4ଟି ସୁପର ସ୍ୱେଶାଲିଟି ବିଭାଗ କାର୍ଯ୍ୟକ୍ଷମ ହୋଇଛି। ସ୍ୱତନ୍ତ୍ର ହାଇଲେବୁଲ କମିଟି ଦ୍ୱାରା ମେଡିକାଲ କଲେଜରେ ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି ଗତକାଲି ମେଡିକାଲ କଲେଜ ପରିଦର୍ଶନ ଯାଇ ଡକ୍ଟର ମହାଲିଙ୍ଗ ଏହା କହିଛନ୍ତି। କଟକରେ ଏକ ଅତ୍ୟାଧୁନିକ କପଡ଼ା ମଣ୍ଡି ଖୋଲାଯିବ। କଟକ ମହାନଗର ନିଗମର 144ତମ ବୈଠକରେ ଅଧ୍ୟକ୍ଷତା କରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ଏହି ମଣ୍ଡିରେ ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏଥିସହ ସହରର ଟ୍ରାଫିକ୍ ଭିଡ଼ ହ୍ରାସ କରିବା ପାଇଁ ଏକ ସମନ୍ୱିତ ସିଟି ଡିକଞ୍ଜେସନ୍ ପ୍ଲାନ୍ କାର୍ଯ୍ୟକାରୀ କରାଯିବ ବୋଲି ଡକ୍ଟର ପାତ୍ର କହିଛନ୍ତି। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ନେଭେଲି ଲିଗ୍ନାଇଟ୍ କର୍ପୋରେସନ ଏନ୍ଏଲ୍ସି କୋଇଲା ଖଣି ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମ୍ପର୍କିତ ଆର୍ପିଡିସି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଣି ପ୍ରଭାବିତ ଓ ବିସ୍ଥାପିତଙ୍କ ପାଇଁ ଉଚିତ କ୍ଷତିପୂରଣ ଏବଂ ନିଯୁକ୍ତି ପାଇଁ ଏକ କମିଟି ଗଠନ କରାଯାଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଯୋଗଦେଇ କହିଛନ୍ତି, ସରକାରଙ୍କ ପକ୍ଷରୁ ଯେଉଁ ପରାମର୍ଶ ଦିଆଯିବ କମ୍ପାନୀ ତାହାର ଅନୁପାଳନ କରିବ। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୃତ୍ରିମ ପ୍ରଜନନ ଉପାୟରେ 19ଟି ବଉଳା କୁମ୍ଭୀର ଶାବକ ଜନ୍ମ ହୋଇଛନ୍ତି ବୋଲି ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। ଭିତରକନିକା ବନାଞ୍ଚଳର ଏକ ମାଈ କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କୌଶଳରେ ଏହି କୁମ୍ଭୀରମାନଙ୍କର ଜନ୍ମ କରାଯାଇଛି। ବିଲୁପ୍ତ ପ୍ରାୟ ଏହି ବଉଳା କୁମ୍ଭୀରଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ଏଠାରେ କୃତ୍ରିମ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ 1858 କୁମ୍ଭୀର ରହୁଛନ୍ତି। ଚଳିତ ବର୍ଷ ଜାତୀୟ ଉଦ୍ୟାନରେ ମୋଟ 117ଟି କୁମ୍ଭୀର ବସା ଠାବ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମହାବିଦ୍ୟାଳୟରେ ବିଭିନ୍ନ ବିପର୍ଯ୍ୟୟରୁ ଜୀବନ ରକ୍ଷା କୌଶଳ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ପ୍ରାୟ 400ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସହିତ ବଜ୍ରପାତ, ବନ୍ୟା ଆଦି ବିଭିନ୍ନ ବିପର୍ଯ୍ୟୟରୁ ଆତ୍ମରକ୍ଷା ନିମନ୍ତେ ବିଭିନ୍ନ କୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା। ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ, ବଡ଼ଠାକୁର ବଳଭଦ୍ର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇବେ। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କୁ ଏହି ବେଶରେ କ୍ଷୀରି ଓ ଅମଲ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାର ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶିଶୁଙ୍କ ଆଖିର ଯତ୍ନ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଙ୍ଗମିତ୍ରା କାନନଙ୍କୁ।
2: ଆମେମାନେ ଭାବିଥାଉ ଚକ୍ଷୁ ରୋଗ କେବଳ ବୟସ୍କ ଲୋକମାନଙ୍କୁ ହିଁ ହୁଏ, କିନ୍ତୁ ପ୍ରକୃତରେ ଚକ୍ଷୁ ରୋଗ ସବୁ ବୟସର ଲୋକଙ୍କୁ ହୋଇଥାଏ, ଏମିତିକି ଜନ୍ମିତ ଶିଶୁମାନଙ୍କ ଠାରେ ବି ପରିଲକ୍ଷିତ ହୋଇଥାଏ। ପୃଥିବୀରେ ମୋଟ 45 ନିୟତ ଦୃଷ୍ଟିହୀନ ଲୋକଙ୍କ ମଧ୍ୟରୁ 1,40,00,000 ହେଉଛନ୍ତି ଶିଶୁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କର ଦୃଷ୍ଟିଶକ୍ତି ନଷ୍ଟ ହେବାରୁ ବଞ୍ଚିତ ହୋଇପାରିଥାନ୍ତା ଯଦି ପ୍ରଥମରୁ ଠିକ୍ ପ୍ରତିକାର କରାଯାଇପାରିଥାନ୍ତା। ଗର୍ଭ ଅବସ୍ଥାରୁ ଆମେ ଶିଶୁର ଯତ୍ନ ପାଇଁ ବିଭିନ୍ନ ପ୍ରକାରର ଟୀକାକରଣ କରିବା ଦରକାର। ଆବଶ୍ୟକ ରକ୍ତ ପରୀକ୍ଷା କରି ଚିକିତ୍ସା କରିବା ଦରକାର, ନହେଲେ ଜନ୍ମିତ ଶିଶୁର ସ୍ୱଚ୍ଛ ପଟଳ ବା କର୍ଣ୍ଣିଆ ଧଳା ହୋଇ ତାହା ନଷ୍ଟ ହୋଇଯାଇଥାଏ। ଶିଶୁଟି ଜନ୍ମରୁ ଦୃଷ୍ଟିହୀନ ହୋଇଯାଏ। ଜନ୍ମ ହେଲା ପରେ ବି ଶିଶୁର ନିୟମିତ ଭାବରେ ଟୀକାକରଣ କରିବା ଉଚିତ। ଏହାଦ୍ୱାରା ଆମେ ମିଳିମିଳା ହାଡ଼ଫୁଟିରୁ ଆମେ ଶିଶୁକୁ ରକ୍ଷା କରିପାରିବା, ଯାହାର କି ଆଖି ଉପରେ ଖୁବ୍ ଖରାପ ଅସର ଥାଏ, ଆଉ ଭିଟାମିନ୍ ଏ ଜନିତ ଦୃଷ୍ଟି ଦୋଷରୁ ପିଲାଙ୍କୁ ରକ୍ଷା କରିପାରିବା। ଏହା ବ୍ୟତୀତ ପିଲାମାନଙ୍କ କ୍ଷେତ୍ରରେ କେତେକ ସାବଧାନତା ଆମ୍ଭମାନଙ୍କୁ ଅବଲମ୍ବନ କରିବା ଆବଶ୍ୟକ, ଯେପରିକି ପିଲାମାନଙ୍କୁ ହାତ ଗୋଡ଼ ନଖ ଠିକ୍ ସମୟରେ କାଟିବା, ପିଲାଙ୍କୁ ଧାରୁଆ ଖେଳନା ଠାରୁ ଦୂରରେ ରଖିବା ଏବଂ ଶିଶୁର ଆଖିକୁ ଭଲ ଭାବରେ ସଫା କରିବା। ଏହାଦ୍ୱାରା ପିଲାର ଚକ୍ଷୁକୁ ଆଘାତ

0: ଜନିତ ସମସ୍ୟା ଓ ବାହ୍ୟ ସଂକ୍ରମିତ ରୋଗରୁ ଆମେ ତାକୁ ରକ୍ଷା କରିପାରିବା। ବର୍ତ୍ତମାନ ହେଉଛି କମ୍ପ୍ୟୁଟର ଯୁଗ। ଆମେ ଦେଖୁଛୁ ଯେ ବହୁ ପିଲାମାନେ କମ୍ପ୍ୟୁଟର, ମୋବାଇଲ ଓ ଟିଭି ସହିତ ଜଡ଼ିତ ହୋଇ ରହିଛନ୍ତି। ବାହାରେ ଖେଳିବାକୁ ଯିବା ପାଇଁ ସେମାନଙ୍କୁ ଭଲ ଲାଗୁନାହିଁ। ବହୁ ସମୟ ଏହିସବୁ କମ୍ପ୍ୟୁଟର, ମୋବାଇଲ ଓ ଟିଭି ଦେଖିଲେ ଆମର ଲୁହ ବଳୟ ଭାଙ୍ଗିଯାଏ ଏବଂ ଚକ୍ଷୁ ଲାଲ ପଡ଼ିଥାଏ, ଖୁଞ୍ଚି ରଗଡ଼ି ହୋଇଥାଏ ଓ କୁଣ୍ଡାଇ ହୋଇଥାଏ। ତେଣୁ ଦରକାର ଅନୁଯାୟୀ ଏସବୁକୁ ବ୍ୟବହାର କରିବାକୁ ପିଲାମାନଙ୍କୁ ସଚେତନ କରାଇଦେବା ଉଚିତ। ପିଲାମାନଙ୍କ ଚକ୍ଷୁ ଖୁବ୍ ଛୋଟବେଳୁ ପରୀକ୍ଷା କରାଇବା ଉଚିତ। କେତେକ ଲକ୍ଷଣ ଦେଖାଗଲେ ଆପଣମାନେ ମଧ୍ୟ ଜାଣିପାରିବେ ଆପଣଙ୍କର ପିଲାର ଆଖି କିପରି ଅଛି। ଯେପରିକି ପିଲା ଖେଳିବା କିମ୍ବା ଚାଲିବା ବେଳେ ବାରମ୍ବାର ଝୁଣ୍ଟୁ ନାହିଁ ତ? ବିଭିନ୍ନ ରଙ୍ଗର ଖେଳନା ଚିହ୍ନି ପାରୁଛି ତ? ଟିଭି ପରଦାର ଖୁବ୍ ନିକଟରେ ଯାଇ ଦେଖୁନାହିଁ ତ? ପଢ଼ିଲା ବେଳେ ବହିକୁ ମୁହଁ ପାଖକୁ ନେଇ ପଢ଼ୁନାହିଁ ତ? କଳାପଟାରେ ଥିବା ଅକ୍ଷରକୁ ଦେଖିପାରୁଛି ତ? ପିଲାର ଆଖି ଟେରା ହୋଇଯାଇନାହିଁ ତ? ଅନ୍ଧାରରେ ଚାଲିବା ବେଳେ ଏଣେ ତେଣେ ଗୋଡ଼ ପକାଉ ନାହିଁ ତ? ଏହିସବୁ ସମସ୍ୟା ଭିତରୁ ଏକ ବା ଅନେକ ଲକ୍ଷଣ ନଜରକୁ ଆସିଲେ ଅଭିଭାବକ ଚକ୍ଷୁ ପରୀକ୍ଷା କରାଇବା ନିତ୍ୟାନ୍ତ ଆବଶ୍ୟକ। ଅନେକ ସମୟରେ ଦେଖାଯାଏ ଚକ୍ଷୁ ଡାକ୍ତରଙ୍କର ପରାମର୍ଶ ସତ୍ତ୍ୱେ ଅଭିଭାବକମାନେ ପିଲାମାନଙ୍କୁ ଚଷମା ପିନ୍ଧାଇବାକୁ ଦିଅନ୍ତି ନାହିଁ। ତାଙ୍କର ଧାରଣା ଯେ ଯଦି ପିଲା ମୋର ଚଷମା ପିନ୍ଧିଲା ତାହେଲେ ଜୀବନ ସାରା ତାକୁ ଚଷମା ପିନ୍ଧିବା ପାଇଁ ପଡ଼େ, କିମ୍ବା କିଛି ଦିନ ଯଦି ମୋ ପିଲା ଚଷମା ନ ପିନ୍ଧୁଛି ତାହେଲେ ତାର ଆଖି ଆପେ ଆପେ ଭଲ ହୋଇଯାଏ। ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଯଦି ଚକ୍ଷୁର ଦୋଷ ଥାଇ ପିଲାମାନଙ୍କୁ ଚଷମା ପିନ୍ଧିବା ପାଇଁ ନ ଦିଆଯାଏ ତେବେ ଆଖିର ସ୍ନାୟୁ ଦୁର୍ବଳ ହୋଇଯାଏ ଓ ଆସ୍ତେ ଆସ୍ତେ ଅଚଳ ହୋଇଯାଇଥାଏ। ଆଜିକାଲି ପିଲାମାନେ ଆମେ ଦେଖୁ ଯେ ବହୁତ ବାହାର ଜିନିଷ ଖାଇବା ପାଇଁ ପସନ୍ଦ କରନ୍ତି। ସବୁଜ ରଙ୍ଗର ପନିପରିବା ତାଙ୍କର ଆହାରର ଭିତରେ ନଥାଏ, ଏଥିରୁ ବହୁ ଭାଗରେ ଭିଟାମିନ୍ ଡେଫିସିଏନ୍ସି ରହିଥାଏ। ଭିଟାମିନ୍ ଅଭାବରୁ ଆଖିରେ ଅନ୍ଧାର କଣା, ଶୁଷ୍କ ଆଖି ବା ଡ୍ରାଏ ଆଇ, ସ୍ୱସ୍ଥ ପଟଳ ବା କେରାଟୋମେଲେସିଆ ହୋଇଥାଏ। ଏଣୁ ଭିଟାମିନ୍ ଜାତୀୟ ପନିପରିବା ଯେପରିକି ଶାଗ, ଚୁନା ମାଛ, କ୍ଷୀର, ଅଣ୍ଡା, ଅମୃତଭଣ୍ଡା ଇତ୍ୟାଦି ଖାଇବା ନିହାତି ଆବଶ୍ୟକ।
1: ଶିଶୁଙ୍କ ଆଖିର ଯତ୍ନ ଏ ସମ୍ପର୍କରେ କହିଲେ ଡାକ୍ତର ସଂଘମିତ୍ରା କାନୁନଙ୍କୁ। ଆକାଶବାଣୀ କଟକ ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆର ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫିନ୍ଟେକ୍ କ୍ଷେତ୍ରରେ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ, ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026 କଲେ ଉଦ୍ଘାଟନ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ଏକ ଦୃଢ଼ ପ୍ରତିବେଶୀ ଭାବେ ପ୍ରଦାନ କରିଆସିଛି ସହଯୋଗ। ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ବିଶ୍ୱ ପାରା ତୀରଚାଳନା ପ୍ରତିଯୋଗିତାରେ ମିଳିତ ବର୍ଗରେ ଆଜି ଫାଇନାଲ ମ୍ୟାଚ୍ ଖେଳିବେ ଭାରତୀୟ ଯୋଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଫିନ୍ଟେକ୍ କ୍ଷେତ୍ରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026 ଉଦ୍ଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ଭାରତର ଫିନ୍ଟେକ୍ କ୍ଷେତ୍ରରେ ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ୟୁପିଆଇ ଏକ ସର୍ବୋକୃଷ୍ଟ ଗ୍ରହଣୀୟ ମାଧ୍ୟମ। ଅଗଷ୍ଟ ମାସରେ ୟୁପିଆଇ ମାଧ୍ୟମରେ 24 ବିଲିୟନ୍ରୁ ଅଧିକ ଆର୍ଥିକ କାରବାର ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ଙ୍କ ୟୁପିଆଇ ସମ୍ପର୍କିତ ଏକ ବକ୍ତବ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଏବେ ୟୁପିଆଇର ବ୍ୟାପକତା ପରିଲକ୍ଷିତ ହୋଇଛି। ଶ୍ରୀ ମାକ୍ରୋନ୍ କହିଥିଲେ ୟୁପିଆଇ ଏକ ସଭ୍ୟତାର କାହାଣୀ ପରିପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି 11ଟି ଦେଶରେ ୟୁପିଆଇ ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହେଉଛି। ଅନ୍ୟ ପ୍ରବାସୀ ଭାରତୀୟ ବହୁଳ ଅଞ୍ଚଳରେ ବାଣିଜ୍ୟ କାରବାରକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆର୍ଥିକ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସମ୍ପୃକ୍ତ ଅଂଶୀଦାରଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିଶ୍ୱସ୍ତରରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସମନ୍ୱିତ ହେବା ଦ୍ୱାରା ପରିବାରକୁ ପାଣ୍ଠି ହସ୍ତାନ୍ତର ଉଲ୍ଲେଖନୀୟ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଶ୍ରୀଲଙ୍କାର ପ୍ରବାସୀ ଭାରତୀୟ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। କଲମ୍ବୋଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ ବେଳେ ଶ୍ରୀ ସିଂ ଏହା କହିଛନ୍ତି। ସେ କହିଛନ୍ତି ସଙ୍କଟ ସମୟରେ ଶ୍ରୀଲଙ୍କା ସହିତ ଭାରତ ସବୁବେଳେ ଦୃଢ଼ ପ୍ରତିବେଶୀ ଭାବେ ଦାୟିତ୍ୱ ନିର୍ବାହ କରିଛି। ଦ୍ୱିପାକ୍ଷିକ ସମ୍ପର୍କ ଇତିହାସ ସଂସ୍କୃତି ଏବଂ ବିଶ୍ୱାସ ଉପରେ ଆଧାରିତ। ଏହି ଅବସରରେ ଶ୍ରୀ ସିଂ ଭାରତର ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ବିଶ୍ୱ ଅର୍ଥନୈତିକ ଆହ୍ୱାନ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତ 7.8% ଅଭିବୃଦ୍ଧି ହାର ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ 38 ଦେଶ ସହ ଭାରତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ସେଥିମଧ୍ୟରେ 8 ପ୍ରମୁଖ ରାଷ୍ଟ୍ର ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନ୍ତର୍ଭୁକ୍ତ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଏହାଦ୍ୱାରା ୟୁରୋପୀୟ ସଂଘ ବଜାରକୁ ଭାରତୀୟ ସାମଗ୍ରୀର ପ୍ରବେଶ ଅତ୍ୟନ୍ତ ସହଜ ଓ ସୁଗମ ହୋଇପାରିଛି। ବୈଷୟିକ ସ୍ତରରେ ଭାରତର ବର୍ଦ୍ଧିତ କୂଟନୈତିକ ସମ୍ପର୍କ ଏବଂ ଆର୍ଥିକ କ୍ଷମତାକୁ ଏହା ପ୍ରତିଫଳନ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶ୍ରୀଲଙ୍କାକୁ ତିନିଦିନିଆ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଗସ୍ତରେ ଯାଇ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ କଲମ୍ବୋଠାରେ ପହଞ୍ଚିଥିଲେ। ସେଠାରେ ଶ୍ରୀଲଙ୍କା ପ୍ରତିରକ୍ଷା ଉପମନ୍ତ୍ରୀ ଅବସରପ୍ରାପ୍ତ ମେଜର ଜେନେରାଲ ଅରୁଣା ଜୟଶେଖର ଶ୍ରୀ ସିଂଙ୍କୁ ସ୍ୱାଗତ କରିଥିଲେ। ଓଡ଼ିଶା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମି ନିବେଶ ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଇ ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତ ଏବଂ କୁଏତ ବିଭିନ୍ନ କ୍ଷେତ୍ରରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ସହମତ ହୋଇଛନ୍ତି। କୁଏତଠାରେ ଗତକାଲି 8ମ ଭାରତ କୁଏତ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଶ୍ୱିନୀ ମହାଜନ ଏବଂ କୁଏତର ବୈଦେଶିକ ମନ୍ତ୍ରଣାଳୟ ଏସୀୟ ବ୍ୟାପାର ସହ ବୈଦେଶିକ ମନ୍ତ୍ରୀ ନୱାଖ ଅବଦୁଲ ଲାତିଫ୍ ସୁଲେମାନ ଅଲ ଅହମ୍ମଦ ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଉଭୟ ପକ୍ଷ ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କ ତଥା ବାଣିଜ୍ୟ ନିବେଶ ପ୍ରତିରକ୍ଷା ସୁରକ୍ଷା ଶକ୍ତି ପ୍ରଯୁକ୍ତିବିଦ୍ୟା କୃଷି ସ୍ୱାସ୍ଥ୍ୟ ସଂସ୍କୃତି ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଘନିଷ୍ଠ କରିବା ନେଇ ମତ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରତିଯୋଗିତାର ଚାପକୁ ପ୍ରଦର୍ଶନରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରତିପକ୍ଷଙ୍କୁ ଏକ ସୁଯୋଗ ଭାବେ ଲକ୍ଷ୍ୟ ରଖି ତାହାକୁ ସଫଳତାରେ ପରିଣତ କରିବାକୁ ଶ୍ରୀ ମାଣ୍ଡବ୍ୟ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଉତ୍କର୍ଷ ହାସଲ ଲାଗି ସରକାର କ୍ରୀଡ଼ାବିତ୍ଙ୍କ ପାଇଁ ନୂତନ ମାର୍ଗ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଦଳକୁ ଗସ୍ତ ସମ୍ବର୍ଦ୍ଧନା ପ୍ରଦାନ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ମନୋନୀତ 503 ଜଣ ସଦସ୍ୟଙ୍କ ମଧ୍ୟରୁ 300ରୁ ଅଧିକ ଖେଳାଳି ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ କ୍ରୀଡ଼ାର ବ୍ୟାପକତା ଏବଂ ଯୁବ ପ୍ରତିଭାଙ୍କ ଅଂଶଗ୍ରହଣକୁ ଏହା ପ୍ରତିପାଦନ କରୁଛି। 2036 ସୁଦ୍ଧା ଭାରତକୁ ବିଶ୍ୱ କ୍ରୀଡ଼ା ମଞ୍ଚରେ ଏକ ପ୍ରତିଷ୍ଠିତ ରାଷ୍ଟ୍ର ଭାବେ ପରିଗଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆଗାମୀ ଦଶନ୍ଧି ଯୋଜନାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ 36,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଆସନ୍ତା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଜାପାନରେ ଅନୁଷ୍ଠିତ ହେବ। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିବାରୁ ପଶ୍ଚିମ ଏସିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ 2 ଦିନ ମଧ୍ୟରେ ଆମେରିକୀୟ ଯୁଦ୍ଧ ଜାହାଜ ଉପରେ ଇରାନର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପ୍ରତିଆକ୍ରମଣ କରିଥିବା ୱାଶିଂଟନ୍ କହିଛି। ଇରାନର 5 ଅଶୋଧିତ ତୈଳ ଟ୍ୟାଙ୍କରକୁ ବ୍ୟାପକ କ୍ଷତି ପହଞ୍ଚିଛି ବୋଲି ଆମେରିକା ସେନା କହିଛି। ଏହାର ପ୍ରତିଶୋଧ ସ୍ୱରୂପ ଜୋର୍ଡାନ୍ସ୍ଥିତ ଆମେରିକୀୟ ଘାଟିଗୁଡ଼ିକ ଉପରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡର ଇରାନ କ୍ଷତିଗ୍ରସ୍ତ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ଆଜି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଆଡମିରାଲ

0: ସ୍ୱାମୀନାଥନ ରୟାଲ ଅଷ୍ଟ୍ରେଲିଆନ ନୌସେନାର ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ପ୍ରମୁଖ ତାଲିମ ପ୍ରତିଷ୍ଠାନ ତଥା ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରୟାଲ ନ୍ୟୁଜିଲାଣ୍ଡ ନୌସେନାର କର୍ମଚାରୀ ତଥା ବୃତ୍ତିଗତ ସାମରିକ ଶିକ୍ଷା ଗ୍ରହଣ କରୁଥିବା ଅଧିକାରୀଙ୍କ ସହ ମଧ୍ୟ ଗସ୍ତ ଅବସରରେ ଆଡମିରାଲ ସ୍ୱାମୀନାଥନ ଭାବ ବିନିମୟ କରିବାର ସମ୍ଭାବନା ରହିଛି। ନୂଆଦିଲ୍ଲୀଠାରେ ପୁନଃ ବିକଶିତ ନେହେରୁ ପ୍ଲାନେଟୋରିୟମ ଗତକାଲି ଉଦ୍ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ପିଏମ୍ଏମ୍ଏଲ୍ ଯୋଜନା ଅଧୀନରେ ଏହି ପ୍ଲାନେଟୋରିୟମର ଆଧୁନିକୀକରଣ କରାଯାଇଛି। ଜ୍ୟୋତିର୍ବିଜ୍ଞାନକୁ ପ୍ରୋହାହନ ଏବଂ ବିଜ୍ଞାନ ଯୋଗାଯୋଗ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନେଇ ଜନସାଧାରଣଙ୍କ ସହଭାଗିତା ଲକ୍ଷ୍ୟରେ ଏହି ଆଧୁନିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ପିଏମ୍ଏମ୍ଏଲ୍ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ପିଏମ୍ଏମ୍ଏଲ୍ ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ କହିଛନ୍ତି, ଦେଶର ଛାତ୍ରଛାତ୍ରୀ ଯୁବବର୍ଗ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ମନୋଭାବକୁ ପ୍ରୋହାହନ ପ୍ରଦାନ କରିବାରେ ନେହେରୁ ପ୍ଲାନେଟୋରିୟମ୍ ଏକ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ବିପଦସଙ୍କୁଳ ତଥା ଅସୁରକ୍ଷିତ ଆବାସସ୍ଥଳୀଗୁଡ଼ିକ ବିରୁଦ୍ଧରେ ଦିଲ୍ଲୀ ମହାନଗର ନିଗମ ତରଫରୁ ଅଭିଯାନକୁ ଜୋରଦାର କରାଯାଇଛି। ଆବାସସ୍ଥଳୀଗୁଡ଼ିକର ଚିହ୍ନଟ କରିବା ସହ ବିପଦ ସ୍ତର ନିର୍ଦ୍ଧାରଣ ଆଧାରରେ ସେଗୁଡ଼ିକୁ ବନ୍ଦ କିମ୍ବା ଭାଙ୍ଗିବା ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ମେୟର ପ୍ରବେଶ ୱାହି ଏବଂ ମହାନଗର ନିଗମ କମିଶନର ସଞ୍ଜୀବ ଖିରୱାଦ ସବୁ ଆଞ୍ଚଳିକ ଉପକମିଶନରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହି ଆବାସସ୍ଥଳୀଗୁଡ଼ିକର ଅନୁମୋଦନ ତଥା ଅନ୍ୟାନ୍ୟ ନଥିପତ୍ର ଯାଞ୍ଚ କରିବାକୁ କୁହାଯାଇଛି। ବିଶ୍ୱ ପାରାତୀର ଚାଳନା ପ୍ରତିଯୋଗିତାର ମିଳିତ ବର୍ଗରେ ଭାରତର ଭାବନା ଏବଂ ହରବିନ୍ଦର ସିଂ ଆଜି ଫାଇନାଲ ମ୍ୟାଚ୍ ଖେଳିବେ। ଗୁଜରାଟର ଅହମ୍ମଦାବାଦଠାରେ ଏହି ଯୋଡ଼ି ଚୀନ ପ୍ରତିପକ୍ଷଙ୍କୁ ଭେଟିବେ। ପାରା କମ୍ପାଉଣ୍ଡ ବ୍ୟକ୍ତିଗତ ମହିଳା ବର୍ଗରେ ଭାରତର ଶୀତଲ ଦେବୀ ଏବଂ କାଜାଖସ୍ତାନର ଆଇଜାଦା ସୈଦାନଙ୍କ ମଧ୍ୟରେ ମୁକାବିଲା ହେବ। ପାରା କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତୀୟ ଖେଳାଳି ବ୍ରୋଞ୍ଜ ପଦକ ପାଇଁ ଇରାକ ପ୍ରତିପକ୍ଷଙ୍କ ସହ ଆଜି ମ୍ୟାଚ୍ ଖେଳିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫିନ୍ଟେକ୍ କ୍ଷେତ୍ରରେ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026କୁ କଲେ ଉଦ୍ଘାଟନ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ଏକ ଦୃଢ଼ ପ୍ରତିବେଶୀ ଭାବେ ପ୍ରଦାନ କରିଆସିଛି ସହଯୋଗ। ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ବିଶ୍ୱ ପାରା ତୀର ଚାଳନା ପ୍ରତିଯୋଗିତାର ମିଳିତ ବର୍ଗରେ ଆଜି ଫାଇନାଲ ମ୍ୟାଚ୍ ଖେଳିବେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ହେଲେ ଝୁମ୍କି ରଥ। ପ୍ରଥମେ ଗାଇଛନ୍ତି ଦେବୀଦତ୍ତ ମହାନ୍ତିଙ୍କ ଗୀତରଚନାରୁ ସଙ୍ଗୀତ ସଂଯୋଜନା ଓମ୍ ପ୍ରକାଶ ମହାନ୍ତି।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଶୁଣନ୍ତୁ। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଝୁମ୍କି ରଥ। ସଙ୍ଗୀତ ସଂଯୋଜନା ଓମ୍ ପ୍ରକାଶ ମହାନ୍ତି।

0: ଶୁଣିଲେ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
1: ବଜାର ଥି ଯେନ୍ ଜିନିଷ୍ର ଚାହିଦା ଖୁବ୍ ଥିସି, ହେ ଜିନିଷ୍ ଚାଷ୍ କର୍ବାକେ ଆମର୍ ଚାଷୀ ଦଦା ନାନୀମାନେ ଖୁବ୍ ମନ୍ କରସନ୍। ବଏଲେ ବଜାର ଥି ଚାହିଦା ଥିବା ବଏଲେ ଲାଭ୍ ଟିକେ ହେଇପାର୍ବା। ତ ଏନ୍ତା ଗୁଟେ ଜିନିଷ୍ ହେଲା ଧନିଆ, ଯେନ୍ଟାକି ସବୁ ସମିଆଥି ବଜାରନେ ଖୁବ୍ ମନେ ଦର୍ଥି ବିକ୍ରି ଭଟା ହେସି। ତ ଧନିଆ ଚାଷ୍ ଗୁଟେ ଏନ୍ତା ଚାଷ୍ ଯେନ୍ଟାକି ସବୁ ସମିଆଥି ହେଇପାର୍ସି। ଆର୍ ବନେ ସମିଆ ବଏଲେ ସେପ୍ଟେମ୍ବରରୁ ନି କରି ଫେବୃଆରୀ ମାସ ତକ୍ ଇଟା ବନେ କରି କରି ହେଇପାର୍ସି। ବଏଲେ କାଁ ଯେ ବଏଲେ ଗରମ ଟିକେ ଟିକେ ହେଇଆଇଲା ବଏଲେ ଧନିଆ କାଁ ହେସି ଶୀଘ୍ର ଫୁଲ୍ ଧର୍ସି। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଇ ଧନିଆ ଚାଷ୍ ବାବଦ୍ନେ ଜାନ୍ମା। ପହେଲେ ଆସନ୍ ଜାନ୍ମା ଯେ କେନ୍ତା କରି କରି ଆମେ ଜମିକେ ତିଆରି କର୍ମା, ବଏଲେ କାଁ କର୍ମା ଯେନ୍ତା ଧନିଆ ବନେ କରି କରି ହେଇପାର୍ବା। ତ ପହେଲା ଜମିକେ ଦୁଇ ତିନ୍ ଥର ବାଗିର୍ ହଲ୍ କରିଦମା ଆର୍ ମ୍ୟାଟ୍କେ ଟିକେ ଗୁଣ୍ କରିଦମା। ଏକର୍ ପିଛା ବଏଲେ 10 ଟ୍ରଲି ଗୋବର ଖତ୍ ଦରକାର ହେସି। ଆର୍ ତାର୍ ବେଡ୍ କର୍ବାକେ ବଏଲେ 1 ମିଟର ଚଉଡ଼ା ଆର୍ 15 ସେଣ୍ଟିମିଟର ତକ୍ ଡେଙ୍ଗ ହେଲା ବଲେ ତାର୍ ବେଡ୍ ହେଇପାର୍ସି। ଇଟା ତ ଗଲା ଜମି ବାବଦ୍ ନେ। ଏବେ ଆସନ୍ ଜାନ୍ମା କେନ୍ତା କରି ଆମେ ବିହନ୍କେ ବାଛ୍ମା, କାଏଁ ଯେ ବଏଲେ ଆମର୍ ମ୍ୟାଟ୍ କାଜେ କେନ୍ କିସମ୍ ବନେ ରହିବା ହେ ବାବଦ୍ ନେ ଆମ୍କେ ଜାନ୍ବାକେ ପଡ଼୍ବା। ବଏଲେ ଆମର୍ ରାଇସ୍ ଥି କଲା ମ୍ୟାଟ୍ ଯେନ୍ତା କରି ଧଲା ସୁନା କପା ବନେ କରି କରି ହେଇପାର୍ସି, ହେନ୍ତା କରି ଧନିଆ ବି ବନେ କରି କରି ହେଇପାର୍ସି। ଆର୍ ଧନିଆ ପତର୍ ତ ସବୁବେଲେ ବିକ୍ରି ଭଟା ହେସି। ତ ଆସନ୍ ଜାନ୍ମା ଇ ବିହନ୍ ବାବଦ୍ ନେ। ଗୁଟେ ଏକର୍କେ ବଲେ 10 ନୁନି କରି 12 କେଜି ତକ୍ ବିହନ୍ ଦରକାର ହେସି। ଆର୍ ଇତାର୍ ଭିନ୍ ଭିନ୍ କିସମ୍ ଅଛେ, ଯେନ୍ତା ଗୁଜୁରାଟ ଧନିଆ 2, ଆର୍ CR 41, CO 4, ଏନ୍ତା କରି କରି ଭିନ୍ ଭିନ୍ କିସମ୍ ଅଛେ। ଗୁଟେ ଜିନିଷ୍କେ ଆମ୍କେ ଟିକେ ଧ୍ୟାନ୍ ଦେବାକେ ପଡ଼୍ବା, ବଏଲେ ସବୁ ଜିନିଷ୍କେ ଟିକେ ଯେନ୍ତା କରି କରି ଆମ୍କେ ଟିକେ ଛୋଟ୍ ଛୋଟ୍ ଦିଗ୍କେ ଧ୍ୟାନ୍ ଦେନୁ ବଏଲେ ଯେନ୍ତା କରି

0: କରି ଆମକେ ଟିକେ ବନେ କରି କରି ଚାଷ ହେଇପାର୍ବା। ପହିଲା ଆମକେ କାଁ କର୍ବାକେ ପଡ଼୍ବା, ବିହନକେ ଟିକେ 12 ଘଣ୍ଟା ତକ ବତେଇ ଦେବାକେ ପଡ଼୍ବା ପାନ୍ଥି। ଆର୍ ତାର୍ ଆଗରୁ କାଁ କର୍ବାକେ ପଡ଼୍ବା, ବିହନକେ 2 ଭାଗ କରି କରି ତାକେ ଟିକେ ଫଟେଇ ଦେମା। ଇଟା ଚପଲରେ ମାଡ଼ି ଦେଲୁ ବୋଲେ ବି ହେଇଯିବା। ଏନ୍ତା କଲେ କାଁ ହେବା, ଯେତ୍କି ବି ବିହନକେ ଆମେ ବୁତରେଇଥିମା ହେଟା ସବୁ ଆଙ୍କରି ବସ୍ବା। ଆର୍ ବୁନ୍ବାକେ ବୋଲେ ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର ବୁନ୍ବାକେ ପଡ଼୍ବା। ଆର୍ 1-2 ସେଣ୍ଟିମିଟର ଗଭୀରତି ବୁନି ଦେଇ କରି ଗୋବର ଗୁଡ଼ଟିକେ ତାର ଉପରେ ଛିଟି ଦେବାକେ ପଡ଼୍ବା। ଆର୍ ବୁନ୍ବା ଉତାରୁ ଯେନ୍ତା କରି ଟିକେ ହାଲକାରେ ଆମେ ପାନ୍ ଦେଇଦେମା ବୋଲେ ଯେନ୍ତା କିନା ଗଜା ଆକରି ବସ୍ବା। ଇଟା ତ ଗଲା ବୁନ୍ବା ବାବଦନେ। ଏବେ ଆସନ୍ ଜାନ୍ମା କେନ୍ତା କରି ପାନ୍ ଦମା ଆର୍ ସାର୍ ଦମା। ଧନିଆକେ ହେତ୍କି ଖୋବ୍ ପାନ୍ ଦରକାର ନେଇ କରେ, 2-3 ଦିନେ ଥରେ ପାନ୍ ଦେଲେ ଚଲ୍ସି। ଆର୍ ବତର୍ ଦେଖିକରି ତ ପାନ୍ ଦେବାକେ ଏକା ପଡ଼୍ସି। ଆର୍ 15 ଦିନ ହେଇଗଲା ବୋଲେ 10 କେଜି ୟୁରିଆ ଗୁଟେ ଏକର୍କେ ବୋଲ ତ ସ୍ପ୍ରେ କର୍ବାକେ ପଡ଼୍ସି। ଆର୍ ଅନାବନା ଘାସ ଘୁସି ବାହାରିଲା ବୋଲେ ତାକେ ଆମେ ଘିଚାଘୁଚି କରିଦେମା। ଅନାବନା ଘାସ ଘୁସି ବାହାରିଲେ ଘିଚାଘୁଚି ତ କର୍ମା, ତାର୍ ସଙ୍ଗେ ସଙ୍ଗେ କାଁ କର୍ମା, କେନ୍ତା କରି କରି ଆମେ ଧନିଆ ଗଛ୍କେ ନେଇ ଉପଡ଼େଇ ଦଉଁ ଆର୍ ତାର୍ ଆଖପାଖ ଗଛ୍କେ ଉପଡ଼ାମା, ହେ ବାବଦରେ ଟିକେ ବନେ କରି କରି ଆମେ ଚିନ୍ତା କରି କରି କାମ କର୍ମା ବୋଇଲେ ଛୋଟ ଛୋଟ ଥିଲା ବେଲେ ହେତ୍କି କରି କରି ଟିକେ ହେତ୍କି ଜାନି ନେଇ ହିଏ। ତ ଇଟା ତ ଗଲା ପାନ୍ ଆର୍ ସାର୍ ବାବଦନେ। ତ ଗୁଟେ ଏକର୍ ପିଛା ଧନିଆ ବୋଇଲେ କେତେ କରି କରି ଲାଭ ହେସି, କେତେ କରି କରି ଖର୍ଚ୍ଚା ବାର୍ଚ୍ଚା ଆସି ଆସନ୍ ଜାନ୍ମା। ଗୁଟେ ଏକର୍କେ ବୋଇଲେ ଖର୍ଚ୍ଚା ବାର୍ଚ୍ଚା ନେଇ କରି 20,000 ତକ ହେଇଯାଏସି। ଆର୍ ପ୍ରଥମ ଅମଲ ଆମେ କେବେ କରିପାର୍ମା, 20-25 ଦିନ ଭିତରେ ନେ ଆମେ ଅମଲ କରିପାର୍ସୁଁ। ଆର୍ 3,000-4,000 କେଜି ତକ ଆମକେ ପତର ମିଳିଯିବା। ହେଇ ପାସେ ଯଦି ହିପାସ କର୍ମା ଗୁଟେ ଏକର୍କେ ବୋଲେ ଆମକେ 3,20,000 ତକ ମିଳିପାର୍ବା। ଆର୍ ଖର୍ଚ୍ଚା ଯଦି 20,000 କାଟିଦେଲୁ ବୋଇଲେ ଆମକେ 3,00,000 ତକ ଗୁଟେ ଏକର୍କେ ଲାଭ ମିଳିପାର୍ବା। ଆର୍ ଆମେ କାଁ କର୍ମା, ବିକ୍ରି ଭଟା କଲା ସମୟଥି ପୁରା ଗଛ୍କେ ଚେର୍ନୁ ନେଇ ଉପଡ଼େଇ ଦଉଁ। ଆମେ ଉପରନୁ କାଁ କର୍ମା, ଟିକେ ଟିକେ କାଟିଦେମା ବୋଲେ କାଟିଦେଲୁ ବୋଲେ 15 ଦିନେ ଆର୍ ଥରେ ନୂଆ ପତର ଆଙ୍କରି ବସ୍ବା। ଏନ୍ତା କରି କରି ଆମେ 3 ଥର ତ କରିପାର୍ମା। ତ ଧନିଆ ପତର ତ ସବୁବେଳେ ବିକ୍ରି ହେସି, ଇତାର୍ ସବୁବେଳେ ଚାହିଦା ଥିସି ଏକା। ତ ଇଟା ଗୁଟେ ଏନ୍ତା ଚାଷ ଯେନ୍ଟାକି ସହଜେ କ୍ଷତି ନେଇ ହୁଏ। ତ ଆମର୍ ଚାଷୀ ଦଦା ନାନୀମାନେ ଇ ଧନିଆ ଚାଷ୍କେ ଠିକ୍ ହିପାସେ କର୍ବେ, ଠିକ୍ ହିପାସେ ବିହନକେ ବତର କରି କରି ବୁନ୍ବେ, ଆର୍ ଠିକ୍ ହିପାସେ ଖତ୍ ସାର ଦେଇ କରି ଯଦି ଚାଷ୍ କର୍ବେ, ଇ ଧନିଆନୁ ବି ଆମ୍କେ ବନେ 2 ପଇସା ଲାଭ ମିଳିପାର୍ବା।
1: ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ପୁରାତନ କ୍ରମରେ କେତୋଟି ଛାନ୍ଦ। ପ୍ରଥମେ ଶୁଣନ୍ତୁ ବୀଣା ଦେବୀଙ୍କ କଣ୍ଠରେ, ଗୀତିକାର ହେଲେ ଉପେନ୍ଦ୍ର ଭଞ୍ଜ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଗାଇଛନ୍ତି ନିବେଦିତା ଏବଂ ସୁଭାଶିଷ। ଗୀତିକାର ହେଲେ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

ପ୍ରଚାର କଲୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ କବି ସମ୍ରାଟ ଉପେନ୍ଦୁ ଭଞ୍ଜକୃତ ମହାକାବ୍ୟ ବୈଦେଶ ବେଳସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ଶ୍ରୀ ପ୍ରସଞ୍ଜିତ ମହାନ୍ତି।

ଔଷଧ ପାଇଁ ଯେଉଁ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଗ ହନୁମାନ ଆଣିଥିଲା ତାକୁ ଯଥାସ୍ଥାନରେ ଥୋଇ ମନରେ ଗୁମାନ ବା ଅଭିମାନ ଆଣି ବାହୁଡ଼ିଲା। ମନରେ ଅହଙ୍କାର ଥାଇ ସେ ମନୋରମ ଭାବେ ରାମଙ୍କ ଆଗରେ କହିଲା, ବିଭୁ ଶୁଣ, ସଂଗ୍ରାମରେ ଜିଣେ ରାକ୍ଷସ ତ ଯାଇଛି, ବୈରୀର ସର୍ବନାଶ ହୋଇଛି ଜାଣି ସେ ଗର୍ବରେ ସୁଖନିଦ୍ରା ଯାଇଥିବ। ଆମେ ଏତିକି ବେଳେ ବରଣ ବା ପାଚିରି ଡେଇଁ ରଣ ଆରମ୍ଭ କରିବା, ପଦାତକ ହାତୀ ଘୋଡ଼ା ସମସ୍ତଙ୍କୁ ବିଧାରଣ କରିବା, ଏହାଦ୍ୱାରା ବୈଧିଙ୍କ ଶୋକ ନିବାରଣ ହେବ। ହନୁମାନ ବଚନ ଶୁଣି ଯୁଦ୍ଧ ଆରମ୍ଭ ହେଲା। ବୃକ୍ଷ ଓ ପର୍ବତ ଧରି ସୈନ୍ୟ ବାହାରିଲେ। ବସୁମତୀ ଦୁହିତା ସୀତା ତ୍ରିଜଟା ସହ ରାକ୍ଷସୀମାନଙ୍କୁ କହିଲେ, ମୋର ଦେବର ଦେବରାଜ ଇନ୍ଦ୍ରର ରିପୁ ବା ଶତ୍ରୁ ଇନ୍ଦ୍ରଜିତକୁ ବଧ କରୁ ବୋଲି ସେ ତାକୁ ବର ଦେଇଛନ୍ତି। ଶୁଣି ବାମାମାନେ କହିଲେ, ଏ କ'ଣ ସତ ହେବ କି? ରଣରେ ଇନ୍ଦ୍ରଜିତ ତାକୁ ବଧି ସାରିଲାଣି। ସତୀ କହିଲେ, ବିଂଶତିକର ବା ବିଂଶପାଣି ରାବଣ ସୁତ ଲକ୍ଷ୍ମଣ ହାତରେ ବଧ ହେବ ବୋଲି ସେ ନିଦ୍ରା ଭୋଜନ ଓ ସ୍ତ୍ରୀ ସହବାସରୁ ଏଥିପାଇଁ ବ୍ରତ କରି ନିବୃତ ରହିଛି। ବାର ବେନି ଅର୍ଥାତ୍ 14 ମାସଠୁ ବଳିଲାଣି ମୋର ତପସ୍ୟା, ବିଳମ୍ବ ହୋଇ କିଛି ବିକଳ୍ପ ବା ଅନ୍ୟଥା କିଛି ଘଟିବ ଏହା ଭାବ ନାହିଁ। ଏତିକି ବେଳେ ବୀର ବାନରମାନେ ବିରବ ବା ନିରବ ହୋଇ ରବ ବା ଶବ୍ଦ କରିବା ବିନା ସତ୍ତ୍ୱରେ ଅର୍ଥାତ୍ ଶୀଘ୍ର ଲଙ୍କାର ପାଚିରି ଡେଇଁ ଲଙ୍କାନଗରୀରେ ପଶିଲେ। ଶୟନ ତେଜି ବାତାୟନ ବା ଝରକା ଖୋଲି ନୟନ ଖୋଲି ଦେଖିଲେ ଦୈତ୍ୟମାନେ। ଅୟନ ବା ରାସ୍ତା ବାନର ସୈନ୍ୟରେ ପରିପୂର୍ଣ୍ଣ ଦେଖିପାରିଲେ। ସମସ୍ତେ ଦୁଇ ହାତରେ ମଶାଲ ଧରି ଯମଦୂତ ପରି ଚାଲିଛନ୍ତି। ବଣିକ ବା ବେପାରୀର ଲମ୍ପଟ ବା ଚାଲାକି ଭାବ ପ୍ରକଟ କରି ବଣିଆ ସୁନା ଜଳେଇବା ପରି କନକ ପରି ଲଙ୍କା ଜଳେଇବାକୁ ବସିଛନ୍ତି। ବଣିଆ ହାତରେ କଷିଟି ପଥର ଭଳି ହାତରେ ପଥର ଧରିଛନ୍ତି। ମନେ ହେଲା ଅଗ୍ନିକୁମାରୀ ନୃତ୍ୟ କରୁଛି, କାହାର କେଶରେ ତ କାହାର ବାସରେ ନିଆଁ ଲାଗିଲା। ଜଳରେ ସେଇ

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ଶ୍ରୀ ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଗାଇଡ୍ରୁ ଗାଇଛନ୍ତି ମହମ୍ମଦ ରଫି, ଗୀତ ଶୈଳେନ୍ଦ୍ର, ସଙ୍ଗୀତ ଏସ୍ ଟି ବର୍ମାନ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଲତା ମଙ୍ଗେସ୍କର ଏବଂ ଭୂପିନ୍ଦରଙ୍କ କଣ୍ଠରେ ଗୀତ ଗାଇଲେ ଶୈଳେନ୍ଦ୍ର, ସଙ୍ଗୀତ ଏସ୍ ଟି ବର୍ମାନ, କଥାଚିତ୍ର ଜୁଏଲ ଥିପ୍।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ଦରାରରୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରାନୀ ମଲ୍ଲିକ, ସଙ୍ଗୀତ ଅନୁ ମଲ୍ଲିକ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷରୁ ଗାଇଛନ୍ତି ଜାଭେଦ ଅଲି। ଗୀତିକାର ହେଲେ ମୋହିତ ଚକ୍ରବର୍ତ୍ତୀ। ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ। କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ।

ଏଥର ଶୁଣନ୍ତୁ କଥାଚିତ୍ର ଡୋରାରୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ, ଗୀତିକାରୀ ହେଲେ ଦେବଦାସ ଛୋଟରାୟ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତନୁ ମହାପାତ୍ର।

ଏଥର ଶୁଣନ୍ତୁ କଥାଚିତ୍ର ମାନିନୀରୁ, ଗାଇଛନ୍ତି ଅନୁରାଧା ପୌଡ଼ୱାଲ, ଗୀତିକାର ହେଲେ ନିଜମ, ସଙ୍ଗୀତ ନିର୍ଦ୍ଦେଶନା ରାଧାକୃଷ୍ଣ ଭଞ୍ଜ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ତନସେନ ସିଂ ଏବଂ ସ୍ୱାଗତିକା ରଥଙ୍କ କଣ୍ଠରେ ପରବର୍ତ୍ତୀ ଗୀତ। ଗୀତିକାର ହେଲେ ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ, କଥାଚିତ୍ର ଚିହ୍ନା ଅଚିହ୍ନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନିଛୁ କଥାଚିତ୍ର ସପନ ବଣିକରୁ ଗାଇଛନ୍ତି ଅନୁରାଧ ବଡ଼ୱାଲ। ଗୀତିକାର ହେଲେ ଦେବଦାସ ଛୋଟରାୟ। ସଙ୍ଗୀତ ନିର୍ଦ୍ଦେଶନା ଭୁବନେଶ୍ୱର ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ପୂଜା ଚନ୍ଦନରୁ ଗାଇଛନ୍ତି ତାନସେନ ସିଂ, ଗୀତିକାର ହେଲେ ବିନୋଦ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଜୀବନରେ ଦୁଃଖ ଆସିବ, ଲୁହ ବି ଆସିବ, କିନ୍ତୁ ସେଇ ଲୁହ ଭିତରୁ ହସିବା ଶିଖିଯିବା ହିଁ ଜୀବନର ସବୁଠୁ ବଡ଼ କଳା। ସକାଳର ଏହି ବାର୍ତ୍ତା ସହ ମୁଁ ନମିତା ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆଜିର ଖୋଲା ଝରକାର ଏକ ନୂତନ ଅଧ୍ୟାୟକୁ। ନମସ୍କାର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ଜୀବନଟା କେବେ ଖରା କେବେ ବର୍ଷା କେବେ ହସ ତ କେବେ ଲୁହ ଆମେ ଯେତେ ଚାହିଁଲେ ବି ଜୀବନରୁ ଦୁଃଖକୁ ଦୂରେଇ ଦେଇପାରିବା ନାହିଁ କିନ୍ତୁ ଦୁଃଖ ଆସିଲେ ତା ସହିତ କିପରି ନିଜକୁ ସମ୍ଭାଳିବା ତାହା ନିଶ୍ଚିତ ଶିଖିପାରିବା କେବେ କେବେ ମନ ଭିତରେ ଅନେକ କଥା ଥାଏ କିନ୍ତୁ କହିବା ପାଇଁ ଶବ୍ଦ ନଥାଏ ମୁହଁରେ ହସ ଥାଏ କିନ୍ତୁ ମନ ଭିତରେ ଚାଲିଥାଏ ଏକ ନିରବ ସଂଘର୍ଷ ତଥାପି ଜୀବନ ଆମକୁ ପ୍ରତିଦିନ ଗୋଟିଏ ନୂଆ ସକାଳ ଦିଏ ନୂଆ ଆଶା ଦିଏ ତେଣୁ ପ୍ରିୟ ଶ୍ରୋତା ବନ୍ଧୁ ଜୀବନରେ ଯେତେ ଦୁଃଖ ଥାଉ ନା କାହିଁକି ନିଜ ହସକୁ ହଜିଯିବାକୁ ଦିଅନ୍ତୁ ନାହିଁ ଦୁଃଖକୁ ଅସ୍ୱୀକାର କରିବା ନୁହେଁ ତା ମଧ୍ୟରେ ମଧ୍ୟ ଛୋଟ ଛୋଟ ଖୁସିକୁ ଖୋଜିବା ଶିଖନ୍ତୁ ଦୁଃଖ ସବୁବେଳେ ରୁହେ ନାହିଁ ସମୟ ବଦଳେ ଆଜିର ଅନ୍ଧାର ପରେ ନିଶ୍ଚୟ ଆଲୋକର ସକାଳ ଆସେ ତେଣୁ ଆଜି ଯେତେ ସମସ୍ୟା ଥାଉ ନା କାହିଁକି ପଛକୁ ରଖି ନିଜ ପାଇଁ ଟିକେ ହସନ୍ତୁ ନିଜ ମନକୁ କୁହନ୍ତୁ ମୁଁ ହାରିବି ନାହିଁ ଏହି ସମୟ ବିତିଯିବ ଆଉ ମୁଁ ପୁଣି ହସିବି କାରଣ ଜୀବନର ଅର୍ଥ କେବଳ ସୁଖ ଖୋଜିବା ନୁହେଁ ଦୁଃଖ ମଧ୍ୟରେ ବି ବଞ୍ଚିବାର ସାହସ ଓ ଖୁସିର କାରଣ ଖୋଜିନେବା ଗୋଟିଏ କପ୍ ଚା'ର ସ୍ୱାଦ ପସନ୍ଦର ଗୀତର ସ୍ୱର ପ୍ରିୟ ମଣିଷର ଦୁଇପଦ କଥା ପରିବାର ସହ କିଛି ମୁହୂର୍ତ୍ତ ଏସବୁ ଛୋଟ ଛୋଟ ଖୁସି ହିଁ ତ ଜୀବନକୁ ଆଗକୁ ନେଇଯାଏ।

ତାର ଅର୍ଥ ସେତିକି ବଡ଼। ଜୀବନରେ ହସ ଅଛି, ଖୁସି ଅଛି, ସ୍ୱପ୍ନ ଅଛି, ଆଉ ତା ସହିତ ଦୁଃଖ, ନିରାଶା, ବିଫଳତା ଓ ମାନସିକ ଚାପ ମଧ୍ୟ ରହିଛି। କେବେ କେବେ ପରିସ୍ଥିତି ଏତେ କଠିନ ଲାଗେ ଯେ ମଣିଷ ନିଜକୁ ଏକୁଟିଆ ମନେ କରିବାକୁ ଲାଗେ କାହା ପାଖରେ କହିବି, କିଏ ମୋ କଥା ବୁଝିବ। କିନ୍ତୁ ମନେ ରଖିବା ଦରକାର ଯେ କଠିନ ସମୟ ସବୁବେଳେ ଏକାଭଳି ରହିବ ନାହିଁ, ସହାୟତା ମିଳିଲେ ପରିସ୍ଥିତି ବଦଳିପାରେ। ଏହି କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା, ମାନସିକ ସ୍ୱାସ୍ଥ୍ୟକୁ ନେଇ ଖୋଲାଖୋଲି କଥା ହେବା ଏବଂ ସହାୟତା ନେବା ପ୍ରତି ଥିବା ସଙ୍କୋଚକୁ ଦୂର କରିବା ପାଇଁ ପାଳନ କରାଯାଏ ଆତ୍ମହତ୍ୟା ନିରୋଧ ସପ୍ତାହ। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଭାରତର ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମେଡିକାଲ କଲେଜଗୁଡ଼ିକରେ ଆତ୍ମହତ୍ୟାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଏବଂ ସାଧାରଣତଃ ସେପ୍ଟେମ୍ବର 6-12 ତାରିଖ ଯାଏଁ ଏହି ଆତ୍ମହତ୍ୟା ନିରୋଧ ସପ୍ତାହ ପାଳନ କରାଯାଏ। ଏହି ସପ୍ତାହ ମଧ୍ୟରେ ସେପ୍ଟେମ୍ବର 10 ତାରିଖରେ ୱାର୍ଲଡ ସୁଇସାଇଡ୍ ପ୍ରିଭେନ୍ସନ୍ ଡେ ବା ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଏ।

ଆତ୍ମହତ୍ୟା ନିରୋଧ ସପ୍ତାହ ହେଉଛି ଲୋକମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା, ଭାବନାତ୍ମକ ସହାୟତା ଏବଂ ଆବଶ୍ୟକ ସମୟରେ ସହଯୋଗ ନେବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାର ଏକ ଅବସର। ଏହି ସପ୍ତାହର ମୁଖ୍ୟ ବାର୍ତ୍ତା ହେଉଛି, କେହି ଯଦି ମାନସିକ ଭାବେ ଅସୁବିଧାରେ ଅଛନ୍ତି ତାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣିବା, ବିଚାର କରିବା ଏବଂ ଆବଶ୍ୟକ ହେଲେ ପରିବାର, ବନ୍ଧୁ କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହାୟତା ନେବା। ଆମର ଗୋଟିଏ ସହାନୁଭୂତିପୂର୍ଣ୍ଣ କଥା, ଗୋଟିଏ ଫୋନ୍ କଲ୍ କିମ୍ବା କିଛି ସମୟ ଦେଇ ଶୁଣିବା କାହା ପାଇଁ ବହୁତ ମୂଲ୍ୟବାନ ହୋଇପାରେ। ମନ ଖରାପ ଥିଲେ ଚୁପ୍ ରୁହନ୍ତୁ ନାହିଁ, କାହା ସହ କଥା ହୁଅନ୍ତୁ ଏବଂ ଆମ ପାଖାପାଖି କେହି ନିରବରେ କଷ୍ଟ ପାଉଥିଲେ ତାଙ୍କ ପାଖରେ ଠିଆ ହେବା ଆମ ସମସ୍ତଙ୍କର ଦାୟିତ୍ୱ। ଶୁଣିବା, ବୁଝିବା, ସାଥ ଦେବା, ଏହି ତିନୋଟି ଛୋଟ ପଦକ୍ଷେପ ଆମ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରେ। ଆତ୍ମହତ୍ୟା ନିରୋଧ ସପ୍ତାହ ବୋଲି ସଚେତନତା କାର୍ଯ୍ୟକ୍ରମ ଅନେକ ସ୍ଥାନରେ ଭିନ୍ନ ସମୟରେ କରାଯାଏ, କିନ୍ତୁ ବିଶ୍ୱସ୍ତରରେ ଏହା ସହ ଜଡ଼ିତ ପ୍ରମୁଖ ଦିବସ ହେଉଛି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ, ଯାହାକି ସେପ୍ଟେମ୍ବର 10 ତାରିଖରେ ପାଳନ କରାଯାଏ। ଆମ ଭାରତରେ ଏ ବର୍ଷ ଏହି ସପ୍ତାହବ୍ୟାପୀ ଅଭିଯାନ ସେପ୍ଟେମ୍ବର 10 ତାରିଖକୁ କେନ୍ଦ୍ର କରି ସେପ୍ଟେମ୍ବର 6ରୁ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି। 2024ରୁ 2026 ପର୍ଯ୍ୟନ୍ତ 3 ବର୍ଷ ପାଇଁ ରଖାଯାଇଥିବା ମୁଖ୍ୟ ବିଷୟବସ୍ତୁ ହେଉଛି ଚେଞ୍ଜିଂ ଦ ନେରେଟିଭ୍ ଅନ୍ ସୁଇସାଇଡ୍, ଅର୍ଥାତ୍ ଆତ୍ମହତ୍ୟା ଉପରେ ଚିନ୍ତାଧାରା ବଦଳାଇବା, ଏବଂ ଏହାର ମୁଖ୍ୟ ଆହ୍ୱାନ ହେଉଛି ଷ୍ଟାର୍ଟ ଦ କନ୍ଭର୍ସେସନ୍।

କଥାବାର୍ତ୍ତା ଆରମ୍ଭ କରିବା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ବିଷୟକୁ ନେଇ ରହୁଥିବା ଲଜ୍ଜା ବା ଦ୍ୱିଧାକୁ ଦୂର କରି ଲୋକଙ୍କୁ ଖୋଲାଖୋଲି ଭାବରେ ସହାୟତା ମାଗିବା ପାଇଁ ଉତ୍ସାହିତ କରିବା।

ପିଲାମାନଙ୍କଠାରୁ ସେମାନଙ୍କର ଶୈଶବ ଛଡ଼ାଇ ନେଉଛି ଆଜିର ଡିଜିଟାଲ ଯୁଗ। ସତେ ଯେପରି ସେମାନଙ୍କ ଜୀବନ ବନ୍ଧା ପଡ଼ିଛି ସ୍ମାର୍ଟଫୋନ, ଅନଲାଇନ୍ କ୍ଲାସେସ୍, ଗେମିଂ ଓ ଷ୍ଟ୍ରିମିଂରେ। ହୋମୱାର୍କ କରି ଟିକେ ଥକି ପଡ଼ିଲେ ସେମାନେ ଖୋଜୁଛନ୍ତି ମୋବାଇଲ, ପୁଣି ରାତିରେ ଶୋଇବା ଆଗରୁ ମୋବାଇଲ ନ କେଞ୍ଚିଲେ ପିଲାଙ୍କୁ ନିଦ ବି ଆସୁନି। ସମବୟସ୍କଙ୍କ ସହ ଖେଳକୁଦ, ଜେଜେବାପା ଜେଜେମାଙ୍କ ପାଖରୁ କାହାଣୀ ଶୁଣିବା ବଦଳରେ ପିଲା ଏବେ ମୋବାଇଲରେ ମନୋନିବେଶ କରୁଛନ୍ତି। କିନ୍ତୁ ଶିଶୁଙ୍କ ଭିତରେ ବୃଦ୍ଧି ପାଉଥିବା ଏହି ଅଭ୍ୟାସ ହୃଦରୋଗର କାରଣ ପାଲଟୁଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକୀୟ ହାର୍ଟ ଏସୋସିଏସନ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ମୋବାଇଲ କେବଳ ପିଲାମାନଙ୍କୁ ମାନସିକ ସ୍ତରରେ ନୁହେଁ ବରଂ ଶାରୀରିକ ଭାବେ ବି ଅସୁସ୍ଥ କରିପକାଉଛି। ମାତ୍ରାଧିକ ମୋବାଇଲ ବ୍ୟବହାର ଶିଶୁ ଓ କିଶୋରଙ୍କ ମଧ୍ୟରେ ହୃଦରୋଗ ସୃଷ୍ଟି କରାଉଛି। ଏହା କେବଳ ପାଶ୍ଚାତ୍ୟର ସମସ୍ୟା ନୁହେଁ, ଭାରତୀୟ ଶିଶୁ ଓ କିଶୋରଙ୍କର ମଧ୍ୟ ଏହା କବଳିତ।

ଏକ ଅଧ୍ୟୟନରେ ଗବେଷକମାନେ 1000 ଯୋଡ଼ି ମହିଳା ଏବଂ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ପରିସରଭୁକ୍ତ କରିଥିଲେ। ପିଲାଇ କେତେ ସମୟ ଧରି ମୋବାଇଲ ବ୍ୟବହାର କରୁଛନ୍ତି ସେ ତଥ୍ୟ ସଂଗ୍ରହ କରାଯାଇଥିଲା। ଅନ୍ୟପକ୍ଷରେ 2 ସପ୍ତାହ ଧରି ସେମାନଙ୍କର ନିଦ୍ରା ଓ ଶାରୀରିକ କାର୍ଯ୍ୟକଳାପ ଏକ୍ସିଲୋରମିଟର ଜରିଆରେ ନିରୀକ୍ଷଣ କରାଯାଇଥିଲା। ଏହା ବ୍ୟତୀତ ଅଣ୍ଟାର ପରିଧି, ସିଷ୍ଟୋଲିକ୍ ବ୍ଲଡ୍ ପ୍ରେସର, ଏସ୍ଟିଏଏଲ୍ ଓ ରକ୍ତ ଶର୍କରା ଆଦିର ପରିମାପ ଜରିଆରେ ହୃଦରୋଗ ଜନିତ ବିପଦ ଓ କାର୍ଡିଓ ମେଟାବଲିକ୍ ରିସ୍କ କେତେ ରହୁଛି ତାହା ନିର୍ଣ୍ଣୟ କରାଯାଇଥିଲା। ଏଥିରୁ ଜଣାପଡ଼ିଲା ଯେ ମୋବାଇଲର ବହୁଳ ବ୍ୟବହାର ଶିଶୁଙ୍କ ଭିତରେ ହୃଦରୋଗ ଆଶଙ୍କା ବଢ଼ାଉଛି। ଅଧ୍ୟୟନରୁ ଜଣାପଡ଼ିଛି ପ୍ରତ୍ୟେକ ଅତିରିକ୍ତ ଘଣ୍ଟା ମୋବାଇଲ ବ୍ୟବହାର ଶିଶୁଙ୍କ ମଧ୍ୟରେ ମାନସିକ ବିଚ୍ୟୁତି ଏବଂ କିଶୋରମାନଙ୍କ ମଧ୍ୟରେ କାର୍ଡିଓ ମେଟାବଲିକ୍ ସମସ୍ୟା ସୃଷ୍ଟି କରୁଛି। ନିଦ୍ରାହୀନତା ଓ ନିଦ୍ରା ବିଶୃଙ୍ଖଳା ମଧ୍ୟରେ ହୃଦରୋଗ ଆଶଙ୍କା ବୃଦ୍ଧି କରୁଛି। ସ୍ୱଳ୍ପ କିମ୍ବା ବିଳମ୍ବିତ ଶୟନ ଅଭ୍ୟାସ ରଖିଥିବା ପିଲାଙ୍କ ମଧ୍ୟରେ ଏହି ବିପଦ ଅଧିକ। କୋଭିଡ୍ ମହାମାରୀ କାରଣରୁ 2020 ପରଠାରୁ ଭାରତରେ ଅନ୍ଲାଇନ୍ ପାଠପଢ଼ାକୁ ଗୁରୁତ୍ୱ ଦିଆଯିବାରୁ ଛୋଟ ପିଲାଙ୍କର ସ୍କ୍ରିନ୍ ଟାଇମ୍ ବୃଦ୍ଧି ପାଇଥିଲା। ବର୍ଦ୍ଧିତ ମୋବାଇଲ ନିର୍ଭରଶୀଳତା କାରଣରୁ ନିଦ୍ରାହୀନତା, ମେଦବହୁଳତା, ଇନ୍ସୁଲିନ୍ ପ୍ରତିରୋଧ ଭଳି କାର୍ଡିଓ ମେଟାବଲିକ୍ ସମସ୍ୟା ମଧ୍ୟ ଶିଶୁଙ୍କଠାରେ ବୃଦ୍ଧି ପାଉଛି ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

ବର୍ତ୍ତମାନ ଆସନ୍ତୁ ଜାଣିନେବା ସ୍ଥାନୀୟ ଘଟଣାବଳୀ ସମ୍ପର୍କରେ। କର୍ଲାମୁଣ୍ଡା ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା ରିଛେଡ଼ାସ୍ଥିତ ପିଏମ୍ଶ୍ରୀ ସରକାରୀ ବାପୁଜୀ ହାଇସ୍କୁଲ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର 4 ଜୋନ୍ରୁ 14 ଏବଂ 17 କମ୍ ବୟସ୍କ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦ୍ଘାଟନୀ ସମାରୋହରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଖୀରାମ କମ୍ପ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ତେରିସିଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ କହିର ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଅମଲା ଭବନଠାରେ ଓଡ଼ିଶା ଜୀବିକା ମିଶନ କଳାହାଣ୍ଡି ଇସି ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ କଳାହାଣ୍ଡି ପୋଲିସ ଏସ୍ପିଙ୍କ ଯୁଗ୍ମ ଜନଶୁଣାଣୀ ଗତକାଲି ଅନୁଷ୍ଠିତ ହୋଇଥିଲା। ଏଥିରେ 170 ଅଭିଯୋଗ ଆସିଥିବା ବେଳେ 128 ବ୍ୟକ୍ତିଗତ ଏବଂ 36 ବିଭିନ୍ନ ଗାଁର ସମସ୍ୟା ହୋଇଥିଲା। 5 ସିଏମ୍ଆର୍ପିଏ ପାଣ୍ଠିରୁ ଅନୁଦାନ ପ୍ରଦାନ କରାଯାଇଥିଲା ଏବଂ 21 ଅଭିଯୋଗର ସମାଧାନ କରାଯାଇଥିଲା। ଗତକାଲି ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଇବିଏସ୍ୟୁ ସମ୍ପର୍କରେ ଆଲୋଚନା ହୋଇଥିଲା। ଶିକ୍ଷା ବିଭାଗ ଅଧ୍ୟୟନରେ କାର୍ଯ୍ୟ କରୁଥିବା ସ୍ୱାୟତ୍ତ ଶାସିତ ସଂସ୍ଥା ଯାହାକି ଓଏସ୍ଏଚ୍ଇସି ଡିଜିଟାଲ ବ୍ୟବସ୍ଥା ଦ୍ୱାରା ଗବେଷଣା ଭିତ୍ତିକ ବିଭିନ୍ନ ତଥ୍ୟ ଇ ଲାଇବ୍ରେରୀ ଦ୍ୱାରା ପାଠ୍ୟପୁସ୍ତକ ଅଧ୍ୟୟନ ସୁବିଧା ସୁଯୋଗ ସୃଷ୍ଟି କାର୍ଯ୍ୟ ସମ୍ପାଦନା କରିଥାଏ। ଭୁବନେଶ୍ୱରରୁ ଆସିଥିବା ରାଜକୁମାର ମହାପାତ୍ର ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ତାଲିମ ପ୍ରଦାନ କରିଥିଲେ।

ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କରେ। ପଶ୍ଚିମ କେନ୍ଦ୍ରୀୟ ନିକଟସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗରଠାରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଜି କଳାହାଣ୍ଡିର ସର୍ବୋଚ୍ଚ ତାପମାତ୍ରା 35 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 25 ଡିଗ୍ରୀ ସେଲ୍ସିୟସ୍ ରହିବ।

0: ଶ୍ରୋତା ବାନ୍ଧ, ସମୟ ଇସାରା କଲାଣି ବିଦାୟ ନେବାକୁ ହେବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଭୁଲିବେ ନାହିଁ। ଆମ ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍ ନମ୍ବର ହେଲା 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ମୋବାଇଲ ନମ୍ବର ହେଲା 8895994143। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲି ମୁଁ ନମିତା। ନମସ୍କାର।
1: ଆମ ଖବର, ଆମର ସ୍ୱର,

ଶୁଣିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ଘୁମରା ଗୀତ, ପରିବେଷଣ କରିବେ ଲଳିତମୋହନ ଭୋଇ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ଅରବିନ୍ଦ ଦତ୍ତ, ନାଜିଆ ସୟିଦ, ଅର୍ଜୁନ ଚରଣ ସାମଲ, ସସ୍ମିତା ମହାପାତ୍ର। ଚାଷର କଥା ଦିନ 1:10। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ଦିନ 12ଟା। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଏବଂ FM ମାଧ୍ୟମରେ 110.3 MHz ଓ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶ୍ରୋତାବନ୍ଧୁ ଶୁଣନ୍ତୁ ଲୋକଗୀତ କ୍ରମରେ

ଭୀମା ଜୟ ମା ବାଉତି ଜୟ ଭଗବତୀ କ୍ଷେତ୍ରପାଳରେ ମା ଭୀମା ଗ୍ରାମ ଦେବୀ ସଙ୍ଗେ ଗ୍ରାମ ଜୟ ଗୀତା ହୋ।

ଗୋପପୁରେ ରହି ଗୋପୀଙ୍କ ସଙ୍ଗରେ ଗୋପପୁରେ ରହି ଗୋପୀଙ୍କ ସଙ୍ଗରେ ଦହି ଦୁଧ ଖାଇ ଛିଡ଼ାନ୍ତି ସିଙ୍କା କାହିଁ ଗଲେ ମୁଁ ରଲି ଫୁଙ୍କା।

Rosita.

0: ପ୍ରଚାର କଲ ଲୋକଗୀତ କ୍ରମରେ ଘୁମୁରା ଗୀତ। ଶିଳ୍ପୀ ପରିବେଷଣ କରିଥିଲେ ଲଳିତ ମୋହନ ଭୋଇ ଓ ସାଥୀ। ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ।
1: କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଅରବିନ୍ଦ ଦତ୍ତ, ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ।

0: କୋଉଠି ଅଛୁ?
1: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ୍,
0: ଏଇଟା ତ ଝଟପଟ କାମ।
1: କେମିତି?
0: ଯଦି KYC ଡିଟେଲ୍ସ ରେ ଚେଞ୍ଜ ନାହିଁ କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲେରେସନ ଦେଇଦିଅ।
1: ଆଉ ବାକି ଚେଞ୍ଜ ଗୁଡିକ?
0: ଆରେ, ଘରେ ବସି ଭିଡିଓ KYC କିମ୍ବା ଆଧାର OTP ଆଧାରିତ eKYC ଦ୍ୱାରା, କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡିକ ଜରିଆରେ।
1: ଏଇଟା ନୁଡଲ୍ସ ବନେଇବା ଭଳି ସହଜ ଅଟେ।
2: RBI କହେ,
3: ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ।
4: ଏଥିରେ ଶୁଣନ୍ତୁ ଦେବଦାସ ଛୋଟରାଇଙ୍କ ଗୀତ ରଚନାରୁ, ଗାଇଛନ୍ତି ଶିଳ୍ପୀ ନାଜିହା ସାଇଦ।

0: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ୍ ଜବ୍ 60 ସାଲ୍ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ୍ ନ ପଡେ ଆପ୍ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
0: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ଅଧିକ ଲାଭାର୍ଥୀ ଯୋଡ଼ି ହୋଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
2: ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅରବିନ୍ଦ ଦତ୍ତ ଓ ନାଜିହା ସାଇଦ। ଗୀତ ରଚନା କରିଛନ୍ତି ଦେବଦାସ ଚଟରାୟ।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଗାଈ ଓ ମଇଁଷିମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା OUAT ଭବାନୀପାଟଣାର ବୈଜ୍ଞାନିକ ଡକ୍ଟର ପରାଗ ଆଚାର୍ଯ୍ୟ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଫୋନ୍ ନମ୍ବରଟି କହି ରଖୁଛୁ 0667025623 ଏବଂ 0667029562 8। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ରଜନୀ ଶତପଥୀଙ୍କ ଗୀତରଚନାରୁ ଗାଇଛନ୍ତି ଅର୍ଜୁନ ଚରଣ ସାମଲ।

କାର୍ଯ୍ୟକ୍ରମର ଶେଷରେ ଗାଇଛନ୍ତି ଶିଳ୍ପୀ ଅର୍ଜୁନ ଚରଣ ସମଲ ଓ ସସ୍ମିତା ମହାପାତ୍ର। ଗୀତ ରଚନା କରିଛନ୍ତି ରଜନୀ ଶତପଥୀ।

ଗୁଟେ ବଏଲେ 800 ଗ୍ରାମରୁ ନେଇକରି 1 କେଜି ତକ୍ ବିହନ ଦରକାର ହେସି। ଆର୍ ବିହନ ତ ଖୁବ୍ ଛୋଟେ, ହେଥିର୍ଲାଗି କାଁ କରାହେସି ଇତାକେ ଗୁଟେ ଏକର୍କେ ବଏଲେ 5 କେଜି ତକ୍ ବିହନ ଦରକାର ହେସି। ଇତା କାଁ କରାହେସି, ବାଲିର୍ ସଙ୍ଗେ ଭିରେଇ କରି ବୁନା ହେସି। ଆର୍ ଧାଡ଼ିକେ ଧାଡ଼ି ବଏଲେ 20 ସେଣ୍ଟିମିଟର ତକ୍ ଦୂର ଥି ଇତାକେ ବୁନ୍ବାକେ ପଡ଼୍ସି। ଆର୍ ଖଡ଼ା ଚାସ୍ତି ବଏଲେ ତ ପାନ୍ ହେତ୍କି ଦରକାର ନି ହେ, ବଏଲେ ହପ୍ତାନେ 2 ଥର ତକ୍ ଦେଲୁ ବଏଲେ ଚଲି ଯାଏସି। ଆର୍ ଗୁଟେ ଏକର୍କେ ବଏଲେ ଗୋବର ଖତ ଦରକାର ହେସି 8 ଟ୍ରଲି। 8 ଟ୍ରଲି ହେଇଗଲା ବଏଲେ ଗୋବର ଖତ ହେଇଯାଏସି ଗୁଟେ ଏକର୍କେ। ଆର୍ 10 ରୁ 12 ଦିନ ହେଇଗଲା ବଏଲେ 10 କେଜି ୟୁରିଆ ଆମ୍କେ ଝିଟ୍ବାକେ ପଡ଼୍ବା। ବଏଲେ ଇଟା କଲେ କାଁ ହେବା, ହେ ଶାଗ୍ ଆର୍ କଳା ନେଇ ହିଏ ନା, ଆର୍ ନିଲିଆ ନିଲିଆ ରହେବା। ଆର୍ ଖଡ଼ା ଚାଷ୍ ବଏଲେ ଗୁଟେ ଏକର୍କେ ଖର୍ଚ୍ଚା ଖୁବ୍ ନେଇ ଆସେ। ବିହନ ଇତା ସେଟା ହିସାବ କରି ବସ୍ଲୁ ବଏଲେ ଟଙ୍କା 12,000 ନେଇକରି 15,000 ଟଙ୍କା ଖର୍ଚ୍ଚା ବାର୍ଚ୍ଚା ଆଏସି ଗୁଟେ ଏକର୍କେ। ଆର୍ ପହେଲା ବଏଲେ ଆମେ ଇତାକେ ଅମଲ କରସୁଁ, ପହେଲା କାଟ୍ସୁଁ ବଏଲେ 20 ନୁ 22 ଦିନ ହେଇଗଲା ବଏଲେ ପହେଲା କାଟ୍ମୁ। ଖଡ଼ାକେ ମୂଲ୍ ଥି ଉପୁଡ଼େଇ ଦେଲୁ ବଏଲେ ହେଟା ନାଇଁ ଆଙ୍କରେ ନା, 5 ଇଞ୍ଚ ତକ୍ ଛାଡ଼ି ଦେଇକରି ତାକେ ଆମେ ଯଦି କାଟିଦମା ବଏଲେ ଆର୍ ଥରେ ହେନୁ ବାହାରି ପାର୍ବା। ଆର୍ 3 ଥର ତକ୍ ଆମେ ତାକେ କାଟି ପାର୍ବା ବଏଲେ ଗୁଟେ ଏକରୁ ନେଇକରି ଗୁଟେ ଥରକେ 6,000 କେଜି ତକ୍ ବାହାରିଲା ବଏଲେ 3 ଥର ତାକେ ଆମେ କାଟି ପାର୍ମା। ବଏଲେ କେଜି 30 ଟଙ୍କା ଲେଖା ବିକ୍ରିଲୁ ବଏଲେ 6,000 କେଜିକେ 180,000 ହେଇପାର୍ଲା ନା। 12,000 ଯଦି ଖର୍ଚ୍ଚା ବାର୍ଚ୍ଚା ଗଲା ବଏଲେ 68,000 ଟଙ୍କା ତକ୍ ଲାଭ ହେଇପାର୍ବା 3 ମାସ ତି ଗୁଟେ ଏକର ଜମିଥି। ଆର୍ ଭନିପାଟନା ବଜାର ଥି ବଏଲେ ସକାଳୁ 8 ବଜା ତକ୍ ବସିଦେଲ ବଏଲେ ଖଡ଼ା ଶାଗ ହେନ୍ତା କରି କରି ବିକ୍ରି ବଟା ହେଇଯାଏସି। ତ ଆମର୍ ବଜାର ଥି ତ ସବୁବେଲେ ଖଡ଼ାର ଚାହିଦା ରହିଛେ ଏକା, ତ ଇଟା ତ 30 ରୁ 40 କେଜି ତକ୍ ବିକ୍ରି ହେଇପାରୁଛେ। ତ ଖଡ଼ା ଚାଷ୍ତି ହେତ୍କି ଖର୍ଚ୍ଚା ବାର୍ଚ୍ଚା ବି କର୍ବାକେ ନେଇ ପଡ଼େ, ଆର୍ ଲାଭ ବି ହେଇପାର୍ବା। ଆର୍ ଗୁଟେ ଜିନିଷ୍ ଲାଭ ହେଇପାର୍ବା, ଆମେ 1 ଏକର ଜମିଥି ଖାଲି ଖଡ଼ା ନେଇ ଲଗେଇକରି ହେଥି ଧନିଆ ବି ଆମେ ବୁଡ଼ି ପାର୍ବା ବଏଲେ ମିଶା ଭିରା ଚାଷ୍ ବି ହେଇପାର୍ବା। କାଁ ଯେ ବଏଲେ ଖଡ଼ା ବଏଲେ 22 ଦିନ ଥି ବଢ଼୍ବା, ଆର୍ ଧନିଆ ବି 22 ନୁ 25 ଦିନ ଭିତରେ ନେ ବଢ଼ି ବସ୍ବା। ତ ଗୁଟେ ଚାଷ୍ତି ଆମ୍କେ 2ଟା ଲାଭ ହେଇପାର୍ବା। ତ ଖଡ଼ା ଆର୍ ଧନିଆ ଆମେ ମିଶାଭିରା କରି କରି ବି ଚାଷ୍ କରିପାର୍ବା, ଆର୍ ଖଡ଼ା ଚାଷ୍କେ ହେନ୍ତା କରି କରି ବି ଆମେ କରିପାର୍ବା। ତ ଖଡ଼ା ଗୁଟେ ଏନ୍ତା ଚାଷ୍ ଯେନ୍ଟାକି ଖୁବ୍ ସହଜ ଥି ଆର୍ ଖୁବ୍ ଜଲ୍ଦି ଥି ଇଟା ହେଇଯାଏସି। ତ ଆମର୍ କଳାହାଣ୍ଡି ଥି ଖଡ଼ା ଚାଷ୍ ଖୁବ୍ ବନେ କରି କରି ଆର୍ ଜଲ୍ଦି କରି କରି ବଢ଼ିପାର୍ସି। ତ ଆମର୍ ଚାଷୀ ଦଦା ନାନୀମାନେ ଠିକ୍ କିସମ୍ ବାଛି କରି ଠିକ୍ ସମିଆଥି ବୁନି କରି ଜମିକେ କୁଡ଼ାଖୁସା କରି କରି ପାନ୍ ଖତ ଦେଇ କରି ଯଦି ଚାଷ୍ କର୍ବେ, ଇ ଖଡ଼ା ଚାଷ୍ରୁ ଯେତ୍କି ଲାଭ ମିଲ୍ବାର୍ କଥା ଆର୍ ଅଧିକ ବି ଲାଭ ମିଲିପାର୍ବା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା।

0: ଆପଣଙ୍କ ସେବାରେ।
1: ଦୌଡ଼ରେ ଆମେ ପ୍ରାୟତଃ କିଛି ଜିନିଷ ଭୁଲି ଯାଉ। ଯେତେବେଳେ କେହି ତୁମର ଯତ୍ନ ନିଅନ୍ତି, ତମେ ଭଲ ଅନୁଭବ କର। ଯେପରିକି RBI ତମ ଅନକ୍ଲେମ୍ ଡିପୋଜିଟ୍ର ଯତ୍ନ ନିଏ।
2: ଅନକ୍ଲେମ୍ ଡିପୋଜିଟ୍ର ଅର୍ଥ ହେଉଛି ସେହି ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ 10 ବର୍ଷ କିମ୍ବା ଅଧିକ ସମୟ ପାଇଁ କୌଣସି ଅର୍ଥ କାରବାର ହେଇନାହିଁ। ଏହିପରି ଆକାଉଣ୍ଟ ଗୁଡ଼ିକ RBIର DEA ପାଣ୍ଠିକୁ ଯାଏ। ଆପଣଙ୍କ ବ୍ୟାଙ୍କର ଯେକୌଣସି ଶାଖା ପରିଦର୍ଶନ କରନ୍ତୁ, ଆପଣଙ୍କର KYC ଅଦ୍ୟତନ କରନ୍ତୁ ଏବଂ ଆପଣଙ୍କ ଅନକ୍ଲେମ୍ ରାଶି ଗୁଡ଼ିକୁ ଫେରସ୍ତ ପାଆନ୍ତୁ।
1: RBI କହିଛି ସଚେତନ ହୁଅନ୍ତୁ
2: ଆଉ ସତର୍କ ରୁହନ୍ତୁ।
3: ଶ୍ରୋତବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 7:30 ଜାସ୍ବାସ୍ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଗାଈ ଓ ମଇଁଷିମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା OUET ଭବାନୀପାଟଣାର ବୈଜ୍ଞାନିକ ଡକ୍ଟର ପରାଗ ଆଚାର୍ଯ୍ୟ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଫୋନ୍ ନମ୍ବର ଦୟ କହି ରଖୁଛୁ 0667025623 ଏବଂ 0667029568। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ବହୁ,
2: ହଁ ମା,
1: ଏହି ଘରର କିଛି ନିୟମ ଅଛି।
2: ଯେମିତିକି?
1: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
2: ତ ନେଣ ଦେଣ?
1: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ। ଯେମିତି UPI ରେ।
2: ଆଚ୍ଛା,
1: ହଁ। ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
2: ସେଇଟା କ'ଣ ମା?
1: ତୋ ମୁହଁ ଦେଖା ବି UPI ରେ ମିଳିବ।
2: ଆପଣ ବି ନା ମା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
2: ସହଜ ଅଟେ ପ୍ରତିଟି ନେଣ ଦେଣ।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
5: ଫସିଲା।
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଶ୍ରୋତା ଭଉଣୀ, ଶକ୍ତିରୂପା କାର୍ଯ୍ୟକ୍ରମରେ ଆପଣମାନଙ୍କୁ ମୋର ଅନ୍ତରରୁ ଶୁଭେଚ୍ଛା ଓ ସ୍ନେହଭରା ଅଭିନନ୍ଦନ।

ମୁଁ ଆପଣଙ୍କର ସାଥୀ ସସ୍ମିତା ମହାନ୍ତି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ ଏବଂ ନିଜ ପରିବାର ସହିତ ହସଖୁସିରେ ଦିନ କାଟୁଥିବେ।

ଆଜି ଆମ ଶକ୍ତିରୂପା କାର୍ଯ୍ୟକ୍ରମର ଭଉଣୀଙ୍କ ରୋଷେଇ ରୋଷେଇ ନାଁଟି ଶୁଣିଲେ ମନେ ପଡ଼ିଯାଏ ଘରର ସେଇ ଆତ୍ମୀୟ ପରିବେଶ। ରୋଷେଇ ଘରୁ ଆସୁଥିବା ମସଲାର ସୁଗନ୍ଧ, ଗରମ ଭାତର ବାସ୍ନା, ଡାଲିର ଛୁଙ୍କ, ତରକାରୀର ମହକ ଆଉ ମା କିମ୍ବା ଭଉଣୀଙ୍କ ହାତରେ ପ୍ରସ୍ତୁତ ଖାଦ୍ୟର ସେହି ଅପୂର୍ବ ସ୍ୱାଦ, ଏସବୁ ଆମ ଜୀବନର ଅଭୁଲା ସ୍ମୃତି। ରୋଷେଇ କେବଳ ଖାଦ୍ୟ ପ୍ରସ୍ତୁତ କରିବାର ନାଁ ନୁହେଁ, ଏହା ହେଉଛି ଭଲ ପାଇବା, ଯତ୍ନ, ପରମ୍ପରା ଓ ପରିବାରକୁ ଏକାଠି କରିବାର ଏକ ସୁନ୍ଦର ମାଧ୍ୟମ। ଘରର ରୋଷେଇ, ଘର ହେଉଛି ଘରର ହୃଦୟ, କାରଣ ଏହି ରୋଷେଇ ଘରେ ପ୍ରସ୍ତୁତ ହୁଏ ପରିବାରର ସ୍ୱାସ୍ଥ୍ୟ। ଆମ ଘରର ଖାଦ୍ୟ ଯେତେ ସ୍ୱାଦିଷ୍ଟ ହେବ ସେତେ ଭଲ କଥା, କିନ୍ତୁ ତାଠାରୁ ଅଧିକ ଜରୁରୀ ହେଉଛି ଖାଦ୍ୟଟି ପୁଷ୍ଟିକର ଓ ସନ୍ତୁଳିତ ହେବା ଦରକାର। ଆମ ଦୈନନ୍ଦିନ ଖାଦ୍ୟରେ ଶସ୍ୟ

0: ଜାତୀୟ ଖାଦ୍ୟ ସହିତ ଡାଲି, ବିଭିନ୍ନ ପ୍ରକାର ପନିପରିବା, ଶାଗ, ଫଳ, କ୍ଷୀର ଓ ଆବଶ୍ୟକ ଅନୁସାରେ ଅନ୍ୟ ପୁଷ୍ଟିକର ଖାଦ୍ୟ ସାମିଲ କରିବା ଉଚିତ। ପ୍ରିୟ ଶ୍ରୋତା ଭଉଣୀ, ରୋଷେଇରେ ଏକ ଅଦୃଶ୍ୟ ଉପାଦାନ ରହିଥାଏ, ସେଇଟା ହେଉଛି ଭଲ ପାଇବା। ମା ଯେତେବେଳେ ପିଲା ପାଇଁ ଖାଦ୍ୟ ରାନ୍ଧନ୍ତି, ସେଥିରେ କେବଳ ଚାଉଳ, ଡାଲି ଓ ପରିବା ନଥାଏ, ଥାଏ ମାଆର ମମତା। ଭଉଣୀ ଯେତେବେଳେ ଭାଇ ପାଇଁ ମନପସନ୍ଦ ଖାଦ୍ୟ ରାନ୍ଧନ୍ତି, ସେଥିରେ ଥାଏ ସ୍ନେହ। ସ୍ୱାମୀ ପାଇଁ ସ୍ତ୍ରୀ, ସ୍ତ୍ରୀ ପାଇଁ ସ୍ୱାମୀ, ପିଲା ପାଇଁ ବାପା ମା, ଯେତେବେଳେ ନିଜ ହାତରେ କିଛି ରାନ୍ଧି ପରଷନ୍ତି, ସେହି ଖାଦ୍ୟର ସ୍ୱାଦ ସହିତ ଭାବନା ମଧ୍ୟ ଯୋଡ଼ି ହୋଇଥାଏ। ତେଣୁ କୁହାଯାଏ, ରୋଷେଇ ହେଉଛି ଭଲ ପାଇବାକୁ ପରଷିବାର ଏକ ସୁନ୍ଦର ମାଧ୍ୟମ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଏମିତି ଏକ ଭଉଣୀଙ୍କୁ ଭେଟିବା, ଆମ ପାଇଁ କ'ଣ ଖାଦ୍ୟ ପ୍ରସ୍ତୁତି ନେଇକି ଆସିଛନ୍ତି ତାଙ୍କଠାରୁ ଶୁଣିନେବା।
1: ଭଉଣୀ ନମସ୍କାର।
2: ନମସ୍କାର।
1: ଆମ ଶକ୍ତି ରୂପା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ ଭଉଣୀ।
1: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ମୁଁ ସବିତା ମହାନ୍ତି, ମୁଁ ଜଣେ ଟିଚର ଅଛି, ଆଉ ଆଜି ଆପଣ ମୋତେ ଏଇ ଶକ୍ତି ରୂପା କାର୍ଯ୍ୟକ୍ରମକୁ ଡକେଇକିରି ମୁଁ ଧନ୍ୟ ମନେ କରୁଛି ଯେ ମୁଁ କିଛି ଶ୍ରୋତା ଭଉଣୀ ମାନଙ୍କ ପାଖରେ ମୋର ବକ୍ତବ୍ୟ ବା ମୋର କିଛି ଉପସ୍ଥାପନ କରିପାରିବି।
1: ତାହେଲେ ଭଉଣୀ କଣ ବ୍ୟଞ୍ଜନ ଆଣିଛନ୍ତି, ତାର ପ୍ରସ୍ତୁତି ପ୍ରଣାଳୀ ଟିକେ ଆମ ଶ୍ରୋତା ଭଉଣୀଙ୍କୁ କୁହନ୍ତୁ।
2: ଦୁଇ ପ୍ରକାର ବ୍ୟଞ୍ଜନ ଆଣିଛି, ଯୋଉଟା କି ଗୋଟେ ନନଭେଜ ପ୍ରଣାଳୀ ଆଉ ଗୋଟେ ଭେଜ ପ୍ରଣାଳୀ, ଦୁଇ ପ୍ରକାର ଆଣିଛି। କିନ୍ତୁ ରୋଷେଇ କାର୍ଯ୍ୟକ୍ରମଟିକୁ ବା ରୋଷେଇ କାର୍ଯ୍ୟକ୍ରମ ଶ୍ରୋତା ଭଉଣୀଙ୍କ ଆଗରେ ଉପସ୍ଥାପନ କରିବା ପୂର୍ବରୁ କିଛି କହିବାକୁ ଚାହେଁ।
1: ଆଜ୍ଞା।
2: ରୋଷେଇ ପ୍ରକୃତରେ ଆମ ଦୈନନ୍ଦିନ ଜୀବନର ଗୋଟେ ଅବିଚ୍ଛେଦ୍ୟ ଅଂଶ, ଖାଦ୍ୟ ମଣିଷର ମୌଳିକ ଆବଶ୍ୟକତା ହୋଇଥିବାରୁ ରୋଷେଇର ଗୁରୁତ୍ୱ ମଧ୍ୟ ଅଧିକ। କିନ୍ତୁ ରୋଷେଇ କେବଳ ପେଟ ଭରିବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ନୁହେଁ, ଏହା ଏକ କଳା, ଏକ ସୃଜନଶୀଳତା ଏବଂ ପରିବାର ପ୍ରତି ଭଲ ପାଇବା। ରୋଷେଇ ଘରଟି ଆମର ସମସ୍ତଙ୍କର ହୃଦୟ କହିଲେ ଅତ୍ୟୁକ୍ତି ହେବ ନାହିଁ, କାହିଁକି ନା ଆପଣ ଯଦି ଘରେ ଭଲ ଭଲ ଖାଦ୍ୟ ରୋଷେଇ କରିଥିବେ, ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେ ରୋଷେଇ ଉପରେ ଥାଏ, ବା ସମସ୍ତଙ୍କର ମନ କିଣିବାର ସେଟା ଗୋଟେ ଉପାୟ ଥାଏ, ଆଉ ସମସ୍ତେ ପରିବାର ଭିତରେ ଗୋଟେ ବନ୍ଧନ ଥାଏ ବୋଲି ଅତ୍ୟୁକ୍ତି ହେବ ନାହିଁ। ଏଇ ରୋଷେଇ ଖାଦ୍ୟ ଖାଇଲା ପରେ ବା ଭଲ ଭଲ ବ୍ୟଞ୍ଜନ ଖାଇବା ପରେ ଆମ ସମସ୍ତଙ୍କର ମନ ଆନନ୍ଦିତ ହୋଇଥାଏ, ସମସ୍ତେ ସେଥିରେ ସୁସ୍ଥ ମଧ୍ୟ ରହିଥାନ୍ତି। ଏ ରୋଷେଇ ଘରଟି ଆମ ପରିବାରର ସମସ୍ତଙ୍କର ପରିବାରର ଗୋଟେ ସୁସ୍ଥତା, ଭଲ ପାଇବା, ସମସ୍ତଙ୍କର ସମସ୍ତଙ୍କୁ ବାନ୍ଧି ରଖିବାର ଗୋଟେ କେନ୍ଦ୍ରବିନ୍ଦୁ। ଏବଂ ଏଇ ଯୋଉ ରୋଷେଇ ଆମେ କରୁଛେ, ଆମର ବିଭିନ୍ନ ପ୍ରକାର ରୋଷେଇ ଅଛି, ଯେମିତିକି ପାରମ୍ପରିକ ରୋଷେଇ ଅଛି, ଆଧୁନିକ ରୋଷେଇ ଅଛି, ଅନେକ ଆଧୁନିକ ରୋଷେଇକୁ ପାରମ୍ପରିକ ଢଙ୍ଗରେ ମଧ୍ୟ ତାକୁ ପରିବେଷଣ କରାଯାଇପାରେ ପିଲାମାନଙ୍କର ମନ ନେବା ପାଇଁ। ଏମିତି କିଛି ଗୋଟେ ରୋଷେଇ ଅଛି ଯୋଉଟାକି ସେମାନେ ଖାଆନ୍ତିନି ବା ଖାଇବାକୁ ଭଲ ପାଆନ୍ତିନି, ତ ତାକୁ ଆଧୁନିକ ଢଙ୍ଗରେ ମଧ୍ୟ ଆମେ ପରିବେଷଣ କରିବାର କଳା ଗୋଟେ ଗୃହିଣୀ ପାଖରେ ରହିବା ଦରକାର।
1: ପ୍ରଥମ ବ୍ୟଞ୍ଜନଟି କଣ ଆଣିଛନ୍ତି ଆମ ଶ୍ରୋତା ଭଉଣୀଙ୍କୁ କୁହନ୍ତୁ।
2: ଗୋଟେ ଅଣ୍ଡାର ଆଇଟମ ଆଣିଛି ବା ଅଣ୍ଡା ଉପରେ ଗୋଟେ ଆଇଟମ ଅଛି, କାହିଁକି ନା ଆଜିକାଲି ଛୁଆମାନେ ଅଣ୍ଡା ବହୁତ ଭଲ ପାଉଛନ୍ତି, କିନ୍ତୁ ଆମେ ଯଦି ସେଇ ପୁରୁଣା ମେଥଡରେ ଅଣ୍ଡାକୁ କରିବା ତ ସେଟା ତ ସମସ୍ତେ ଖାଆନ୍ତି, କାହାକୁ ପସନ୍ଦ ଲାଗେ କାହାକୁ ପସନ୍ଦ ଲାଗେନି। କିନ୍ତୁ ଏମିତି ଗୋଟେ ଗୋଟେ ଆଇଟମ ଅଛି କରିହବ, ତାକୁ ଆଧୁନିକ ପ୍ରଣାଳୀରେ କରିହବ, ଯୋଉଟାକି ଛୁଆମାନଙ୍କର ମନକୁ କିଣିହବ। ସେଇଭଳି ମୁଁ ଅଣ୍ଡାକୁ ଗୋଟେ ନୂଆ ଢଙ୍ଗରେ କରିଛି, ଆଉ ସେ ମତେ ବହୁତ ଭଲ ଲାଗେ। ସେଇ ଆଇଟମଟିକୁ ମୁଁ କହିବି ଶ୍ରୋତା ଭଉଣୀ ମାନଙ୍କୁ। ପ୍ରଥମେ ପରିବାର ଅନୁସାରେ ଗୋଟେ 5-6 ଅଣ୍ଡା ଆଣିବେ, 5-6 ଅଣ୍ଡା ଆଣିକିରି ଗୋଟେ ଛୋଟ ପ୍ଲେଟରେ ତା ଦେହରେ ତେଲ ମାରିଦେବେ। ତେଲ ମାରି ସାରିଲା ପରେ ସବୁ ଅଣ୍ଡାକୁ ତା ଦେହରେ ପକେଇଦେବେ। ଅଣ୍ଡାକୁ ପକେଇ ଦେଇକି ତା ଦେହରେ କିଛି ପିଆଜ, କିଛି କଞ୍ଚା ଲଙ୍କା, କିଛି ମସଲା ଗୁଣ୍ଡ, ଯେମିତିକି ଜିରା ପାଉଡର, ଧନିଆ ପାଉଡର, ଟିକେ କରି ପାଉଡର, ଟିକେ ଲୁଣ, ଆବଶ୍ୟକତା ଅନୁସାରେ ରାଗ ଅନୁସାରେ କିଛି କଞ୍ଚା ଲଙ୍କା ଏମିତି ପକେଇ ତାକୁ ଭଲ ଭାବରେ ଫେଣ୍ଟି ଦେବେ। ଫେଣ୍ଟିକିରି ସେ ଯୋଉ ତେଲ ଲଗେଇଥିବା ପ୍ଲେଟରେ ତାକୁ ପକେଇଦେବେ, ଢାଳିଦେବେ। ତାପରେ ତାକୁ ହାଲକା ଷ୍ଟିମ୍ କରିଦେବେ, ସିଝେଇ ଦେବେ, ଯେମିତି ଆମେ ମଣ୍ଡା ପିଠା ବାମ୍ଫ ଦିଅନ୍ତି ସେମିତି। ସେଇ ଅଣ୍ଡା ପ୍ରସ୍ତୁତିକୁ ଥାଳିଆରେ ଢାଳିଦେବେ, ପ୍ଲେଟରେ ଢାଳିଦେବେ ତେଲ ଲଗେଇକିରି। ତାପରେ ତାକୁ ଟିକେ ବାମ୍ଫ ଦେଇଦେବେ, ବାମ୍ଫ ଦେଲା ଫଳରେ କ'ଣ ହବ ନା ଅଣ୍ଡାଟି ସିଝିଯିବ। ସିଝିଗଲା ପରେ ତାକୁ ବାମ୍ଫ ଦେଇଦେବେ। ସେହି ସମୟରେ ଆପଣଙ୍କର ତରକାରୀର ଯାହା ଯାହା ସବୁ ଆବଶ୍ୟକ, କଞ୍ଚା ପିଆଜ, ମସଲା, ଆପଣଙ୍କର ହଳଦୀ, ତରକାରୀରେ ଯାହା ସବୁ ଦରକାର ମସଲା ଗୁଣ୍ଡ, ଆମର ଲୁଣ, ହଳଦୀ।

0: ସବୁ ତାକୁ ପାଖରେ ରଖିବେ। ସେ ସିଝିବା ସମୟରେ, ସିଝିଗଲା ପରେ ସେଇ 5 ରୁ 7 ମିନିଟ ଭିତରେ ସେ ଷ୍ଟିମ୍ ହେଇଯିବ,
1: ଆଜ୍ଞା
0: ବାଧା ହେଇଯିବ, ତାକୁ ବାହାର କରିଦେବେ। ଥଣ୍ଡା ହେଇସାରିଲା ପରେ ତାକୁ ପିସ୍ ପିସ୍ ଭାବେ କାଟିବେ, ଯେମିତି ପନିରର ସାଇଜ ଆମେ ଯେମିତି ଖାଉ ଠିକ
1: ଆଜ୍ଞା
0: ପନିର ସାଇଜର ତାକୁ କାଟିଦେବେ। ଚାରିଆଡେ ସବୁ ସମାନ ସମାନ ସ୍କୋୟାର ସାଇଜର, ଇଞ୍ଚିକିଆ ସାଇଜ କରିଦେବେ। ସେଇଥିରେ ତାକୁ ସବୁ କାଟି କାଟି ସାଇଜ କରିକି ବାହାର କରିଦେବେ। ଏବଂ ଆପଣ ଅଣ୍ଡା ତରକାରୀ ଯେମିତି କରନ୍ତି, ମସଲା ଦେବେ, ତେଲ ଦେବେ, ତାପରେ ପିଆଜ ରସୁଣ ଅଦା ବଟାର ମସଲା ପ୍ରସ୍ତୁତ କରିଥିବେ, ସେଇ ମସଲାକୁ ତା ଦେହରେ ପକେଇବେ, କିଛି ଧନିଆ ପାଉଡର ପକେଇବେ। ଭଉଣୀ, ଧନିଆ ପାଉଡର ମସଲାରେ ଗୋଟେ ଫ୍ଲେଭର ଆଣେ, ତ ଧନିଆ ପାଉଡର ନିଶ୍ଚିତ ଟିକେ ପକେଇବେ। ପକେଇକି ତାକୁ ଭଲ ଭାବରେ କଷିବେ, କଷି ସାରିଲା ପରେ ତା ଦେହରେ ଟମାଟୋ ଦେବେ ଏବଂ ଟିକେ କରି ପାଉଡର ବା ଚିକେନ ପାଉଡର ଟିକେ ଦେବେ। ଦେଇକି ତାକୁ ଭଲ ଭାବରେ କଷିବେ, କଷିକିରି ଯଦି ଆଳୁ ଆପଣ ଭଲ ପାଆନ୍ତି, ସିଝା ଆଳୁକୁ ଛୋଟ ଛୋଟ ଛୋଟ ଛୋଟ ପିସ୍ କରିଦେଇଥିବେ, ସେ ଆଳୁକୁ ମଧ୍ୟ ତା ଦେହରେ କଷିବେ। ଏବଂ ସେ କଷି ହେଲା ପରେ ହାଲକା ପାଣି ଦେବେ, ଅଳ୍ପ ପାଣି ଦେବେ। ଅଳ୍ପ ପାଣି ଦେଲା ପରେ ଯେତେବେଳେ ଆପଣଙ୍କର ତରକାରୀଟି ହେଇଯିବା ଅବସ୍ଥାରେ ଆସିବ, ଆପଣଙ୍କର ଆବଶ୍ୟକତା ଅନୁସାରେ ଝୋଳ ଯେମିତି ରହିବା କଥା ସେତିକି ଝୋଳ, ହାଲକା ଝୁକଝୁକିଆ ଝୋଳ କରିବେ, ଆକୁ ବେଶୀ ଝୋଳ କରିବେନି, ବେଶୀ ଝୋଳ ହେଲେ ଭଲ ଲାଗିବନି,
1: ଆଜ୍ଞା
0: ତ କମ୍ ଝୋଳ ରଖିବେ। ତାପରେ ଆମର ଏଇ ଯୋଉ ଅଣ୍ଡାର ପିସ୍ ଗୁଡିକ ଥିବ, ପନିର ସାଇଜର ଆପଣ କାଟିଥିବେ, ସେଇ ଅଣ୍ଡା ପିସ୍ ଗୁଡିକ ସେଇ କଷାରେ ପକେଇଦେବେ,
1: ଆଚ୍ଛା
0: ସେ ତରକାରୀରେ ମିଶିଯିବ। ତାକୁ ଟିକେ ହାଲକା କଷିଦେବେ, କଷିକିରି 2 ମିନିଟ ତାକୁ ଘୋଡ଼େଇ ଦେବେ। ଯୋଉ ଆପଣଙ୍କର ଯେତିକି ଝୋଳ ଦରକାର ବା କଷା ଦରକାର ସେତିକି ରଖି ପ୍ଲେଟଟିକୁ କାଢ଼ିଦେବେ, ଗ୍ୟାସ୍ ବନ୍ଦ କରିଦେବେ। ତାପରେ ଦେଖିବେ ଆପଣ ଏତେ ସୁନ୍ଦର ବାସ୍ନା ହବ, ଆଉ ଖାଇଲା ବେଳକୁ ଏତେ ଭଲ ଲାଗିବ, ପିଲାମାନଙ୍କୁ ବି ଭାବିବେ, ପିଲାମାନେ ଦେଖୁ ଦେଖୁ ଭାବିବେ ଯେ ପନିର ତରକାରୀ, କିନ୍ତୁ ଖାଇଲା ବେଳକୁ ଦେଖିବେ ଅଣ୍ଡା ତରକାରୀ,
1: ଆଚ୍ଛା
0: ପାଟିକୁ
1: ହଁ
0: ବହୁତ ଭଲ ଲାଗିବ।
1: ହଁ
0: ଆଉ ଏଇଟା ଗୋଟେ ନୂଆ ଟାଇପ୍ର ଅଣ୍ଡା ତରକାରୀ, ଆମେ ତ ସାଧାରଣତଃ ସମସ୍ତେ ଆମଲେଟ୍ କରୁ, ପୋଚ୍ କରୁ ବା ଅଣ୍ଡା ତରକାରୀ କରୁ, ଏଇଟା ଗୋଟେ ନୂଆ ଢଙ୍ଗରେ ଏଟା ହେଇଛି। କିଲୋ
1: ଆଜ୍ଞା
0: ପିଲାମାନଙ୍କୁ ମଧ୍ୟ ଏଇଟା ଗୋଟେ ଛୋଟ ଛୋଟ ପିସ୍ କରିକି ପନିର ତରକାରୀ ସାଇଜର କରିକି ତାଙ୍କୁ
1: ଆଜ୍ଞା
0: ଖୁଆଇ ହେବ। ଖାଇଲା ମଧ୍ୟ ଆପଣ ଛୋଟ ଛୋଟ ପିସ୍କୁ ଖାଇବେ, ଯେମିତି ଲାଗିବ କି ଖାଇବାରେ କିଛି ଅସୁବିଧା ହେବନି, ଛିଣ୍ଡେଇବାକୁ ପଡ଼ିବନି, ପିସ୍ ପିସ୍ ଆକାରରେ ଖାଇବେ, ବହୁତ ଭଲ ଲାଗିବ। ତାକୁ ଓହ୍ଲେଇବା ସମୟରେ ଧନିଆ ପତ୍ର କାଟିକିରି ତା ଉପରେ ପକେଇ ଦେବେ, ପନିର ତରକାରୀକୁ ମଧ୍ୟ ସେ ଏଡେଇ ଦେବ, ଏତେ ଭଲ ଲାଗିବ। ଯେଉଁମାନେ ନନଭେଜ ଖାଆନ୍ତି
1: ହଁ
0: ତାଙ୍କ ପାଇଁ ଏଇଟା ଗୋଟେ ନୂଆ ଏବଂ ବହୁତ ସ୍ୱାଦିଷ୍ଟ ଲାଗିବ, ବହୁତ ପସନ୍ଦ କରିବେ, ଥରେ କରିସାରିଲା ପରେ ନିଶ୍ଚୟ ସେମାନେ ବହୁତ ପସନ୍ଦ କରିବେ ବୋଲି ମୋର ଆଶା।
1: ହଁ ଭଉଣୀ, ଯୁବପିଢ଼ି ମାନେ ପ୍ରାୟତଃ ବେଶୀ ବାହାରର ଫାଷ୍ଟଫୁଡ୍ ଖାଉଛନ୍ତି, ବାହାରେ ବହୁତ ଅନଲାଇନ୍ରେ ମଗଉଛନ୍ତି, ତ ସେଇମାନଙ୍କ ପାଇଁ ଆପଣ କ'ଣ କହିବେ?
0: ନା ନା, ଆମେ ଆଜିକାଲି ଆଧୁନିକ ସମାଜରେ ସମସ୍ତେ ଫାଷ୍ଟଫୁଡ୍ ପ୍ରତି ଆକର୍ଷିତ ହେଉଛନ୍ତି, ପୁରୁଣା ପାରମ୍ପରିକ ଖାଦ୍ୟକୁ ଭୁଲି ଯାଉଛନ୍ତି। ତେଣୁ ଏଇ ଯୋଉ ପାରମ୍ପରିକ ଖାଦ୍ୟ ଭୁଲି ଆଧୁନିକ ଖାଦ୍ୟକୁ ଯେତେବେଳେ ସେମାନେ ଆପଣେଇ ନେଉଛନ୍ତି, ଏଠି ମା ମାନଙ୍କର ବା ଗୃହିଣୀ ମାନଙ୍କର କର୍ତ୍ତବ୍ୟ ସେମାନଙ୍କୁ ସେଇ ପଥରୁ ଭଲ ଭଲ ଜିନିଷ ଖୁଆଇ ତାଙ୍କୁ ସେଇ ପଥରୁ ଦୂରେଇ ଦେବାକୁ ଦରକାର। କାରଣ ଆମର ଫାଷ୍ଟଫୁଡ୍ ଯେତେ ବାହାରର ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର କେତେ ଅସୁସ୍ଥ ହେଉଛି, କେତେ ଇନହାଇଜିନିକ ବେସରେ ସେମାନେ କରୁଛନ୍ତି, କେତେ କେମିକାଲ ମିଶା ଖାଦ୍ୟ ସେମାନଙ୍କୁ ସେମାନେ ଆମ ପରିବେଶକୁ ନଷ୍ଟ ହେଉଛି ଖାଇବା ଦ୍ୱାରା। ତେଣୁ ଆମେ ପିଲାମାନଙ୍କର ମନକୁ ପରିବର୍ତ୍ତନ କରିବା ପାଇଁ ହେଲେ କିଛି ତାଙ୍କୁ ଭଲ ଭଲ ଜିନିଷ ଯଦି ଘରେ
1: ତିଆରି କରିବା
0: ଟିକେ ଆଧୁନିକ ପ୍ରଣାଳୀରେ ଆମେ ତିଆରି କରିବା ଏବଂ ତାଙ୍କ ମନ ନେବା ପାଇଁ ଚେଷ୍ଟା କରିବା, ସେମାନେ ଫାଷ୍ଟଫୁଡ୍ ଖାଇବାଠୁ ଦୂରେଇ ଯିବେ। ତେଣୁ ମା ମାନଙ୍କର କର୍ତ୍ତବ୍ୟ ସେମାନଙ୍କୁ ସଚେତନ କରିବେ, ବାହାର ଖାଦ୍ୟରୁ ନିଶ୍ଚିତ ଦୂରେଇକି ରଖିବେ।
1: ତେବେ କୁହନ୍ତୁ ଆମ ଶ୍ରୋତା ଭଉଣୀଙ୍କୁ ଆଉ ଗୋଟେ କଣ ବ୍ୟଞ୍ଜନ ଆଣିଛନ୍ତି?
0: ଆଉ ଗୋଟେ ଭେଜ୍ର ରେସିପି କହିବି, କିନ୍ତୁ ସେଟା ହେଉଛି ସ୍ନାକ୍ସ। ସ୍ନାକ୍ସ ଅର୍ଥାତ୍ ଆମର ସନ୍ଧ୍ୟାବେଳେ ଯୋଉ ସବୁ ଆମେ ଯୋଉ ଚୁଟକୁ ମୁଟକୁ କରୁ, ଘରେ ଗୋଟେ ଏମିତି ଜିନିଷ ମୁଁ ଆଣିଛି ଯୋଉଟାକି ନୂଆ ରେସିପିଟା, ଆପଣ କେବେ ବୋଧେ ଖାଇନଥିବେ ବୋଲି ମୋର ଆଶା।
1: ଆଜ୍ଞା
0: ମୁଁ ଗୋଟେ ମୁସମୁସିଆ ପକୁଡ଼ି ଆଣିଛି, ମୁସମୁସିଆ ପକୁଡ଼ି କହିଲେ ମୁରମୁରା ପକୁଡ଼ି, ମୁଢ଼ିରେ ତିଆରି ପକୁଡ଼ି,
1: ଆଚ୍ଛା ଆଚ୍ଛା ତ ଏଇଟା କହିବାକୁ ଗଲେ ଏଇଟା ମୁଢି ପକୋଡ଼ି।
0: ମୁଢି, ହଁ ମୁଢି ପକୁଡ଼ି ବା ମୁରମୁରା ପକୁଡ଼ି। ଆପଣ ଘରେ ନିଶ୍ଚିନ୍ତ ସମସ୍ତଙ୍କ ଘରେ ମୁଢି ରଖୁଥିବେ,
1: ହଁ
0: ତ
1: ହଁ
0: ଆପଣ ପିଲାଙ୍କର ଆବଶ୍ୟକତା ଅନୁସାରେ 2 ଗିନା ବଡ ବଡ ଗିନାରେ 2 ଗିନା ମୁଢି ନେବେ। ସେ ମୁଢିକୁ ଗୋଟେ ବେଲାରେ ବା କଂସାରେ ଢାଳି ଦେବେ, ଢାଳିକି ତା ଦେହରେ 2 ଗ୍ଲାସ୍ ପାଣି ପକେଇ ଦେବେ।

0: ପାଣି ପକେଇକି ତାକୁ ଟିକେ ଭଲ ଭାବରେ ଧୋଇଦେବେ, କାହିଁକି ନା ମୁଢିରେ ବହୁତ ଧୂଳି ଲାଗିଥାଏ, ବାଲି ଲାଗିଥାଏ,
1: ହଁ
0: ତ ତାକୁ ଭଲ ଭାବରେ ଟିକେ ହାତରେ ହଲେଇ ହଲେଇ ଧୋଇଦେବେ। ଧୋଇକିରି ତାକୁ ଚିପୁଡ଼ି ଦେବେ, ଚିପୁଡ଼ିକି ତାକୁ ଗ୍ରାଇଣ୍ଡ କରିଦେବେ। ଗ୍ରାଇଣ୍ଡ କରିବା ସମୟରେ ମୁଢିରେ ପାଣି ବେଶୀ ଦେବେ ନାହିଁ, ଆବଶ୍ୟକ ଅନୁସାରେ 2 ଚାମଚ ପାଣି ଦେବେ, ବେଶୀ ପାଣି ଦେବେନି। ଶୁଖିଲା ଶୁଖିଲା ତାକୁ ଟିକେ କାଠୁଆ କାଠୁଆ ତାକୁ ବାଟିବେ,
1: ଆଜ୍ଞା
0: କାଠୁଆ କାଠୁଆ ବାଟିକି ତାକୁ ବାହାର କରିଦେବେ, ଗୋଟେ ବଡ ବାଉଲରେ ବାହାର କରିଦେବେ। ସେଇ ବାଉଲରେ ଆପଣ କଞ୍ଚା ପିଆଜ ଚୁନ୍ ଚୁନ୍ ଚୁନ୍ ଚୁନ୍ କରି କଞ୍ଚା ପିଆଜ କାଟିବେ, ବଡ ବଡ କାଟିବେନି। ଆପଣ ଯଦି ଛୋଟ ଛୁଆମାନଙ୍କ ପାଇଁ କରୁଛନ୍ତି ତାହେଲେ କଞ୍ଚା ଲଙ୍କା ଅଳ୍ପ ପକେଇବେ, ଯଦି ରାଗ ଖାଆନ୍ତି ତାହେଲେ ଟିକେ ଅଧିକ କଞ୍ଚା ଲଙ୍କା ପକେଇଲେ ଭଲ ଲାଗିବ, ପାଟିକୁ ଟିକେ ରାଗ ରାଗ ଲାଗିବ, ତ କଞ୍ଚା ଲଙ୍କା ପକେଇବେ। ଭୃଷଙ୍ଗ ପତ୍ର ଟିକେ ଚୁନ୍ ଚୁନ୍ କରି ପକେଇବେ, କଞ୍ଚା ପିଆଜ ଚୁନ୍ ଚୁନ୍ କରି ପକେଇବେ। ତାପରେ ତା ଦେହରେ 4 ଚାମଚ 5 ଚାମଚ ବାଇଣ୍ଡିଙ୍ଗ ପାଇଁ ବେସନ ପକେଇବେ, ତା ଦେହରେ ଟିକେ ହଳଦୀ, ଟିକେ ଆମର କାଶ୍ମୀରୀ ଲାଲ ମିର୍ଚ ପକେଇବେ, ନହେଲେ ରାଗ ବେଶୀ ହେଇଯିବ। କାଶ୍ମୀରୀ ଲାଲ ମିର୍ଚ ପକେଇଲେ କଲର୍ଟା ଭଲ ଆସିବ,
1: ଆଜ୍ଞା
0: ତ ତା ଦେହରେ ବେସନ ପକେଇ ସାରିଲା ପରେ ଟିକେ ମସଲା ଗୁଣ୍ଡ ଟିକେ ଦେବେ, ଆବଶ୍ୟକ ଅନୁସାରେ ଆପଣ ଲୁଣ ଦେବେ, ବେଶୀ ଲୁଣ କି କମ୍ ଲୁଣ ଆବଶ୍ୟକ ଅନୁସାରେ ଲୁଣ ଦେବେ। ତାକୁ ଭଲ ଭାବରେ ଚକଟି ଦେବେ, ଚକଟିବା ସମୟରେ ପାଣି ଦେବେ ନାହିଁ, କାରଣ ମୁଢିରେ ତ ଅଲଗା ମୁଢିଟି ମାନେ ପ୍ରଥମରୁ ହିଁ କାଦୁଆ ଥିବ, ପାଣି କିନ୍ତୁ କାଦୁଆ ଥିବ ଯାହା ହେଲେ, ତା ଦେହରେ ଆଉ ପାଣି ଦେବେନି ଚକଟିବା ସମୟରେ। ତା ଦେହରେ ତାକୁ ବେସନ ଦେଇକି ଚକଟି ଦେବେ, ଆପଣ ଯଦି ବେସନ ନାହିଁ ଚାଉଳ ଚୁନା ଯଦି ଅଛି ଚାଉଳ ଚୁନା ମଧ୍ୟ ତା ଦେହରେ 3-4 ଚାମଚ ପକେଇ ପାରିବେ, କିଛି ଅସୁବିଧା ନାହିଁ। ତା ଦେହରେ ଚାଉଳ ଚୁନା ପକେଇବେ, ନହେଲେ ନାହିଁ ବେସନ ପକେଇବେ, ବେସନ ପକେଇକି ତାକୁ ଭଲ ଭାବରେ ଚକଟି ଦେବେ। ଚକଟି ସାରିଲା ପରେ ତା ଦେହରେ ଧନିଆ ପତ୍ର ମଧ୍ୟ ପକେଇବେ, ଭୃଷଙ୍ଗ ପତ୍ର ମଧ୍ୟ ପକେଇବେ।
1: ଆଜ୍ଞା
0: ଚକଟି ଦେଲା ପରେ ସେ ଆମର ପକୁଡ଼ି ଆଳ ଯେମିତି ଟିକେ ପାଣି ହୁଏ, ଆକୁ ପାଣି କରିବେନି କିନ୍ତୁ ଟିକେ କାଠୁଆ କାଠୁଆ ଥିବ, ଆପଣ ଗୋଲ ଗୋଲ ପକୁଡ଼ି ସାଇଜର
1: ହଁ
0: କରିବେ, ଅତି ଗୋଲ ହବା କିଛି ଦରକାର ନାହିଁ, କିନ୍ତୁ ହାତରେ ଗୋଟେ ଗୋଟେ ଗୋଟେ ଗୋଟେ ତେଲ କଡ଼େଇରେ ପକେଇବାକୁ ପଡ଼ିବ।
1: ଆଜ୍ଞା
0: ସେଇ ସମୟରେ ଆପଣ ଏପଟେ ତେଲ ଗରମ କରିଦେଇଥିବେ, ପ୍ରସ୍ତୁତି କରିବା ସମୟରେ ତେଲ ଗରମ କରିଦେଇକିରି ଆକୁ ଗୋଟେ ଗୋଟେ ଗୋଟେ ଗୋଟେ, ଆମେ ଯେମିତି ପକୁଡ଼ି ଏକା ସାଙ୍ଗେ ପକେଇ ଦେବୁ ସେମିତି ହବନି, ଆକୁ ଗୋଟେ ଗୋଟେ ଗୋଟେ ଗୋଟେ ହାତରେ ନେଇ ନେଇ ଗୋଲ କରନ୍ତୁ, ବା ଟିକେ ଅଙ୍କା ବଙ୍କା ଥୁଅନ୍ତୁ, ଟିକେ ଅଙ୍କା ବଙ୍କା ବଙ୍କା ହେଲେ ବି ଭଲ ଲାଗିବ, ପକୁଡ଼ି ସାଇଜ୍ ଆସିବ। ତେଣୁ ତାକୁ ଗୋଟେ ଗୋଟେ ଗୋଟେ ଗୋଟେ ତେଲ କଡ଼େଇରେ ପକେଇବେ, ପକେଇ ସାରିଲା ପରେ ତାକୁ ଗୋଟେ ସାଇଡ୍ ହେଇଗଲେ ପୁଣି ଆର ପଟ ଓଲଟେଇ ଦେବେ, ଓଲଟେଇଲେ ସେ ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ, ବେଶୀ ଲାଲ କରିବେନି, ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ। ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା ପରେ ତାକୁ ଗୋଟେ ପ୍ଲେଟକୁ ପାଣି ଦେବେ, ସେଇ ତେଲରେ ଗୋଟେ 2-3ଟା ଭୃଷଙ୍ଗ ପତ୍ର ଡାଳ ତା ଦେହରେ ଛାଣି ଦେବେ, ଭୃଷଙ୍ଗ ପତ୍ର ଡାଳ ସହ ଛାଣି ଦେବେ, ବା ଭୃଷଙ୍ଗ ପତ୍ର ପକେଇକି ତେଲ ବନ୍ଦ କରିଦେବେ ଗ୍ୟାସକୁ, ତେଲଟି ଉଷୁମ ଥିବ, ସେଇଥିରେ 4-5ଟି ଲଙ୍କା ପକେଇଦେବେ ଏବଂ କିଛି ଭୃଷଙ୍ଗ ପତ୍ର ତା ଦେହରେ ପକେଇଦେବେ, ପକେଇଦେଇକି ତାକୁ ଧୀରେକିନା କାଢ଼ିଦେବେ, କାଢ଼ିକିରି ସେଇ ପକୁଡ଼ି ଉପରେ ସେଇ ଭୃଷଙ୍ଗ ପତ୍ରକୁ ଟିକେ ଗୁଣ୍ଡ କରିକିରି ପକେଇଦେବେ ଏବଂ କଞ୍ଚା ଲଙ୍କା 4-5ଟି, ଯେଉଁମାନେ ରାଗ ଖାଇବାକୁ ଭଲ ପାଆନ୍ତି ସେଇ ପକୁଡ଼ି ଦେହରେ ରଖିଦେବେ କଞ୍ଚା ଲଙ୍କା, ଆଉ ସେ ଭୃଷଙ୍ଗ ପତ୍ରକୁ ଗୁଣ୍ଡ କରିକି ତା ଉପରେ ଛିଞ୍ଚି ଦେବେ, ବାସ୍ନା ଆସିବ
1: ଆଜ୍ଞା
0: ଖାଇବା ସମୟରେ, ଯେଉଁ ଭୃଷଙ୍ଗ ପତ୍ର ଛଣା ହେଲେ ତାର ଯେଉଁ ବାସ୍ନା ଆସିବ, ସେ ଯୋଉ କ୍ରିସ୍ପି ଲାଗିବ ଭଉଣୀ, ବିଶ୍ୱାସ କରନ୍ତୁ ଆପଣ ଏମିତି କରିକି ଦିଅନ୍ତୁ, ଆପଣ ଛୁଆମାନେ ବାହାରେ ଖାଇବାକୁ ପସନ୍ଦ କରିବେ ନାହିଁ, ଆପଣ ଏମିତି କରିକି ଛୁଆମାନଙ୍କୁ ଖାଇବାକୁ ଦିଅନ୍ତୁ, ଦେଖିବେ ତାଙ୍କୁ ବହୁତ ଭଲ ଲାଗିବ। ଆଉ ଆପଣଙ୍କୁ ଅତି ସହଜରେ, ଘରେ ତ ମୁଢି ସବୁବେଳେ ଥାଏ, ଏମିତି ନୁହଁ ଯେ ଏ ଜିନିଷ ନାହିଁ ସେ ଜିନିଷ ନାହିଁ ହେଇପାରିବନି, ମୁଢି ଥାଏ, ସାଧାରଣତଃ ପିଆଜ ଲଙ୍କା ଏସବୁ ଥାଏ ଆମ ଘରେ, ତେଣୁ ଅତି ଇଜିରେ ତାକୁ କରିପାରିବେ, ବହୁତ କମ୍ ସମୟ ବି ଲାଗିବ, ବହୁତ କମ୍ ସମୟରେ ପିଲାମାନଙ୍କର ମନ ନେଲା ଭଳି ବା ବଡ ମାନଙ୍କର ମନ ନେଲା ଭଳି ଚା ସାଙ୍ଗରେ ଏଇ ପକୁଡ଼ କରିକି ଦିଅନ୍ତୁ, ଦେଖିବେ ଆପଣଙ୍କ ପିଲା ଆପଣଙ୍କର ଘର ଲୋକ ସମସ୍ତେ ପସନ୍ଦ କରିବେ, ଗୋଟେ ନୂଆ ଟାଇପ୍ର ପକୁଡ଼ି ଏଇଟା।
1: ତ ଆମେ ପିଲାମାନଙ୍କୁ ଯଦି ଟିକେ ପରିବର୍ତ୍ତନ କରିବାକୁ ଚାହିଁବା ଯୋଉ ବାହାର ଖାଦ୍ୟ ଠାରୁ, ତାମାନେ ଘରେ ଭଲ ଭଲ ବ୍ୟଞ୍ଜନ ବନେଇ ପିଲାମାନଙ୍କୁ ଖୁସି କରେଇବା ବା ଆକର୍ଷିତ କରେଇବା, ଏଇଟା ହେଲା ଗୋଟେ
0: ଆଜ୍ଞା, ଏଇଟା ପୁରା ଠିକ, ଏଇଟା ଗୋଟେ ଗୃହିଣୀର ଗୋଟେ ମାଆର କର୍ତ୍ତବ୍ୟ, ନିଜ ଛୁଆ କେମିତି ଖରାପ ଜିନିଷ ଖାଇବାଠୁ ରହିବ, ତାଙ୍କ ମନ ନେଇ ଆମେ ଯଦି ଖାଦ୍ୟ କିଛି କିଛି ପ୍ରସ୍ତୁତ କରିପାରିବା, ପିଲାମାନେ ନିଶ୍ଚିତ ଭାବରେ ଘର ଖାଦ୍ୟ ପ୍ରତି ଆକର୍ଷିତ ହେବେ।
1: ହଁ ଭଉଣୀ,
0: ତା ସହିତ ଆମେ ଯଦି କିଛି ଧନିଆ ପତ୍ର ଚଟଣି ସାଇଡ୍ରେ ଦବା, ତାକୁ ଗୁଡ଼େଇ ଗୁଡ଼େଇ ଖାଇବେ, ଦେଖନ୍ତୁ ଛୁଆମାନେ ଯଦି ପସନ୍ଦ ନ କରିବେ

0: ତାହେଲେ ମୋ କଥା କହିବେ ଆପଣ ନିଶ୍ଚିତ ଭାବରେ କରିକି ଏଇ ରେସିପିଟି ଖୁଆନ୍ତୁ ଛୁଆମାନଙ୍କୁ, ଘର ଲୋକମାନଙ୍କୁ, ଦେଖିବେ ସେ ଆପଣଙ୍କୁ ବହୁତ ପ୍ରଶଂସା କରିବେ।
1: ଆପଣ ଯୋଉ ପ୍ରସ୍ତୁତି ପ୍ରଣାଳୀଟା କହିଲେ ନିଶ୍ଚିତ ଭାବରେ ଶ୍ରୋତା ଭଉଣୀ ତାକୁ କାମରେ ଲଗେଇବେ ଆଉ ନୂଆ ନୂଆ ବ୍ୟଞ୍ଜନ ତିଆରି କରିକି ଛୁଆମାନଙ୍କୁ ଖୁଆଇବେ। ଆମ ଶକ୍ତିରୂପା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ଭଉଣୀ।
0: ନମସ୍କାର, ଧନ୍ୟବାଦ ଭଉଣୀ, ଆପଣ ମୋତେ ଏହି ଶକ୍ତିରୂପା କାର୍ଯ୍ୟକ୍ରମକୁ ଡାକିଥିବାରୁ ଏବଂ ମୋର 2ଟି ଆଧୁନିକ ପ୍ରଣାଳୀରେ 2ଟି ରେସିପି ମୁଁ ମୋ ଗୃହିଣୀ ଭଉଣୀ ମାନଙ୍କ ପାଖରେ ପରିବେଷଣ କରିଥିବାରୁ ମୋତେ ସୁଯୋଗ ମିଳିଛି। ତେଣୁ ଆପଣଙ୍କୁ, ଆପଣଙ୍କ କାର୍ଯ୍ୟକ୍ରମକୁ ମୋର ବହୁତ ବହୁତ ଧନ୍ୟବାଦ।
2: ଶ୍ରୋତା ଭଉଣୀ, ଆଜିର ଭଉଣୀଙ୍କ ରୋଷେଇ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆମେ ଏତିକି କହିବାକୁ ଚାହିଁବୁ, ରୋଷେଇ କେବଳ ପେଟ ଭରିବା ପାଇଁ ନୁହେଁ, ରୋଷେଇ ହେଉଛି ପରିବାରର ସ୍ୱାସ୍ଥ୍ୟ ପାଇଁ ଏକ ଦାୟିତ୍ୱ, ରୋଷେଇ ହେଉଛି ପରମ୍ପରାକୁ ଆଗକୁ ନେବାର ଏକ ମାଧ୍ୟମ, ରୋଷେଇ ହେଉଛି ନିଜ ହାତର ସ୍ୱାଦରେ ଆପଣାପଣିଆ ଭାବ ସୃଷ୍ଟି କରିବାର ଏକ କଳା। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ରୋଷେଇକୁ ଅଧିକ ସହଜ, ସ୍ୱଚ୍ଛ, ସୁସ୍ୱାଦୁ ଓ ପୁଷ୍ଟିକର କରିବା। ନିଜ ଘରର ସାଧାରଣ ସାମଗ୍ରୀରେ ସୁସ୍ଥ ଖାଦ୍ୟ ପ୍ରସ୍ତୁତ କରିବା, ଖାଦ୍ୟର ଅପଚୟ ରୋକିବା, ନିଜ ପରିବାରର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା। ଆଜି ତ ସମୟ ସରି ସରି ଆସିଲାଣି, ପୁଣି ଏକ ନୂଆ ସ୍ୱାଦ, ନୂଆ ରୋଷେଇ ଓ ନୂଆ କଥା ନେଇ ଆପଣ ସହିତ ପୁଣି ଥରେ ଆମେ କଥା ହେବୁ, ପୁଣି ଥରେ ଆସିବୁ କଥା ହେବା ପାଇଁ। ସେ ପର୍ଯ୍ୟନ୍ତ ନିଜେ ସୁସ୍ଥ ରୁହନ୍ତୁ, ପରିବାରକୁ ସୁସ୍ଥ ରଖନ୍ତୁ ଏବଂ ଘରର ରୋଷେଇ ଘରକୁ ଭଲ ପାଇବା ଓ ପୁଷ୍ଟିର ସୁଗନ୍ଧରେ ଭରି ରଖନ୍ତୁ।

ଆଜିର ନାରୀ ମହଲ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ଏବେ ଆପଣଙ୍କଠୁ ବିଦାୟ ନେଉଛି ମୁଁ ସସ୍ମିତା ମହାନ୍ତି।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଓ ପରେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଶୁଣିବି ଆକାଶବାଣୀ ଦିଲ୍ଲୀରୁ, ଏବଂ ଆଞ୍ଚଳିକ ସମ୍ବାଦ ଶୁଣିବି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ନବମ ଜାତୀୟ ପୋଷଣ ମାସର ଶୁଭାରମ୍ଭ। ସନ୍ତୁଳିତ ପୋଷଣ ଏକ ସୁସ୍ଥ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ବୋଲି କହିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ମୁମ୍ବାଇଠାରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆସନ୍ତା 17 ତାରିଖରୁ ଏକ ମାସ ପାଇଁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ ବିଜେପି। କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ବାରାଣସୀର ଅନ୍ତର୍ଜାତୀୟ ରୁଦ୍ରାକ୍ଷ କନ୍ଭେନ୍ସନ୍ ସେଣ୍ଟରଠାରେ ଆଜି ନବମ ଜାତୀୟ ପୋଷଣ ମାସର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ଉତ୍ତରପ୍ରଦେଶ ସରକାର

0: ଅନ୍ୟାନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ନବମ ଜାତୀୟ ପୋଷଣ ମାସ ମାଧ୍ୟମରେ ପୋଷଣଯୁକ୍ତ ଓ ସଶକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଛି। ଏହି ଅଭିଯାନ ପ୍ରତ୍ୟେକ ମା'ଙ୍କ ସ୍ୱାସ୍ଥ୍ୟ, ଶିଶୁର ପୋଷଣ ଏବଂ ପରିବାରର ସମୃଦ୍ଧି ସହିତ ଜଡ଼ିତ। ସେ କହିଛନ୍ତି, ଶୁଦ୍ଧ ଓ ସନ୍ତୁଳିତ ପୋଷଣ ହେଉଛି ଏକ ସୁସ୍ଥ ଏବଂ ସମୃଦ୍ଧ ଦେଶର ଦୃଢ଼ ଭିତ୍ତିଭୂମି। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014 ଗରିବ ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିମାନଙ୍କ ପୋଷଣକୁ ପ୍ରାଥମିକତା ଦିଆଯାଇ ଆସୁଛି। ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ମୁମ୍ବାଇଠାରେ ଆଜିଠାରୁ ଦୁଇଦିନିଆ ଚୂଡ଼ାନ୍ତ ବ୍ରିକ୍ସ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକ ଆରମ୍ଭ ହେଉଛି। ଚଳିତ ବର୍ଷର ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ ପ୍ରତିରୋଧକ ଶକ୍ତି, ନବ ଉନ୍ମେଷ ଏବଂ ସ୍ଥାୟିତ୍ୱ ନିର୍ମାଣ ଦ୍ୱାରା ପରିଚାଳିତ ହେଉଛି। ଏହା ପୂର୍ବରୁ ଗତମାସ ଜୟପୁରଠାରେ ଅର୍ଥମନ୍ତ୍ରୀ ଓ ଗଭର୍ଣ୍ଣରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ମୁମ୍ବାଇରେ ପ୍ରସ୍ତାବିତ ଚୂଡ଼ାନ୍ତ ବୈଠକ ପୂର୍ବରୁ ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ର ନିଷ୍କର୍ଷଗୁଡ଼ିକର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନରେ 25 ପୂର୍ତ୍ତି ଉପଲକ୍ଷେ ଆସନ୍ତା 17 ତାଙ୍କ ଜନ୍ମଦିନରୁ ବିଜେପି ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତା 7 ନିଜ ଜନସେବାର 25 ପୂରଣ କରିବେ। ସୂଚନାଯୋଗ୍ୟ, 2001 ଏହି ଦିନରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ। ସେ ଆହୁରି କହିଛନ୍ତି, ଏହି ବର୍ଷଗୁଡ଼ିକ ମଧ୍ୟରେ ଶ୍ରୀ ମୋଦି ଜନସେବାରୁ ଦେଶସେବା ମନ୍ତ୍ରରେ ଅନୁପ୍ରାଣିତ ହୋଇ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ପ୍ରଗତି ସହ ସାଂସ୍କୃତିକ ପରିଚୟ ଏବଂ ଐକ୍ୟବଦ୍ଧତା ସୁଦୃଢ଼ ରହିଛି। ଯେତେବେଳେ ଶ୍ରୀ ମୋଦି ଦେଶର ନେତୃତ୍ୱ ନେଲେ ସେତେବେଳେ ଭାରତ ନୀତିଗତ ଅଚଳାବସ୍ଥାର ସମ୍ମୁଖୀନ ହୋଇଥିଲା ଏବଂ ଏହାକୁ ଫ୍ରାଜାଇଲ୍ 5 ଅର୍ଥନୀତି ମଧ୍ୟରେ ଗଣାଯାଉଥିଲା। କିନ୍ତୁ ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତଗତିରେ ପ୍ରମୁଖ ଅର୍ଥନୀତି ପାଲଟିଛି ବୋଲି ଶ୍ରୀ ନବୀନ କହିଛନ୍ତି।
1: ସଭି ଲୋକୋ ସେ ୟେ ଉମ୍ମିଦ କି ଜା ରହି ହେ କି 25 ମିନିଟ୍ କା କମ୍ ସେ କମ୍ ଶ୍ରମଦାନ ହୋ ଦେ। ଇସମେ କରିବ 25 ଅଲଗ ଅଲଗ କାର୍ଯ୍ୟକ୍ରମ ଲିଏ ଗଏ ହେ। ହର ବ୍ୟକ୍ତି ଯୋ ଆମ ଜନମାନସ ସେ ଇସମେ ହମ ଅପିଲ କରେଙ୍ଗେ କି ଉନକେ ଭି ଯୋଗଦାନ ସେ ଇସ ଦେଶ କେ ବିକାଶ ମେ ଯୋଗଦାନ ମିଲେ, ପରିବର୍ତ୍ତନ ଆଏ। ଇସ ଦୃଷ୍ଟି ସେ ୟେ कार्यक्रम लिए गए हैं। इसमें समाज के जुड़े हुए विभिन्न विषयों को लिया गया है। सेवा सेतु अभियान 17 से 17 अक्टूबर के बीच में प्रत्येक ब्लॉक स्तर पर शिविर कैंप आयोजित किए जाएंगे।
0: ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ସଂକଳ୍ପ ଅଭିଯାନ ଆରମ୍ଭ ହେବ। ଶ୍ରୀ ନବୀନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ 7 ଗାଁ ଏବଂ ସହରାଞ୍ଚଳକୁ ଯୋଡ଼ି ସେବାଜ୍ୟୋତି କଳସ ଯାତ୍ରା ମଧ୍ୟ ବାହାର କରାଯିବ। ସେ ଆହୁରି କହିଛନ୍ତି, ଆସନ୍ତା 17 ଅକ୍ଟୋବର 17 ପର୍ଯ୍ୟନ୍ତ ଜନସାଧାରଣଙ୍କ ସହଭାଗିତାରେ ସେବା ମେରା ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ନବୀନ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, କ୍ୟାପ୍ଟେନ୍ ବାତ୍ରା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଗଗୁଡ଼ିକୁ କବ୍ଜା କରିବା ସହ ଅତୁଳନୀୟ ନେତୃତ୍ୱ ଓ ଅସୀମ ବୀରତ୍ୱ ମାଧ୍ୟମରେ ସହଯୋଗୀ ସୈନିକମାନଙ୍କ ମନୋବଳକୁ ପ୍ରେରଣା ପ୍ରଦାନ କରିଥିଲେ। ସେ ଆହୁରି କହିଛନ୍ତି, ମାତ୍ର 24 ବୟସରେ ପ୍ରାଣବଳି ଦେଇଥିବା କ୍ୟାପ୍ଟେନ୍ ବାତ୍ରା ଦେଶର କଲ୍ୟାଣକୁ ସର୍ବୋଚ୍ଚରେ ରଖିବା ପାଇଁ ସମସ୍ତଙ୍କୁ ସର୍ବଦା ଅନୁପ୍ରାଣିତ କରିଚାଲିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଭିନ୍ନ ବୋଲି ଅଭିହିତ କରିବା ସହ ନିକଟତମ ପଡ଼ୋଶୀ ଓ ସାମୁଦ୍ରିକ ଅଂଶୀଦାର ଭାବେ ମିଳିମିଶି କାର୍ଯ୍ୟ ଜାରି ରଖିବେ ବୋଲି ସହମତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ଏହି ଅଞ୍ଚଳର ସୁରକ୍ଷା, ଶାନ୍ତି ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣଙ୍କ ନିମନ୍ତ୍ରଣ କ୍ରମେ ସିଆ ଇସ୍ମାଇଲ୍ ସମ୍ପ୍ରଦାୟର 50ତମ ଇମାମ ପ୍ରିନ୍ସ ରହିମ ଆଗା ଖାଁ ପଞ୍ଚମ ଆଜିଠାରୁ 7 ଭାରତ ଗସ୍ତରେ ଆସୁଛନ୍ତି। ଇମାମ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ସେ ଆସନ୍ତାକାଲି ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ନୂଆଦିଲ୍ଲୀ ରହଣୀ ସମୟରେ ଆଗା ଖାଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଗସ୍ତର ଅଂଶସ୍ୱରୂପ ସେ ଅହମ୍ମଦାବାଦ, ମୁମ୍ବାଇ ଏବଂ ହାଇଦ୍ରାବାଦ ଗସ୍ତ କରିବେ, ଯେଉଁଠାରେ ଆଗା ଖାଁ ଡେଭଲପମେଣ୍ଟ ନେଟୱାର୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଜଡ଼ିତ ଅଛି। साउदी आरब सार्वभौम क्षेत्र उपरे विशेषकर साधारण नागरिक एवं अर्थनैतिक प्रतिष्ठान गुडी को लक्ष्य करी होइतिबा हुती आक्रमण को भारत निंदा करिछि।

0: ସାଉଦି ଆରବରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମରେ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ହୁତିର ଏହି ଆକ୍ରମଣ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ ନଷ୍ଟ କରୁଛି। ଏଥିସହିତ ବାବ୍ ଅଲ୍ ମାଣ୍ଡେବ୍ ଜଳପଥରେ ନୌଚାଳନାକୁ ସ୍ୱାଭାବିକ କରିବାରେ ଏହି ଆକ୍ରମଣ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଜୟସ୍ୱାଲ କହିଛନ୍ତି। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1365ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ଅଦ୍ୟାବଧି ନିଖୋଜ ଥିବା ଅତିକମ୍ରେ 599 ଜଣ ବିଦେଶୀ ନାଗରିକଙ୍କ ସମେତ 5326 ଜଣ ଲୋକଙ୍କୁ ଖୋଜିବାରେ ଜାରି ରଖିଛନ୍ତି। ନେପାଳ ସରକାରଙ୍କ ଅନୁଯାୟୀ ପ୍ରଭାବିତ ଅଞ୍ଚଳରୁ ଅଧିକ ମୃତଦେହ ଉଦ୍ଧାର ହେଉଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ 102 ମୃତଦେହ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଚିହ୍ନଟକୁ ସହଜ କରିବା ପାଇଁ ଡିଏନ୍ଏ ନମୁନା ସଂଗ୍ରହ ସହିତ ସମସ୍ତ ନିୟମ ଅନୁଯାୟୀ ସୁରକ୍ଷାକର୍ମୀମାନେ 1147 ଅଚିହ୍ନା ମୃତଦେହକୁ ସୁରକ୍ଷିତ ଭାବେ ରଖିଛନ୍ତି। ଅନ୍ୟପକ୍ଷରେ ଚୀନ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ବିପର୍ଯ୍ୟୟରେ ଚୀନ୍ ପାର୍ଶ୍ୱରେ ମଧ୍ୟ 43 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିବ୍ବତରେ 500ରୁ ଅଧିକ ନିଖୋଜ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1365ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ଅଦ୍ୟାବଧି ନିଖୋଜ ଥିବା ଅତିକମ୍ରେ 599 ଜଣ ବିଦେଶୀ ନାଗରିକଙ୍କ ସମେତ 5326 ଜଣ ଲୋକଙ୍କୁ ଖୋଜିବାରେ ଜାରି ରଖିଛନ୍ତି। ନେପାଳ ସରକାରଙ୍କ ଅନୁଯାୟୀ ପ୍ରଭାବିତ ଅଞ୍ଚଳରୁ ଅଧିକ ମୃତଦେହ ଉଦ୍ଧାର ହେଉଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ 102 ମୃତଦେହ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଚିହ୍ନଟକୁ ସହଜ କରିବା ପାଇଁ ଡିଏନ୍ଏ ନମୁନା ସଂଗ୍ରହ ସହିତ ସମସ୍ତ ନିୟମ ଅନୁଯାୟୀ ସୁରକ୍ଷାକର୍ମୀମାନେ 1147 ଅଚିହ୍ନା ମୃତଦେହକୁ ସୁରକ୍ଷିତ ଭାବେ ରଖିଛନ୍ତି। ଅନ୍ୟପକ୍ଷରେ ଚୀନ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ବିପର୍ଯ୍ୟୟରେ ଚୀନ୍ ପାର୍ଶ୍ୱରେ ମଧ୍ୟ 43 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିବ୍ବତରେ 500ରୁ ଅଧିକ ନିଖୋଜ ଅଛନ୍ତି। ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟ୍ରେସ୍ କହିଛନ୍ତି ସାମ୍ପ୍ରତିକ କୂଟନୈତିକ ପ୍ରୟାସ ୟୁକ୍ରେନ୍ ଓ ରୁଷ ଶାନ୍ତି ଆଲୋଚନା ପୁନର୍ବାର ଆରମ୍ଭ କରିବାରେ ସହାୟକ ହେବ। ଆମେରିକାର ବରିଷ୍ଠ ପ୍ରତିନିଧିମାନଙ୍କ ମସ୍କୋ ଏବଂ କିଭ୍କୁ ଗସ୍ତ ପରିପ୍ରେକ୍ଷୀରେ ଶ୍ରୀ ଗୁଟ୍ରେସ୍ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ପ୍ରେସ୍ ବିବୃତ୍ତିରେ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକି କହିଛନ୍ତି ଏହି ପଦକ୍ଷେପ ୟୁକ୍ରେନ୍ ରୁଷ ମଧ୍ୟରେ ଆଲୋଚନା ପୂର୍ଣ୍ଣ ଏବଂ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ ପଥ ଉନ୍ମୁକ୍ତ କରିବ। ସେ ଆହୁରି କହିଛନ୍ତି ଜାତିସଂଘ ଏ ଦିଗରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଜବାହର ନବୋଦୟ ବିଦ୍ୟାଳୟଗୁଡ଼ିକ ପାଇଁ 27ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ବିଗତ 30 ବର୍ଷ ଧରି ଜବାହର ନବୋଦୟ ବିଦ୍ୟାଳୟଗୁଡ଼ିକ ପାଇଁ ଯୁବ ସଂସଦ ପ୍ରତିଯୋଗିତା ଆୟୋଜନ କରିଆସୁଛି। ସମଗ୍ର ଦେଶର ନବୋଦୟ ବିଦ୍ୟାଳୟ ସମିତିର 8 ଅଞ୍ଚଳରେ ଥିବା 100 ବିଦ୍ୟାଳୟ ମଧ୍ୟରେ 2025-26 ବର୍ଷରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ପର୍ଯ୍ୟନ୍ତ ବିହାର ଝାଡ଼ଖଣ୍ଡ ଓଡ଼ିଶା ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି। ଆସନ୍ତା 2 ମଧ୍ୟରେ ଉତ୍ତରାଖଣ୍ଡ ଆନ୍ଧ୍ରପ୍ରଦେଶ ତାମିଲନାଡୁ ପୁଡ଼ୁଚେରୀ କରାଇକାଲ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଆଜି ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ କେରଳମ୍ ଓ ମାହେରେ ଗରମ ଓ ଗୁଳୁଗୁଳି ଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦେଶବ୍ୟାପୀ ନବମ ଜାତୀୟ ପୋଷଣ ମାସର ଶୁଭାରମ୍ଭ। ସନ୍ତୁଳିତ ପୋଷଣ ଏକ ସୁସ୍ଥ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ବୋଲି କହିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ମୁମ୍ବାଇଠାରେ ଆଜିଠାରୁ ଆରମ୍ଭ ହେଲା 2 ବ୍ରିକ୍ସ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆସନ୍ତା 17 ଏକ ମାସ ପାଇଁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ ବିଜେପି। କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। The headlines. Defence Minister Rajnath Singh holds meeting with Sri Lankan President Anurag Kumara Dissanayake in Colombo. Both leaders reaffirm to work for security, peace and prosperity of region.
1: Final BRICS finance ministers and central bank governors meeting kicks off in Mumbai. Ministry of Women and Child Development National Nutrition Month launched in Varanasi. BJP to launch month-long Seva Sankalp Abhiyan from 17th of this month to mark 25 years of Prime Minister Narendra Modi in public life. Forecast of heavy rain over eastern and northeastern states for next 24 hours. And in US Open tennis, Ben Shelton enters men's singles semi-final, beating defending champion Carlos Alcaraz. And now the news in detail. Defence Minister Rajnath Singh held a meeting with President of Sri Lanka Anurag Kumaradesanaike in Colombo today. During the meeting, both the leaders reaffirmed that as civilizational twins, close neighbors and maritime partners, India and Sri Lanka will continue to work together for the development of both the countries and welfare of their people. In a social media post, Mr. Singh said that they also reaffirmed to work jointly to ensure the safety, security, peace and prosperity of the region.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନିବେଶକ ଓ ବ୍ୟବସାୟୀ ଗୋଷ୍ଠୀଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ରୋଗର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ସରକାର। ସୁଷମ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହେଲା ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ 9 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଆଜି ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ 3-ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାକୁ ବିଶ୍ୱର ନିବେଶ ମାନଚିତ୍ରରେ ଅଧିକ ଶକ୍ତିଶାଳୀ କରିବ। ଏହା ରାଜ୍ୟର ଶିଳ୍ପ ଓ ଆର୍ଥିକ ବିକାଶକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
2: ୟୁଏଇ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ବିଶ୍ୱର ନିବେଶ ମାନଚିତ୍ରରେ ଅଧିକ ଶକ୍ତିଶାଳୀ କରିବା। ୟୁଏଇର କ୍ୟାପିଟାଲ, ଓଡ଼ିଶାର ଟ୍ୟାଲେଣ୍ଟ ଓ ରିସୋର୍ସେସ୍ ଦ୍ୱୟ ସମନ୍ୱୟ ହେଲେ ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଏକ ନୂଆ ଗତି ଦେବ। ଯୁବପିଢ଼ିମାନଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବାର ଇଏ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କେତେ ଅଧିକରୁ ଅଧିକ FDI ଓଡ଼ିଶାକୁ ଆସିବ ବା ବିଦେଶ ପୁଞ୍ଜି ଆସିବ, ଏଇ ଇନଭେଷ୍ଟର ମିଟ୍ ସେଥିରେ ସହାୟକ ହେବ।
1: ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ସଚିବ ହେମନ୍ତ ଶର୍ମାଙ୍କ ସମେତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଶାର ୟୁଏଇ ନିବେଶକ ସଂଯୋଗ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୟୁଏଇରେ ନିବେଶକ ସଂଯୋଗ ଅଭିଯାନ ମାଧ୍ୟମରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ଶିଳ୍ପ ଏବଂ ବ୍ୟବସାୟିକ ସହଭାଗିତା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ କରାଯାଉଛି ସେଠାକୁ ଡାକ୍ତରମାନଙ୍କୁ ପଠାଯିବ। ଏହି ରୋଗର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। ଏହା ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
3: କ୍ରପ୍ ଟାଇଫସ୍ ଉପରେ ଆମର ଗୋଟେ ସ୍ପେଶାଲ ଗାଇଡ୍ଲାଇନ୍ ହେଇଛି ଏବଂ ସେଭଳିଆ ପଜିଟିଭ କେସ୍ ଆମ ପାଖରେ ଆସିନାହିଁ। ଆମର ଏଲିସା ଟେଷ୍ଟରେ ନେଗେଟିଭ ଆସିଛି, ଏ ଉପରେ ଓଡ଼ିଶାବାସୀ ପ୍ୟାନିକ୍ ହେବାର ନାହିଁ, ଆମର ବିଭାଗ ତରଫରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି।
1: ନବମ ଜାତୀୟ ପୋଷଣ ମାସ ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହାର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ନବମ ଜାତୀୟ ପୋଷଣ ମାସ ମାଧ୍ୟମରେ ସୁପୋଷିତ ଓ ସଶକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଛି। ଏହି ଅଭିଯାନ ପ୍ରତ୍ୟେକ ମା'ଙ୍କ ସ୍ୱାସ୍ଥ୍ୟ, ଶିଶୁର ପୋଷଣ ଏବଂ ପରିବାରର ସମୃଦ୍ଧି ସହ ଜଡ଼ିତ। ସୁସ୍ଥ ଜୀବନ ପାଇଁ ସୁଷମ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶାରେ ଆଜିଠାରୁ ରାଷ୍ଟ୍ରୀୟ ପୋଷଣ ମାସ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ 9 ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଛି। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମମତା PMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାପ୍ତ ପୋଷଣ ଏବଂ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ। ଭାଦ୍ରବ କୃଷ୍ଣ ତ୍ରୟୋଦଶ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ବେଶରେ ବଡ଼ଠାକୁର ବଳଭଦ୍ର, ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇବେ। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ବେଶରେ କ୍ଷୀରି ଓ ଓମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି।

ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଦେଶବ୍ୟାପୀ ଆସନ୍ତା 17 ତାରିଖରୁ ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବ। ନୂଆଦିଲ୍ଲୀଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅକ୍ଟୋବର ମାସ 7 ତାରିଖରେ ଜନସେବାରେ ତାଙ୍କର 25 ବର୍ଷ ପୂରଣ କରିବେ। 2001 ମସିହା ଏହି ଦିନରେ ସେ ଗୁଜରାତର ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ। ଶ୍ରୀ ମୋଦି ଜନସେବାରୁ ଦେଶସେବା ମନ୍ତ୍ରରେ ଅନୁପ୍ରାଣିତ ହୋଇ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ପ୍ରଗତି କେବଳ ବିକାଶ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଭାରତର ସାଂସ୍କୃତିକ ପରିଚୟ ଏବଂ ଐକ୍ୟବଦ୍ଧ ସୁଦୃଢ଼ ହୋଇଛି ବୋଲି ଶ୍ରୀ ନବୀନ କହିଛନ୍ତି। ସେବା ଦିବସ ଅବସରରେ ରକ୍ତଦାନ ଶିବିର ଓ ସଂକଳ୍ପ ଅଭିଯାନ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଅକ୍ଟୋବର 7 ତାରିଖରେ ଗାଁ ଏବଂ ସହରାଞ୍ଚଳକୁ ଯୋଡ଼ି ସେବାଜ୍ୟୋତି କଳସଯାତ୍ରା ମଧ୍ୟ ବାହାର କରାଯିବ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କୁ ଆଜି ତାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ତ୍ରିପାଠୀଙ୍କ ଜନସେବା ଓ ରାଜ୍ୟ ପ୍ରତି ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ଏହି ଅବସରରେ ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଗୌରୀଶଙ୍କର ମାଝିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତିଚାରଣ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ସଂଯୋଗୀକରଣ ଓ ଭିତ୍ତିଭୂମିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ୍ ସେବାକୁ ଆହୁରି ସୁଦୃଢ଼ ଓ ନିରବଚ୍ଛିନ୍ନ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ 4 ଗବେଷଣା କାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆଡ୍ସଫ୍ଟ ରେଲ୍ଟେଲ୍ ଦ୍ୱାରା ବିକଶିତ କେସ୍ ମନିଟରିଂ ସିଷ୍ଟମ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧ୍ୟକ୍ଷା ଶୋଭନା ମହାନ୍ତି, ବିଭାଗୀୟ କମିଶନର ତଥା ସଚିବ ଡକ୍ଟର ମୃଣାଳିନୀ ଦରସ୍ୱାଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜବାହର ନବୋଦୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ 37ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। ସ୍ୱଚ୍ଛ ଓ ପରିବେଶ ଅନୁକୂଳ ଯାତାୟାତ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ବୈଦ୍ୟୁତିକ ଯାନ ବା ଇଭି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବିଦ୍ୟୁତ୍ ଯାନକୁ ଆପଣାଇ ଖର୍ଚ୍ଚ କମାଇବା। 2017 ମସିହାଠାରୁ ଭାରତରେ ମୋଟ 1 କୋଟିରୁ ଅଧିକ ଇଲେକ୍ଟ୍ରି ଯାନ ବିକ୍ରି ହୋଇଛି। 2026 ମସିହାରେ ବିଦ୍ୟୁତ୍ ଯାନର ବଜାର ଅଂଶ ପ୍ରାୟ 11% ପହଞ୍ଚିଛି। ବିଶ୍ୱ ଇଭି ଦିବସ ଅବସରରେ ବିଦ୍ୟୁତ୍ ଚାଳିତ ଯାନବାହନକୁ ଆପଣାଇବା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆହ୍ୱାନ ଦେଇଛନ୍ତି। ବିଦ୍ୟୁତ୍ ଚାଳିତ ଯାନବାହନକୁ ଆପଣାଇ ସ୍ୱଚ୍ଛତା ଆଡ଼କୁ ଅଗ୍ରସର ହେବା ସହ ନବସୃଜନକୁ ଆପଣାଇବା ପାଇଁ ଶ୍ରୀ ସିଂହଦେଓ କହିଛନ୍ତି। ରାୟଗଡ଼ା ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ 696 କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଅର୍ଥରେ ଜିଲ୍ଲାର ବିଭିନ୍ନ ପ୍ରମୁଖ ସଡ଼କର ପ୍ରାୟ 114 କିଲୋମିଟର ଅଂଶକୁ 4 ଲେନ୍ରେ ଉନ୍ନୀତ କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଏହି ପ୍ରକଳ୍ପ ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୃତ୍ରିମ ପ୍ରଜନନ ଉପାୟରେ 19 ବଉଳା କୁମ୍ଭୀର ଶାବକ ଜନ୍ମ ହୋଇଛନ୍ତି ବୋଲି ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। ଭିତରକନିକା ବନାଞ୍ଚଳର ଏକ ମାଇ କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କୌଶଳରେ ଏହି କୁମ୍ଭୀରମାନଙ୍କର ଜନ୍ମ କରାଯାଇଛି। ବିଲୁପ୍ତ ପ୍ରାୟ ଏହି ବଉଳା କୁମ୍ଭୀରଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ଏଠାରେ କୃତ୍ରିମ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ 1858 କୁମ୍ଭୀର ରହୁଛନ୍ତି। ଚଳିତ ବର୍ଷ ଜାତୀୟ ଉଦ୍ୟାନରେ ମୋଟ 117 କୁମ୍ଭୀର ବସା ଠାବ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାର ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 9 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନିବେଶକ ଓ ବ୍ୟବସାୟୀ ଗୋଷ୍ଠୀଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ରୋଗର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ମାର୍ଗ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରରେ ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ ରାଜା ହିନ୍ଦୁସ୍ତାନୀ କଥାଚିତ୍ରରୁ। ସାମରିକ ଗୀତ ରଚନାରୁ ଗାଇଛନ୍ତି ଉଦିତ ନାରାୟଣ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି ବାଦା କଥାଚିତ୍ରରୁ। ଗୀତଟି ପାଇଁ କଣ୍ଠ ଦେଇଛନ୍ତି ବାବଲ ସୁପ୍ରିୟୋ ଓ ଅଲକା ଏଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ହିମେଶ ରେଶମିଆ।

ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆମର ସମସ୍ତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ତଥା ସନ୍ଧ୍ୟା ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋହର୍ଜ ଓ ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜେନ୍ ଏଆଇଆର୍ ଆପ୍ ମାଧ୍ୟମରେ ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ। NCERT CIIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣରେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ସାପ୍ତାହିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଦିନ ନେଣ ଦେଣ।
4: ନକଲି ଅଫର୍ସ ପ୍ରତି ସାବଧାନ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଜିତିବାର ଖୁସି ତ ସମସ୍ତେ ଅନୁଭବ କରନ୍ତି, କିନ୍ତୁ ହାରି ପୁଣି ଥରେ ଛିଡ଼ା ହେବାର ସାହସ, ସେ ହେଉଛି ଜଣେ ପ୍ରକୃତ ଖେଳାଳିର ପରିଚୟ। ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆପଣମାନେ ଶୁଣୁଛନ୍ତି ଆମ ସମସ୍ତଙ୍କ ଅତି ପ୍ରିୟର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ସନ୍ଧ୍ୟାର ଏହି ସୁନ୍ଦର ସମୟରେ ଖେଳର ରୋମାଞ୍ଚ, ଖେଳାଳିଙ୍କ ସଂଘର୍ଷ, ବିଜୟର ଉତ୍ସାହ ଓ ପରାଜୟରୁ ମିଳୁଥିବା ଶିକ୍ଷାକୁ ନେଇ ଆମେ ପୁଣି ଆସିଛୁ ଆପଣଙ୍କ ପାଖକୁ। ଆପଣ ସମସ୍ତଙ୍କୁ ସହୃଦୟ ସ୍ୱାଗତ କରୁଛି, ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା।

ବନ୍ଧୁଗଣ, ଖେଳ କେବଳ ଏକ ମଇଦାନରେ ଖେଳାଯାଉଥିବା ଖେଳ ନୁହେଁ। ଖେଳ ହେଉଛି ଜୀବନର ଏକ ଛୋଟ ପ୍ରତିଛବି। ମଇଦାନରେ ଯେପରି ପ୍ରତ୍ୟେକ ବଲ୍, ପ୍ରତ୍ୟେକ ପଏଣ୍ଟ, ପ୍ରତ୍ୟେକ ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେହିପରି ଜୀବନରେ ମଧ୍ୟ ପ୍ରତ୍ୟେକ ସୁଯୋଗ, ପ୍ରତ୍ୟେକ ପ୍ରୟାସ ଓ ପ୍ରତ୍ୟେକ ନିଷ୍ପତ୍ତି ଆମ ଭବିଷ୍ୟତକୁ ବଦଳାଇପାରେ। ଏବେ ଭାବିଛନ୍ତି କି ଜଣେ ଖେଳାଳି ମଇଦାନକୁ ଓହ୍ଲାଇବା ପୂର୍ବରୁ କେତେ ଥର ନିଜକୁ ପ୍ରସ୍ତୁତ କରନ୍ତି? ସକାଳର ଅଭ୍ୟାସ, ଘଣ୍ଟା ଘଣ୍ଟାର ପ୍ରାକ୍ଟିସ, ଶରୀରର ଯନ୍ତ୍ରଣା, ଥକି ଯାଇଥିବା ପାଦ, ବିଫଳତା, ଆଲୋଚନା, କେବେ କେବେ ଏକାକୀପଣ, ତଥାପି ସେ ଅଟକି ନାହାନ୍ତି। କାରଣ ତାଙ୍କ ଆଖିରେ ଥାଏ ଗୋଟିଏ ସ୍ୱପ୍ନ, ମୋତେ ଆଉ ଭଲ କରିବାକୁ ହେବ। ଏବଂ ଏହି ଗୋଟିଏ ବାକ୍ୟ ହିଁ ଜଣେ ସାଧାରଣ ମଣିଷକୁ ଅସାଧାରଣ କରିପାରେ। ବନ୍ଧୁଗଣ, ଆମେ ପ୍ରାୟ କହୁ ସେ ବହୁତ ଭାଗ୍ୟଶାଳୀ, ସେଥିପାଇଁ ଜିତିଲା, କିନ୍ତୁ ଆମେ ତାଙ୍କ ପଛର କାହାଣୀ ଦେଖୁନାହୁଁ। ଆମେ ଦେଖୁଛୁ ଟ୍ରଫି, କିନ୍ତୁ ଦେଖୁନାହୁଁ ତାହା ପଛରେ ଥିବା ହଜାର ହଜାର ଘଣ୍ଟାର ଅଭ୍ୟାସ। ଆମେ ଦେଖୁଛୁ ପଦକ, କିନ୍ତୁ ଦେଖୁନାହୁଁ ସେହି ପଦକ ପଛରେ ଲୁଚିଥିବା ଘାମ, ଲୁହ ଓ ତ୍ୟାଗ। ଆମେ ଦେଖୁଛୁ ବିଜୟ, କିନ୍ତୁ ଦେଖୁନାହୁଁ ସେହି ଖେଳାଳି କେତେ ଥର ପରାଜୟର ସାମ୍ନା କରିଛନ୍ତି। ସେଥିପାଇଁ ଖେଳ ଆମକୁ ଗୋଟିଏ ବଡ଼ କଥା ଶିଖାଏ, ହାରିଯିବା ମାନେ ଶେଷ ନୁହେଁ, ହାରିବା ପରେ ପୁଣି ଚେଷ୍ଟା ନ କରିବା ହିଁ ପ୍ରକୃତ ପରାଜୟ। ଯଦି ଆଜି ଆପଣଙ୍କ ଜୀବନରେ କିଛି ଭଲ ଚାଲୁନାହିଁ, ଯଦି ଆପଣ କୌଣସି ପରୀକ୍ଷାରେ ବିଫଳ ହୋଇଛନ୍ତି, ଯଦି ଚାକିରି ପାଇଁ ଅନେକ ଥର ଚେଷ୍ଟା କରି ମଧ୍ୟ ସଫଳ ହୋଇନାହାନ୍ତି, ଯଦି ଆପଣଙ୍କ ସ୍ୱପ୍ନ ଏବେ ମଧ୍ୟ ଅଧୁରା, ତେବେ ଆଜିର ଏହି ଖେଳାଳିମାନଙ୍କ ଠାରୁ ଗୋଟିଏ ଶିକ୍ଷା ନିଅନ୍ତୁ, ମଇଦାନ ଛାଡ଼ନ୍ତୁ ନାହିଁ। କାରଣ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ସୁଯୋଗ ଶେଷ ହୁଏ ନାହିଁ। ଏକ ଛୋଟ ମୁହୂର୍ତ୍ତ, ଏକ ସଠିକ୍ ନିଷ୍ପତ୍ତି, ଏକ ଦୃଢ଼ ପ୍ରୟାସ ସବୁକିଛି ବଦଳାଇପାରେ। ଏହା ହେଉଛି ଖେଳର ସୌନ୍ଦର୍ଯ୍ୟ। କ୍ରିକେଟର ଶେଷ ଓଭର, ଫୁଟବଲର ଶେଷ ମିନିଟ୍, ହକିର ଶେଷ ମୁହୂର୍ତ୍ତ, ବ୍ୟାଡମିଣ୍ଟନର ଶେଷ କିଛି ପଏଣ୍ଟ କିମ୍ବା ଦୌଡ଼ର ଶେଷ କିଛି ମିନିଟ୍, କେବେ କେବେ ବିଜୟ ଓ ପରାଜୟ ମଧ୍ୟରେ ଦୂରତା ଖୁବ୍ ଛୋଟ ଥାଏ, କିନ୍ତୁ ସେହି ଛୋଟ ଦୂରତାକୁ ପୂରଣ କରିବା ପାଇଁ ଦରକାର ଆତ୍ମବିଶ୍ୱାସ, ଶୃଙ୍ଖଳା, ଧୈର୍ଯ୍ୟ ଓ ନିରନ୍ତର ପରିଶ୍ରମ। ଆଉ ସେଥିପାଇଁ ଆଜି ଆମର କାର୍ଯ୍ୟକ୍ରମ କେବଳ ଖେଳ ଖବର ନୁହେଁ, ଏହା ହେଉଛି ସେହି ଲୋକମାନଙ୍କ କାହାଣୀ ଯେଉଁମାନେ ସ୍ୱପ୍ନ ଦେଖିଥିଲେ, ସେହି ସ୍ୱପ୍ନ ପାଇଁ ଲଢ଼ିଥିଲେ, ପଡ଼ିଥିଲେ, ପୁଣି ଉଠିଥିଲେ ଏବଂ ଶେଷରେ ନିଜ ନାମକୁ

ଇତିହାସର ପୃଷ୍ଠାରେ ଲେଖିଥିଲେ। ଆଜି ଆମେ କଥା ହେବା ଖେଳ ଜଗତର ଖବରକୁ ନେଇ, ଆଲୋଚନା କରିବା ଆମ ପ୍ରିୟ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ, ଜାଣିବା ନୂଆ ପ୍ରତିଭାଙ୍କ କାହାଣୀ ଏବଂ ଖୋଜିବା ସେହି ପ୍ରେରଣା ଯାହା ଆମକୁ ନିଜ ଜୀବନର ମଇଦାନରେ ଆଉ ଗୋଟିଏ ପଦକ୍ଷେପ ଆଗକୁ ନେବାକୁ ସାହସ ଦେବ। ତେବେ ଆପଣ ପ୍ରସ୍ତୁତ? ମନେ ରଖନ୍ତୁ, ଚାମ୍ପିଅନ ହେବା ପୂର୍ବରୁ ପ୍ରତ୍ୟେକ ଖେଳାଳି ଜଣେ ସ୍ୱପ୍ନ ଦେଖୁଥିବା ମଣିଷ। ତେଣୁ ସ୍ୱପ୍ନ ଦେଖନ୍ତୁ, ପରିଶ୍ରମ କରନ୍ତୁ, ହାରିଲେ ଶିଖନ୍ତୁ ଏବଂ ପୁଣି ମଇଦାନକୁ ଫେରନ୍ତୁ, କାରଣ ଆପଣଙ୍କ ଆଜିର ପରିଶ୍ରମ ହିଁ ଆପଣଙ୍କ ଆସନ୍ତାକାଲିର ବିଜୟ କାହାଣୀ ଲେଖିବ। ଏହି ଆଶା, ଏହି ଉତ୍ସାହ, ଏହି ଖେଳର ରୋମାଞ୍ଚ ଓ ଖେଳାଳିଙ୍କ ପ୍ରେରଣାକୁ ସାଥୀ କରି ଆସନ୍ତୁ ଆରମ୍ଭ କରିବା ଆମ ପ୍ରିୟ କାର୍ଯ୍ୟକ୍ରମ ଖେଳ ଓ ଖେଳାଳିକୁ।

ବନ୍ଧୁଗଣ, ଆସନ୍ତୁ କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ କିଛି ଖେଳ ଖବର। ସ୍ଥାନୀୟ ଏମ୍ ଚିଦମ୍ବରମ୍ ଷ୍ଟାଡିୟମ୍ ଚାଲିଥିବା ଦକ୍ଷିଣାଞ୍ଚଳ ବିପକ୍ଷ ଦିଲ୍ଲୀପ ଟ୍ରଫି ଫାଇନାଲରେ ପୂର୍ବାଞ୍ଚଳ ଦ୍ୱିତୀୟ ଦିନରେ ମଧ୍ୟ ଆଧିପତ୍ୟ ଜାରି ରଖିଛି। ପୂର୍ବାଞ୍ଚଳ ନିଜ ପ୍ରଥମ ପାଳିକୁ ବିଶାଲ 708 ରନ୍ରେ ଶେଷ କରିଛି। ଫଳରେ ଦିଲ୍ଲୀପ ଟ୍ରଫି ଫାଇନାଲରେ ଚତୁର୍ଥ ଥର ଲାଗି 700ରୁ ଉର୍ଦ୍ଧ୍ୱ ରନ୍ ଦେଖିବାକୁ ମିଳିଛି। ପୂର୍ବରୁ 1968ରେ ଦକ୍ଷିଣାଞ୍ଚଳ, 1987ରେ 1991 ମସିହାରେ ଉତ୍ତରାଞ୍ଚଳ 700 ରନ୍ ପାର କରିଥିଲେ। ସର୍ବୋଚ୍ଚ ସ୍କୋର ରେକର୍ଡ ଦକ୍ଷିଣାଞ୍ଚଳ 868 ରନ୍ ନାଁରେ ରହିଛି। 1987 ଫାଇନାଲରେ ପଶ୍ଚିମାଞ୍ଚଳ ବିପକ୍ଷରେ ଏହି ସ୍କୋର ହୋଇଥିଲା। ଅଧିନାୟକ ଇଶାନ କିଶନ ଦ୍ୱିଶତକ ଅର୍ଜନ କରି ପୂର୍ବାଞ୍ଚଳକୁ ଦୃଢ଼ ସ୍ଥିତିରେ ରଖିଛନ୍ତି। ଓସିଏ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଓଡ଼ିଶା 2020 ଲିଗ୍ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଅଂଶଗ୍ରହଣକାରୀ 6ଟି ଦଳର ଫ୍ରାଞ୍ଚାଇଜିମାନେ ଡ୍ରାଫ୍ଟ ଜରିଆରେ ସେମାନଙ୍କ 16 ଜଣିଆ ଦଳ ଚୂଡ଼ାନ୍ତ କରିଛନ୍ତି। ନିଲାମ ସମୟରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ଜଗମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଲୋକଙ୍କ ସମେତ ଓସିଏର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଖେଳାଳି ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ଏହି ପ୍ରତିଯୋଗିତାର ଆମ୍ବାସେଡର ଭାବେ ନିୟୋଜିତ ମଧ୍ୟ ହୋଇଛନ୍ତି। ମହିଳା ଏସିଆ କପ୍ ଫାଇନାଲରେ ପୁଣି ଟ୍ରଫି ବିବାଦ ଦେଖାଦେବା ଆଶଙ୍କା ରହିଛି, କାରଣ ଏସିଆନ୍ କ୍ରିକେଟ ପରିଷଦ ବା ACC ଓ ପାକିସ୍ତାନୀ କ୍ରିକେଟ ବୋର୍ଡ ବା PCB ଅଧ୍ୟକ୍ଷ ମୋହସିନ ନକ୍ଭି 13 ତାରିଖରେ ହେବାକୁ ଥିବା ଫାଇନାଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସମ୍ଭାବନା ରହିଛି। ଭାରତ ଯଦି ଚାମ୍ପିୟନ ହୁଏ ତେବେ ପୁଣି ପୁରୁଷ ଏସିଆ କପ୍ ପରି ବିବାଦ ଦେଖିବାକୁ ମିଳିପାରେ। 2025 ପୁରୁଷ ଏସିଆ କପ୍ ଫାଇନାଲରେ ନକ୍ଭିଙ୍କ ହାତରୁ ସୂର୍ଯ୍ୟ କୁମାର ଯାଦବ ନେତୃତ୍ୱାଧୀନ ଭାରତୀୟ ଦଳ ଟ୍ରଫି ନେଇନଥିଲେ। ପରେ ନକ୍ଭି ଟ୍ରଫିକୁ ନିଜ ସହ ନେଇଯାଇଥିଲେ। ଏହି ଟ୍ରଫି ଏବେ ବି ଭାରତକୁ ଆସିନାହିଁ। ଚଳିତ ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ସେମିଫାଇନାଲରେ ପହଞ୍ଚିଛି ଏବଂ ଟାଇଟଲ ବିବାଦରେ ରହିଛି। ଏପରି ସ୍ଥିତିରେ ଭାରତ ଫାଇନାଲରେ ଜିତିଲେ ନକ୍ଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବ କି ନାହିଁ? ଯଦି ଗ୍ରହଣ ନ କରେ ତେବେ ପୁଣି ଥରେ କ'ଣ ନକ୍ଭି ଟ୍ରଫି ନିଜ ସହ ନେଇଯିବେ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ବଳିଆଠାରେ ଆୟୋଜିତ ତୃତୀୟ ଜାତୀୟ କନିଷ୍ଠ ରିଙ୍ଗ ଟେନିସ୍ ପ୍ରତିଯୋଗିତା ଲାଗି 16 ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇନ୍ଲାଇନ୍ ଓପେନ୍ ଜାତୀୟ ମାନ୍ୟତାପ୍ରାପ୍ତ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାରୁ 3 ଜଣ ଅଂଶଗ୍ରହଣ କରିଥିବା ବେଳେ ସମସ୍ତେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଆନ୍ତର୍ଜାତୀୟ ପଦକ ବିଜୟିନୀ ଅନାହିତା ମିଶ୍ର ସ୍ଲାଲୋମ୍ରେ 15-18 ବର୍ଷ ବୟସ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଆସନ୍ତା ମାସର ପାରାଗୁଏରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ସ୍କେଟ୍ ଗେମ୍ସ ପାଇଁ ଭାରତର ପ୍ରତିନିଧିତ୍ୱ ପାଇଁ ମନୋନୀତ ହୋଇଛନ୍ତି। ଦେଶର ଏହି 1 ନମ୍ବର ମାନ୍ୟତାପ୍ରାପ୍ତ ସ୍କେଟର କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ନିଜର ଶ୍ରେଷ୍ଠ ସମୟ ଦେଇଥିଲେ। ଅନ୍ୟ 2 ଓଡ଼ିଶା ସ୍କେଟର ବିଭାଂଶୀ ପାଣିଗ୍ରାହୀ ଓ ମାୟରା ମୋରେ 12-15 ବର୍ଷ ବୟସ ବର୍ଗର ପେୟାର ସ୍ଲାଲୋମ୍ ଶ୍ରେଣୀରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହିତ ଜାତୀୟ ସ୍କେଟିଂ ଦୃଶ୍ୟ ପଟ୍ଟାରେ କ୍ରମେ ଓଡ଼ିଶାର ଉପସ୍ଥିତି ଜାହିର ହେବାରେ ଲାଗିଛି। ଏହାସହ ବନ୍ଧୁଗଣ, ଓଡ଼ିଶାରେ ରୋଲର ସ୍ପୋର୍ଟସର ବିକାଶ ଓ ବିସ୍ତାର ପାଇଁ ଏକ ବ୍ୟାପକ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ରାଜ୍ୟରେ ରୋଲର ସ୍ପୋର୍ଟସକୁ ଏକ ଦୃଢ଼ ଓ ସ୍ଥାୟୀ କ୍ରୀଡ଼ା ପରିବେଶ ଦେବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ତେବେ ଯୁବବନ୍ଧୁ, ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ମହିଳା ଚେସ୍ ଖେଳାଳି ତଥା ଅଫିସିଆଲ ଅପରାଜିତ ଗୋଚ୍ଛିକାରଙ୍କୁ ପୁଣି ଏକ ଆନ୍ତର୍ଜାତୀୟ ସୁଯୋଗ ମିଳିଛି। ସେପ୍ଟେମ୍ବର ମାସ 14-28 ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନର ସମରକୋଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଥିବା 46ତମ ଚେସ୍ ଅଲମ୍ପିଆଡ୍ ଲାଗି ଚେସ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଡେ ଅପରାଜିତା

କୁ FPL ଫେୟାର ପ୍ଲେ ପ୍ୟାନେଲ ନିଯୁକ୍ତି କରିଛି। ଭାରତର ପ୍ରଥମ ମହିଳା ଭାବେ ଅପରାଜିତା ଦୁଇ ଥର ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ପରିଚାଳନା ସୁଯୋଗ ପାଇଛନ୍ତି। ଫିଡେ ମଧ୍ୟ ତାଙ୍କୁ ପ୍ରଥମ ଭାରତୀୟ ଭାବେ FPE ଟାଇଟଲ ପ୍ରଦାନ କରିଛି। ଏହି ପ୍ରତିଯୋଗିତାରେ 200ରୁ ପ୍ରାୟ 400 ଦଳ ଅଂଶଗ୍ରହଣ କରିବେ। ତେବେ ପ୍ରିୟ ବନ୍ଧୁଗଣ, ଏତିକି ଥିଲା ଆଜି ଦିନରେ ରହିଥିବା କିଛି ଖେଳ ସମ୍ପର୍କିତ ସୂଚନା। କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ହେଲେ ଏହି ମଧୁମେହ ବିରତି ସହିତ।

ମନ ଛୁଆଁ ବିରତି ପରେ ପୁଣି ସମସ୍ତଙ୍କୁ ସ୍ୱାଗତ କରୁଛି। ବନ୍ଧୁଗଣ, ସେପ୍ଟେମ୍ବର 9 ତାରିଖକୁ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ହିମାଳୟ ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ଆଧିକାରିକ ଶୁଭାରମ୍ଭ ଆଜିର ଦିନରେ 1914 ମସିହାରେ ଉତ୍ତରାଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଦ୍ୱାରା କରାଯାଇଥିଲା। ହିମାଳୟ ପ୍ରତି ନିଜର ଦାୟିତ୍ୱକୁ ବୁଝିବା ଉଦ୍ଦେଶ୍ୟରେ ଏହି ଦିବସ ଆରମ୍ଭ କରାଯାଇଥିଲା। ଏହି ଦିବସ ପାଳନ କରିବା ଉଦ୍ଦେଶ୍ୟ ହେଉଛି ହିମାଳୟ ପରିସଂସ୍ଥାର ସଂରକ୍ଷଣର ସନ୍ଦେଶ ସାରା ରାଜ୍ୟରେ ପହଞ୍ଚାଇବା। ବନ୍ଧୁଗଣ, ଗୋଟିଏ ମୁହୂର୍ତ୍ତ ପାଇଁ ଆପଣ ଆଖି ବନ୍ଦ କରନ୍ତୁ ଏବଂ ଏପରି ଏକ ଭାରତର କଳ୍ପନା କରନ୍ତୁ ଯାହାର ମାନଚିତ୍ରରେ ଉତ୍ତର ଦିଗରେ ଠିଆ ହୋଇଥିବା ଏହି ଧଳା ମୁକୁଟ ଅର୍ଥାତ୍ ହିମାଳୟ ମୋଟେ ହିଁ ନଥିବ। ଭାବନ୍ତୁ, ଯଦି ଏପରି ହୋଇଥାନ୍ତା ତେବେ ପଞ୍ଜାବରୁ ନେଇ ବିହାର ଏବଂ ବଙ୍ଗଳା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ସବୁଜ ଶସ୍ୟ ମାଳାର କ୍ଷେତ ଆଜି ଏକ ମରୁଭୂମିରେ ପରିଣତ ହୋଇସାରିଥାନ୍ତା। ଆମର ଶୋଷ ମେଣ୍ଟାଉଥିବା ଗଙ୍ଗା, ଯମୁନା ଏବଂ ବ୍ରହ୍ମପୁତ୍ର ଭଳି ନଦୀ ହୁଏତ କେବେ ଅସ୍ତିତ୍ୱକୁ ହିଁ ଆସିନଥାନ୍ତି। ରୁଷିଆର ସାଇବେରିଆ

ଅଷ୍ଟ୍ରେଲିଆରୁ ଆସୁଥିବା -40 ଡିଗ୍ରୀର ଜମେଇ ଦେଉଥିବା ଥଣ୍ଡା ପବନ ସିଧାସଳଖ ଆମ ଘର ଭିତରକୁ ପଶି ଆସିଥାନ୍ତା। ମୌସୁମୀ ବାୟୁ କେବେ ଭାରତ ପର୍ଯ୍ୟନ୍ତ ପହଞ୍ଚି ହିଁ ପାରିନଥାନ୍ତା ଏବଂ ଆମ ଦେଶ ମଙ୍ଗୋଲିଆରେ ଗୋବି ମରୁଭୂମି ଭଳି ଏକ ଥଣ୍ଡା ଶୁଷ୍କ ମରୁଭୂମିରେ ପରିଣତ ହୋଇସାରିଥାନ୍ତା ଏବଂ ଇତିହାସ ପୃଷ୍ଠାରେ ପ୍ରତ୍ୟେକ ବିଦେଶୀ ଆକ୍ରମଣକାରୀ ବିନା କୌଣସି ବାଧାରେ ସିଧା ଦିଲ୍ଲୀର ସିଂହାସନ ପର୍ଯ୍ୟନ୍ତ ପହଞ୍ଚି ଯାଇଥାନ୍ତି। କିନ୍ତୁ ଏପରି ହେଲା ନାହିଁ, କାରଣ ଆଜିଠାରୁ ପ୍ରାୟ 5 କୋଟି ବର୍ଷ ପୂର୍ବେ ପୃଥିବୀରେ ହୋଇଥିଲା ଏକ ଏପରି ମହାସଂଘର୍ଷ ଯାହା ସମୁଦ୍ରର ଛାତି ଚିରି ଛିଡ଼ା କରିଥିଲା ଦୁନିଆର ସବୁଠାରୁ ଉଚ୍ଚ ଏବଂ ଅଜୟ ପ୍ରାଚୀର। ଆସନ୍ତୁ କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ଏହି ବିଶେଷ ହିମାଳୟ ଦିବସରେ ଜାଣିବା ହିମାଳୟର ଜନ୍ମର ସେହି ମହାଯାତ୍ରା। ତେବେ ବନ୍ଧୁଗଣ, ଯେଉଁ ମହାସଂଘର୍ଷ ବିଷୟରେ ଆମେ କଥା ହେଲୁ ତାହା ପ୍ରକୃତରେ ହେଲା କିପରି, ଏବଂ ସବୁଠାରୁ ବଡ଼ ପ୍ରଶ୍ନ, ଏହି ଧକ୍କାରୁ କିପରି ହେଲା ହିମାଳୟର ଜନ୍ମ? ଆସନ୍ତୁ ଏହାକୁ ସହଜ ଉପାୟରେ ବୁଝିବା। ଏହାକୁ ବୁଝିବା ପାଇଁ ଆମକୁ ସମୟର ଚକକୁ ଆଜିଠାରୁ ପ୍ରାୟ 25 କୋଟି ବର୍ଷ ପଛକୁ ବୁଲାଇବାକୁ ପଡିବ। ସେତେବେଳେ ଆମର ପୃଥିବୀ ଆଜି ଭଳି ବିଲକୁଲ ଦେଖାଯାଉ ନଥିଲା। ଆଜିର 7ଟି ମହାଦ୍ୱୀପ ଏକାପରି ପରସ୍ପର ଠାରୁ ଅଲଗା ନଥିଲେ ଏବଂ ସବୁ ମିଶି ଗଠିତ ହୋଇଥିଲା ଏକ ବିଶାଳ ସୁପର କଣ୍ଟିନେଣ୍ଟ, ଯାହାକୁ ଭୂଗୋଳ ଭାଷାରେ କୁହାଯାଏ ପେଞ୍ଜିଆ। କିନ୍ତୁ ପୃଥିବୀ ଭିତରେ ଫୁଟୁଥିବା ମାଗମା ଏବଂ ଟେକ୍ଟୋନିକ ପ୍ଲେଟର କ୍ରମାଗତ ହଲଚଲ ଏହି ପେଞ୍ଜିଆକୁ ସଦାସର୍ବଦା ପାଇଁ ଭାଙ୍ଗିଥିଲା। ଏହା ଦୁଇ ଭାଗରେ ବିଭକ୍ତ ହୋଇଗଲା। ଉପରେ ଥିଲା ଅଙ୍ଗାରା ଲ୍ୟାଣ୍ଡ ଏବଂ ତଳେ ଥିଲା ଗୋଣ୍ଡୱାନା ଲ୍ୟାଣ୍ଡ। ଏବଂ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଆମ ନିଜ ଭାରତ ଏହି ଗୋଣ୍ଡୱାନା ଲ୍ୟାଣ୍ଡର ହିଁ ଅଂଶ ଥିଲା। ହଁ ଯୁବବନ୍ଧୁ, ଭାରତ କେବେ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଆଣ୍ଟାର୍କଟିକା ସହିତ ଯୋଡ଼ି ହୋଇ ରହିଥିଲା। କିନ୍ତୁ କାହାଣୀ ଏତିକିରେ ଶେଷ ହୋଇନାହିଁ। ଏହିଠାରୁ ହିଁ ଆରମ୍ଭ ହୁଏ ଭାରତର ସବୁଠାରୁ ବିପଦଜନକ ଯାତ୍ରା। ପ୍ରାୟ 7 କୋଟି ବର୍ଷ ପୂର୍ବେ ଇଣ୍ଡିଆନ ପ୍ଲେଟ୍ ଗୋଣ୍ଡୱାନା ଲ୍ୟାଣ୍ଡରୁ ଭାଙ୍ଗି ଅଲଗା ହୋଇଗଲା ଏବଂ ତାପରେ ଏହା ଏକ ମିଶନରେ ବାହାରି ପଡ଼ିଲା ଉତ୍ତର ଦିଗକୁ, ଯେଉଁଠାରେ ଏହାର ସାମ୍ନା ହେବାର ଥିଲା ଏକ ବିଶାଳ ଶତ୍ରୁ ସହିତ, ୟୁରେସିଆନ ପ୍ଲେଟ। ଏହି ଦୁଇଟି ମଧ୍ୟରେ ତରଙ୍ଗାୟିତ ଏକ ବିଶାଳ ସମୁଦ୍ର ଥିଲା, ଯାହାକୁ କୁହାଯାଉଥିଲା ଟେଥିସ୍ ସାଗର। ଏବଂ ଏବେ ଭାବନ୍ତୁ ଇଣ୍ଡିଆନ ପ୍ଲେଟର ଗତି କଣ ଥିଲା। ଏହା ପ୍ରତିବର୍ଷ ପ୍ରାୟ 15 ସେଣ୍ଟିମିଟର ବେଗରେ ୟୁରେସିଆନ ଦିଗକୁ ବଢୁଥିଲା, ଅର୍ଥାତ୍ ସେହି ସମୟର ଏକ ବୁଲେଟ୍ ଟ୍ରେନ୍। ଯେତେ ଯେତେ ଭାରତ ଆଗକୁ ବଢ଼ିଲା, ଟେଥିସ୍ ସାଗର ଧୀରେ ଧୀରେ ସଙ୍କୁଚିତ ହୋଇଗଲା ଏବଂ ତାପରେ ସେହି ଦିନ ଆସିଲା ଯାହା ଦୁନିଆର ମାନଚିତ୍ରକୁ ସଦାସର୍ବଦା ପାଇଁ ବଦଳାଇଦେଲା। ଆଜିଠାରୁ ପ୍ରାୟ 5 କୋଟି ବର୍ଷ ପୂର୍ବେ ଇଣ୍ଡିଆନ ପ୍ଲେଟ୍ ପୂର୍ଣ୍ଣ ଶକ୍ତି ସହିତ ୟୁରେସିଆନ ପ୍ଲେଟ୍ ସହିତ ଧକ୍କା ହେଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ମଝିରେ ଥିବା ଟେଥିସ୍ ସାଗରର ସମସ୍ତ ଆବର୍ଜନା, ପାହାଡ଼, ପଥର ପ୍ରଚଣ୍ଡ ଚାପ ଯୋଗୁଁ ବଙ୍କା ହେବାକୁ ଲାଗିଲା ଏବଂ ଆକାଶ ଆଡ଼କୁ ଉଠିବାକୁ ଲାଗିଲା। ଏବଂ ଏହିଠାରୁ ହିଁ ଜନ୍ମ ହେଲା ଦୁନିଆର ସବୁଠାରୁ ଉଚ୍ଚ ଏବଂ ସବୁଠାରୁ ନବୀନ ଭଙ୍ଗିଳ ପର୍ବତର, ଯାହାକୁ ଆଜି ସାରା ଦୁନିଆ ଜାଣି ଦ ଗ୍ରେଟ୍ ହିମାଲୟାଜ ନାମରେ। ବିଶ୍ୱାସ ହେଉନି? ତେବେ ଥରେ ଭାବନ୍ତୁ, ଯଦି ଆପଣ 8848 ମିଟର ଉଚ୍ଚ ମାଉଣ୍ଟ ଏଭରେଷ୍ଟ ଚୂଡ଼ରେ ଛିଡ଼ା ହୁଅନ୍ତି, ତେବେ ସେଠାକାର ପଥରରେ ଆପଣଙ୍କୁ ସାମୁଦ୍ରିକ ଜୀବମାନଙ୍କର ଜୀବାଶ୍ମ ବା ଫସିଲ ମିଳିବ। କାରଣ ଯେଉଁ ଚୂଡ଼ ଆଜି ମେଘକୁ ଚିରି ଛିଡ଼ା ହୋଇଛି, ତାହା କେବେ ଟେଥିସ୍ ସାଗରର ଗଭୀରତାରେ ବୁଡ଼ି ରହିଥିଲା। ତେବେ ବନ୍ଧୁଗଣ, ଯେଉଁ ପଥର ଗୁଡ଼ିକ କେବେ ସମୁଦ୍ର ଗଭୀରତାରେ ଥିଲେ, ସେଗୁଡ଼ିକ ହିଁ ଆଜି ଆକାଶକୁ ଛୁଇଁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ହିମାଳୟ କଣ କେବଳ ଏକ ଉଚ୍ଚ ପାହାଡ଼, ନା ଏହା ପଛରେ ଲୁଚି ରହିଛି ଭାରତକୁ ରକ୍ଷା କରୁଥିବା ଏକ ଅଦୃଶ୍ୟ ଶକ୍ତି? ସତ୍ୟତା ହେଉଛି, ହିମାଳୟ କେବଳ ପଥର ଏବଂ ବରଫର ସ୍ତୂପ ନୁହେଁ, ଏହା ପ୍ରକୃତି ଦ୍ୱାରା ନିର୍ମିତ ଏକ ଏପରି ଅଜୟ ଫାୟାରୱାଲ୍, ଯାହା ଲକ୍ଷ ଲକ୍ଷ ବର୍ଷ ଧରି ଭାରତକୁ ଜୀବନ୍ତ ରଖିଛି। ମନେ ଅଛି ରୁଷିଆର ସାଇବେରିଆ ଏବଂ ମଧ୍ୟ ଏସିଆରୁ ଆସୁଥିବା ଜମେଇ ଦେଉଥିବା ଥଣ୍ଡା ପବନ? ଏହି ପବନ ଏତେ ବିପଦଜନକ ହୋଇଥାଏ ଯେ ଯଦି ହିମାଳୟ ନିଜର ବିଶାଳ ଛାତିରେ ଏହି ବରଫାବୃତ ତୀରଗୁଡ଼ିକୁ ନ ସହିଥାନ୍ତା, ତେବେ ଆଜି ସମ୍ପୂର୍ଣ୍ଣ ଉତ୍ତର ଭାରତ ଏକ ଜମେଇ ଯାଇଥିବା କୋଲ୍ଡ ଡେଜର୍ଟ ବା ଶୀତଳ ମରୁଭୂମିରେ ପରିଣତ ହୋଇସାରିଥାନ୍ତେ। କିନ୍ତୁ ହିମାଳୟର ପ୍ରକୃତ ଯାଦୁ ଏତିକିରେ ଶେଷ ହୋଇନାହିଁ। ପ୍ରକୃତ ଖେଳ ଖରାଦିନେ ଆରମ୍ଭ ହୁଏ, ଜୁନ୍ ଜୁଲାଇ ମାସରେ, ଯେତେବେଳେ ଭାରତୀୟ ମହାସାଗରରୁ ଜଳପୂର୍ଣ୍ଣ ମୌସୁମୀ ମେଘ ଭାରତରେ ପ୍ରବେଶ କରେ। ତେବେ ହିମାଳୟ ଏକ ବିଶାଳ ପ୍ରାଚୀର ପାଲଟି ସମସ୍ତଙ୍କ ରାସ୍ତା ରୋକିଦିଏ। ଭାରୀ ମେଘ ହିମାଳୟ ସହ ଧକ୍କା ହୁଅନ୍ତି ଏବଂ ବାଧ୍ୟ ହୋଇ ସମସ୍ତ ଜଳ ଭାରତର ସମତଳ ଭୂମିରେ ବର୍ଷାଇ ଦିଅନ୍ତି। ଭାବନ୍ତୁ, ଯଦି ଏହି କାନ୍ଥ ନଥାନ୍ତା, ତେବେ ଏହି ମେଘ ସିଧା ଚୀନ ଏବଂ ରୁଷିଆ ଆଡ଼କୁ ଚାଲି

ଯାଇଥାନ୍ତି ଏବଂ ଆମ ଭାରତ ଟୋପାଏ ପାଣି ପାଇଁ ଚାହିଁ ରହିଥାନ୍ତା। ଏବେ ଟିକିଏ ଇତିହାସ ପୃଷ୍ଠା ଓଲଟାଇବା। ଯେତେବେଳେ ମଧ୍ୟଯୁଗରେ ହିଂସ୍ର ମଙ୍ଗୋଲ ଏବଂ ଆରବ ଆକ୍ରମଣକାରୀମାନେ ଦୁନିଆକୁ ଜିତୁଥିଲେ, ତେବେ ସେମାନଙ୍କ ନଜର ସୁନାର ଚଢ଼େଇ ଅର୍ଥାତ୍ ଭାରତ ଉପରେ ମଧ୍ୟ ପଡ଼ିଥିଲା। କିନ୍ତୁ ଯେମିତି ହିଁ ସେମାନେ ଉତ୍ତର ଦିଗ ଆଗକୁ ବଢ଼ିଲେ, ସେମାନଙ୍କର ସାମ୍ନା ମଣିଷଙ୍କ ସହ ନୁହେଁ ବରଂ 8000 meter ଉଚ୍ଚ ବରଫ କାନ୍ଥ ସହ ହେଲା। ହିମାଳୟ ଭାରତ ପାଇଁ ଏକ ଡିଫେନ୍ସ ସିଲ୍ଡ ବା ସୁରକ୍ଷା କବଚ ପାଲଟିଗଲା ଏବଂ ଏହି କାରଣରୁ ଆଲେକ୍ଜାଣ୍ଡରଙ୍କ ଠାରୁ ଆରମ୍ଭ କରି ବାବରଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଆକ୍ରମଣକାରୀଙ୍କୁ ବାଧ୍ୟ ହୋଇ ହିନ୍ଦୁ କୁଶର ବିପଜ୍ଜନକ ଏବଂ ସଂକୀର୍ଣ୍ଣ ଘାଟି ଖାଇବର ଏବଂ ବୋଲାନ ଦେଇ ହିଁ ଆସିବାକୁ ପଡ଼ିଲା। ଭୂଗୋଳ ହେଉ ବା ପାଣିପାଗ ବା ଇତିହାସ, ହିମାଳୟ ପ୍ରତ୍ୟେକ କ୍ଷେତ୍ରରେ ଏକ ସତ୍ୟ ରକ୍ଷକ ଭଳି ଭାରତର ରକ୍ଷା କରିଛି। କିନ୍ତୁ ଏହି ବିଶାଳ ରକ୍ଷକ ଭିତରେ ଲୁଚି ରହିଛି ଏକ ଏପରି ଅମୃତ ଯାହା ଭାରତକୁ ବନେଇଲା ଏକ କୃଷି ପ୍ରଧାନ ଦେଶ। ତେବେ ବନ୍ଧୁଗଣ, ଯେଉଁ ଅମୃତ ବିଷୟରେ ଆମେ କଥା ହେଲୁ ପ୍ରକୃତରେ ତାହା କ'ଣ? ଏହି ଅମୃତ ହେଉଛି ଜଳ ଏବଂ ଉର୍ବର ମୃତ୍ତିକା। ସତ୍ୟତା ହେଉଛି ହିମାଳୟ କେବଳ ବରଫ ଏବଂ ପଥରର କଙ୍କାଳ ନୁହେଁ, ଏହା ସମ୍ପୂର୍ଣ୍ଣ ଏସିଆର ସବୁଠାରୁ ବଡ଼ ୱାଟର ଟାୱାର। 8000 meter ଉଚ୍ଚତାରେ ଜମା ହୋଇଥିବା କୋଟି କୋଟି ଟନ୍ ବରଫ ଯେତେବେଳେ ଖରାଦିନେ ସୂର୍ଯ୍ୟ କିରଣରେ ତରଳିବାକୁ ଲାଗେ, ସେତେବେଳେ ଜନ୍ମ ହୁଏ ଭାରତର ଜୀବନରେଖା ସବୁର ଗଙ୍ଗା, ଯମୁନା, ସିନ୍ଧୁ ଏବଂ ବ୍ରହ୍ମପୁତ୍ର। ଯେତେବେଳେ ଏହି ନଦୀଗୁଡ଼ିକ ହିମାଳୟର ସିଧା ଗଡ଼ାଣିରୁ ତଳକୁ ଓହ୍ଲାନ୍ତି, ସେତେବେଳେ ସେମାନଙ୍କର ବେଗ ଏତେ ପ୍ରଚଣ୍ଡ ଥାଏ ଯେ ସେଗୁଡ଼ିକ ରାସ୍ତାରେ ଆସୁଥିବା ବଡ଼ ବଡ଼ ପଥରକୁ ମଧ୍ୟ ଭାଙ୍ଗି ନିଜ ସହିତ ଭସାଇ ନିଅନ୍ତି। ଲକ୍ଷ ଲକ୍ଷ ବର୍ଷ ଧରି ଏହି ନଦୀଗୁଡ଼ିକ ପାହାଡ଼କୁ ଘସି ଘସି ନିଜ ସହିତ ଆଣୁଛନ୍ତି, ଏକ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଉର୍ବର ମୃତ୍ତିକା ଯାହାକୁ ଭୂଗୋଳ ଭାଷାରେ କୁହାଯାଏ ପଟୁ ମାଟି ବା ଏଲୁଭିଆଲ ସଏଲ। ଏବଂ ଯେତେ ଯେତେ ଏହି ମାଟି ଉତ୍ତର ଭାରତର ସମତଳ ଅଞ୍ଚଳରେ ବିଛାଡ଼ି ହୋଇଗଲା, ସେତେ ସେତେ ଜନ୍ମ ହେଲା ଦୁନିଆର ସବୁଠାରୁ ଉର୍ବର ସମତଳ ଦ ଗ୍ରେଟ୍ ନର୍ଦର୍ନ ପ୍ଲେଟ। ପଞ୍ଜାବ ଏବଂ ହରିୟାଣାର ସବୁଜ ଗହମ କ୍ଷେତରୁ ଆରମ୍ଭ କରି ଉତ୍ତରପ୍ରଦେଶ, ଆପଣଙ୍କ ବିହାର ଏବଂ ଗଙ୍ଗା କୂଳରେ ବସିଥିବା ମନିହାର ଭଳି ଅଞ୍ଚଳ ଦେଇ ସିଧା ବଙ୍ଗାଳ ପର୍ଯ୍ୟନ୍ତ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ହିମାଳୟର ଦିଆଯାଇଥିବା ଏକ ଅମୂଲ୍ୟ ଭେଟି। ଟିକିଏ ଭାବନ୍ତୁ, ଯଦି ହିମାଳୟ ନଥାନ୍ତା ତେବେ ଏହି ଅମୃତ ଭଳି ମାଟି ଆସନ୍ତା କେଉଁଠୁ? ଆଜି ଭାରତର 140 crore ଜନସଂଖ୍ୟାର ପେଟ ପୂରାଉଥିବା ଅଧିକାଂଶ ଶସ୍ୟ ଏହି ସମତଳ ଅଞ୍ଚଳରେ ହିଁ ଉତ୍ପନ୍ନ ହୁଏ। ଅର୍ଥାତ୍ ହିମାଳୟ କେବଳ ଆମ ସୀମାର ରକ୍ଷା କରେ ନାହିଁ, ବରଂ ଆମ ଥାଳିରେ ଥିବା ପ୍ରତ୍ୟେକଟି ଦାନା ମଧ୍ୟ ତାହାରି ଦୟାରୁ ଆସିଥାଏ। ତେଣୁ ବନ୍ଧୁଗଣ, ଯେଉଁ ହିମାଳୟ ଯୋଗୁଁ ଆମ ଥାଳି ପୂର୍ଣ୍ଣ ହୁଏ, ଆପଣ ଜାଣନ୍ତି କି ସେହି ହିମାଳୟ ଆପଣଙ୍କ ପରୀକ୍ଷାରେ ମଧ୍ୟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ। ତେଣୁ ଯଦି ଆପଣ କୌଣସି ବି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ କାନ ଏବଂ ଆଖି ସମ୍ପୂର୍ଣ୍ଣ ଖୋଲା ରଖନ୍ତୁ, କାରଣ ଭୂଗୋଳ ବହିର ହିମାଳୟ କୌଣସି ଗୋଟିଏ ଏକକ ପାହାଡ଼ ନୁହେଁ, ବରଂ ଏହା ପଶ୍ଚିମରୁ ପୂର୍ବ ପ୍ରାୟ 2400 kilometer ଲମ୍ବ ଗୋଟିଏ ପଛରେ ଛିଡ଼ା ହୋଇଥିବା ବିଶାଳ ପର୍ବତମାଳାର ଏକ ସମ୍ପୂର୍ଣ୍ଣ ସିଷ୍ଟମ ଏବଂ ଏହାକୁ ମୁଖ୍ୟତଃ 4 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ସବୁଠାରୁ ଉତ୍ତରରେ ଟ୍ରାନ୍ସ ହିମାଳୟ, ଦ୍ୱିତୀୟରେ ତା ତଳେ ଥିବା ମହାନ ହିମାଳୟ ବା ହିମାଦ୍ରି ଅର୍ଥାତ୍ ଗ୍ରେଟ୍ ହିମାଳୟ, ତାପରେ ତୃତୀୟରେ ଆସେ ମଧ୍ୟ ହିମାଳୟ ବା ହିମାଚଳ ଅର୍ଥାତ୍ ଲେସର ହିମାଳୟ, ଏବଂ ଚତୁର୍ଥରେ ସବୁଠାରୁ ଦକ୍ଷିଣରେ ଶିବାଲିକ ରେଞ୍ଜ, ସବୁଠାରୁ ଉପରେ ଟ୍ରାନ୍ସ ହିମାଳୟ ଯାହା ଅଧିକାଂଶ ତୀର୍ଥରେ ବ୍ୟାପିଛି। ଏହିଠାରେ ହିଁ ରହିଛି କୈଳାସ ପର୍ବତ ଏବଂ କେଟୁ ଭଳି ବିପଜ୍ଜନକ ଶୃଙ୍ଗ। ଏହାର ଠିକ୍ ତଳେ ଦୁନିଆର ସବୁଠାରୁ ଉଚ୍ଚ ଏବଂ ବିପଜ୍ଜନକ ପର୍ବତ ଶ୍ରେଣୀ ମହାନ ହିମାଳୟ, ଯାହାର ହାରାହାରି ଉଚ୍ଚତା 6000 meter ଅଧିକ, ଏବଂ ଦୁନିଆର 10 ସବୁଠାରୁ ଉଚ୍ଚ ଶୃଙ୍ଗ ମଧ୍ୟରୁ 9 ଏହି ଶ୍ରେଣୀରେ ହିଁ ଅବସ୍ଥିତ। ଏହାପରେ ଆସେ ମଧ୍ୟ ହିମାଳୟ, ଯେଉଁଠାରେ ଆମର ସୁନ୍ଦର ହିଲ୍ ଷ୍ଟେସନ ସିମ୍ଲା, ମନାଲି, ନୈନିତାଲ ରହିଛି, ଏବଂ ସବୁଠାରୁ ତଳେ ସମତଳ ଭୂମିକୁ ଲାଗି ରହିଥିବା ସବୁଠାରୁ ନୂଆ ଭାଗ ଶିବାଲିକ। ଏବଂ ଏହି ମହାନ ହିମାଳୟର ଚୂଡ଼ଗୁଡ଼ିକ ମଧ୍ୟରେ ନେପାଳ ସୀମାରେ ଛିଡ଼ା ହୋଇଛନ୍ତି ପର୍ବତରାଜ ମାଉଣ୍ଟ ଏଭରେଷ୍ଟ, ଯାହାକୁ ନେପାଳର ସାଗରମଥା କୁହାଯାଏ। 8848.86 meter ଉଚ୍ଚ ଆକାଶକୁ ଛୁଉଁଥିବା ଏବଂ ଭାରତର ସବୁଠାରୁ ଉଚ୍ଚ ଶୃଙ୍ଗ କାଞ୍ଚନଜଙ୍ଘା, ଯାହା ସିକ୍କିମ ଏବଂ ନେପାଳ ବୋର୍ଡରରେ ଗର୍ବର ସହ ଛିଡ଼ା ହୋଇଛି।

କିନ୍ତୁ ବନ୍ଧୁଗଣ, ହିମାଳୟର କାହାଣୀ ଏତିକିରେ ଶେଷ ହୋଇନାହିଁ। ଏହା କୌଣସି ଶାନ୍ତ ଶୋଇପଡ଼ିଥିବା ପାହାଡ଼ ନୁହେଁ, ବରଂ ଏହା ଏକ ଜୀବନ୍ତ ଏବଂ ଟିକ୍ ଟିକ୍ କରୁଥିବା ଟାଇମ୍ ବମ୍। ତେବେ ଇଣ୍ଡିଆନ୍ ପ୍ଲେଟ୍, ହଁ, ଏହି ମୁହୂର୍ତ୍ତରେ ବି ପ୍ରତି ବର୍ଷ ପ୍ରାୟ 5 mm ବେଗରେ ୟୁରେସିଆନ୍ ପ୍ଲେଟ୍ ତଳେ ପଶୁଛି ଏବଂ ତାହାକୁ କ୍ରମାଗତ ଧକ୍କା ଦେଉଛି, ଯାହାର ଅର୍ଥ ହେଉଛି ହିମାଳୟ ଆଜି ବି ପ୍ରତିବର୍ଷ ଟିକିଏ ଟିକିଏ ଉଚ୍ଚ ହେଉଛି। କିନ୍ତୁ ଏହି ଧକ୍କାର ଏକ ମୂଲ୍ୟ ମଧ୍ୟ ଦେଖିବାକୁ ପଡୁଛି। ଯେତେବେଳେ ଏହି ଦୁଇଟି ବିଶାଳ ପ୍ଲେଟ୍ ମାଟି ତଳେ ପରସ୍ପର ସହ ଘସି ହୁଅନ୍ତି, ସେତେବେଳେ ଯେଉଁ ଭୟଙ୍କର ଶକ୍ତି ନିର୍ଗତ ହୁଏ ତାହାର ହିଁ ପରିମାଣ ହେଉଛି ନେପାଳ ଏବଂ ଉତ୍ତର ଭାରତର ଆସୁଥିବା ଭୟାନକ ଭୂକମ୍ପ। ଅର୍ଥାତ୍ ଯେଉଁ ହିମାଳୟ ଆମର ସବୁଠାରୁ ବଡ଼ ରକ୍ଷକ, ତାହାର ତଳେ ଏକ ଏପରି ଅନିୟନ୍ତ୍ରିତ ଶକ୍ତି ଶୋଇଛି ଯାହା କେବେ ବି ଜାଗ୍ରତ ହୋଇପାରେ। ତେଣୁ ବନ୍ଧୁଗଣ, ଯେଉଁ ହିମାଳୟ ତଳେ ଏକ ବିପଜ୍ଜନକ ଶକ୍ତି ଲୁଚି ରହିଛି, ତାହା କ'ଣ କେବଳ ଭୟ ଏବଂ ବିପଦର କାହାଣୀ, ନା ତାହା ଭିତରେ ଲୁଚି ରହିଛି ଭାରତର ପ୍ରକୃତ ପରିଚୟ। ସତ୍ୟ ହେଉଛି, ଯଦି ଆମେ ବିଜ୍ଞାନ ଏବଂ ଭୂଗୋଳକୁ ଟିକିଏ ଉପରକୁ ଉଠି ଦେଖିବା, ତେବେ ହିମାଳୟ କେବଳ ପଥରର ପାହାଡ଼ ନୁହେଁ, ବରଂ ଭାରତର ଆତ୍ମା। ଏହା ଆମ ଆସ୍ଥାର ସବୁଠାରୁ ବଡ଼ କେନ୍ଦ୍ର। ଆଜିର ଆଧୁନିକ ଯୁଗରେ ହିମାଳୟ ଦୁନିଆର ସବୁଠାରୁ ବିପଜ୍ଜନକ ଏବଂ ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ପାଲଟି ସାରିଛି। ସିଆଚିନ୍ ଗ୍ଲେସିୟର -50 degrees ଜମେଇ ଦେଉଥିବା ଥଣ୍ଡାରେ ଯେଉଁଠି ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼େ, ସେଠାରେ ଆମ ଦେଶର ବୀର ଯବାନମାନେ 24 ଘଣ୍ଟା ଏହି ହିମାଳୟ ବରଫାବୃତ ଚୂଳରେ ଛିଡ଼ା ହୋଇ ଚୀନ ଏବଂ ପାକିସ୍ତାନରୁ ଆମ ସୀମାର ସୁରକ୍ଷା କରୁଛନ୍ତି। ଅର୍ଥାତ୍ ହିମାଳୟ କେବଳ ଆମ ମାଟିର ରକ୍ଷା କରେ ନାହିଁ, ଏହା ଆମର ଆସ୍ଥା, ଆମର ଇତିହାସ ଏବଂ ଆମର ପରିଚୟ, ଏହି ତିନୋଟିକୁ ସମ୍ଭାଳି ଛିଡ଼ା ହୋଇଛି। ତେବେ ବନ୍ଧୁଗଣ, ଯେଉଁ ହିମାଳୟ ଆମକୁ ଜୀବନ ଦେଲା, ଆମର ରକ୍ଷା କଲା ଏବଂ ଆମର ପରିଚୟକୁ ସମ୍ଭାଳି ରଖିଲା, ଆଜି ସେହି ରକ୍ଷକ ନିଜେ ବିପଦରେ। ଆମେ ମଣିଷମାନଙ୍କ ଦ୍ୱାରା ବଢ଼ା ଯାଉଥିବା ଗ୍ଲୋବାଲ ୱାର୍ମିଂ କାରଣରୁ ହିମାଳୟର ଗ୍ଲେସିୟର ଗୁଡ଼ିକ ଦ୍ରୁତ ଗତିରେ ତରଳିବାରେ ଲାଗିଛନ୍ତି। ବୈଜ୍ଞାନିକମାନଙ୍କ ମତରେ ଯଦି ଏହି ଗ୍ଲେସିୟର ସମାପ୍ତ ହୋଇଯାଏ, ତେବେ ଭାରତର ନିତ୍ୟ ବହା ନଦୀଗୁଡ଼ିକ ସଦା ସର୍ବଦା ପାଇଁ ଶୁଖିଯାଇପାରେ ଏବଂ ଆମର ଏହି ସବୁଜ ଶସ୍ୟ ଶ୍ୟାମଳ ଦେଶ ଆଉଥରେ ଶୁଷ୍କ ମରୁଭୂମିରେ ପରିଣତ ହୋଇପାରେ। ହିମାଳୟ ଆମର ସମ୍ପଦ, ଐତିହ୍ୟ ଏବଂ ଏହାକୁ ବଞ୍ଚାଇବା ଆପଣଙ୍କର ଦାୟିତ୍ୱ। ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ସମୟ ସରିଯାଇଛି, ହେଲେ ବିଦାୟ ନେବା ପୂର୍ବରୁ ମୋର ସେହି ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁଚିନ୍ତିତ ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ପୁଣି ଭେଟ ହେବା ଆଉ ଏକ ସୁନେଲି ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

ପ୍ରଚାରକଲୁ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣିଲେ ସାପ୍ତାହିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ଏଥର ଆସନ୍ତୁ ଜାଣିନେବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ବୁଧବାର ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଗାଈ ଓ ମଇଁଷିମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା OUAT ଭବାନୀପାଟଣାର ବୈଜ୍ଞାନିକ ଡକ୍ଟର ପରାଗ ଆଚାର୍ଯ୍ୟ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ।

ଫୋନ୍ କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 0667029562 295628। ଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 0667029562 295628। ଆକାଶବାଣୀ ଭବାନୀପାଟଣା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: double Paralympics medalist Harvinder Singh and reigning world champion and world number one Sheetal Devi led India's medal charge. And with that, we end this news bulletin.
1: ପ୍ରଚାର କଲୁ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆସନ୍ତୁ ଏଥର ଜାଣିନେବା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ତା ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି
2: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
3: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ୍ ଜବ୍ 60 ସାଲ୍ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ୍ ନ ପଡେ ଆପ୍ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ
2: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000ରୁ ଅଧିକ ଲାଭାର୍ଥୀ ଯୋଡ଼ି ହେଇ ସାରିଲେଣି ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ
1: କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାରେ ପ୍ରଥମେ ଚଳିତ ଅଧିବେଶନ ସମ୍ପର୍କରେ ଚଳିତ ଅଧିବେଶନରେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନବରଙ୍ଗପୁର ଜିଲ୍ଲାର ହାଲଚାଲ ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ସିଧା ପ୍ରସାରଣରେ ଶୁଣିବେ ଚାଷବାସ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରାତି 8:00 ଗୀତ ଓ ଗଜଲ କାର୍ଯ୍ୟକ୍ରମ ଆଞ୍ଚଳିକ ଗୀତ କ୍ରମରେ ରାତି 8:15 ଶୁଣିବେ ଶିଳ୍ପୀ ଶୋଭାକର ପ୍ରଧାନଙ୍କ ରଚିତ ଓ ପରିବେଷିତ କଳାହାଣ୍ଡିଆ ଗୀତ ସ୍ପୋର୍ଟ୍ସ ଖାନ୍ ରାତି 8:30 ରାତି 9:15 ସ୍ପଟ୍ଲାଇଟ୍ ଏବଂ ରାତି 9:30 ଚର୍ଚ୍ଚାକା ବିଷୟ ହେ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 10:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରୁ ପ୍ରଚାର କରିବୁ ଡକ୍ଟର ଅନିତା ସେନ୍ଙ୍କ ଶାସ୍ତ୍ରୀୟ ଗାୟନ ଶିଳ୍ପୀ ପରିବେଷଣ କରିବେ ରାଗ କଜରୀ ଓ ରାଗ ବନ୍ଦିଶ ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆସନ୍ତାକାଲି ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା କଣ୍ଠଶିଳ୍ପୀମାନେ ହେଲେ ସୁଧା ମିଶ୍ର ରମେଶ ପଟ୍ଟନାୟକ ବାଳକୃଷ୍ଣ ଦାସ ଗୀତା ପଟ୍ଟନାୟକ ଓ ଭିକାରୀ ଚରଣ ବଳ ଚେତନା ଚିନ୍ତନ ଶୁଣିବେ ସକାଳ 6:30 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35 ସକାଳ 7:25 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ ଆଲୋଚକ ଡକ୍ଟର ବାବାଜୀ ପଟ୍ଟନାୟକ ଚାଷର କଥା ରହିଛି ସକାଳ 7:40 ସକାଳ 7:45 ପ୍ରଚାର କରିବୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତିଗୀତ କଣ୍ଠଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ ସକାଳ 8:30 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଧୁନିକ ଗୀତ ଶୁଣିବେ ସକାଳ 8:35 କଣ୍ଠଶିଳ୍ପୀ ହେଲେ ମହମ୍ମଦ ଅଜିଜ ଇରା ମହାନ୍ତି ଓ ସୋହମ ସକାଳ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ସକାଳ 9:00 ଓ ପରେ ପରେ ସକାଳ 9:30 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10 ଏଥର ଆସନ୍ତାକାଲିର ଦ୍ୱିତୀୟ ଅଧିବେଶନ ସମ୍ପର୍କରେ ଆସନ୍ତାକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ଶୁଣିବେ ଦିନ 12:30 ଶିଳ୍ପୀମାନେ ହେଲେ ମୁରଲୀଧର ପରିଡ଼ା ସୁଚିତ୍ରା ପଣ୍ଡା ନବକିଶୋର ପଣ୍ଡା ଓ ସନାତନ ପୁରୋହିତ ଚାଷର କଥା ରହିଛି ଦିନ 9:50 ଦିନ 9:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45 ତୃତୀୟ ଅଧିବେଶନରେ ଆସନ୍ତାକାଲି ଅପରାହ୍ନ 5:00 ଶୁଣି

ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା, ଅପରାହ୍ନ 5:30, ସନ୍ଧ୍ୟା 6:00 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଉଦ୍ୟୋଗ ପ୍ରୋତ୍ସାହନ ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଓ ରାତି 7:25। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଜଗଡ଼ ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କିଷାନବାଣୀ। ରାତି 8:00 ଦେଶବନ୍ଦନା ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ସ୍ପୋର୍ଟସ୍ ଖାନ୍ ରାତି 8:30। ରାତି 9:16 ସ୍ପଟଲାଇଟ୍ ଓ ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ। ଏ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ଓଡ଼ିଆରେ ନାଟକ ଅବ୍ୟକ୍ତ, ନାଟ୍ୟ ରଚନା ପରମେଶ୍ୱର ମୁଣ୍ଡ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଭାଓଲିନ୍ ବାଦନ। ଏଥିରେ ଶୁଣିବେ MS ଗୋପାଳକୃଷ୍ଣନଙ୍କ ପରିବେଷିତ ରାଗ ସୁଧା ବିନ୍ୟାସୀ ବିଲାହରି ଓ ରଚନା ମିଶ୍ର ଓ ୟମିନ। ତେବେ ଶ୍ରୋତାବନ୍ଧୁ, ଏଥିଲା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା।

କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବିଶେଷ ସୂଚନା। ଆଜି ବୁଧବାର ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଗାଈ ଓ ମଇଁଷିମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ଓୟୁଓଟି ଭବାନୀପାଟଣାର ବୈଜ୍ଞାନିକ ଡକ୍ଟର ପରାଗ ଆଚାର୍ଯ୍ୟ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ପ୍ରଶ୍ନ ପଚାରିବା ପାଇଁ ଫୋନ୍ ନମ୍ବରଟି ହେଲା 0667029563 ଓ 295628। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ, 0667029523 ଓ 295628।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଓ ପରେ ପରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି

0: କହୁଛି ମ୍ୟାମ୍, ଆମ ଗୋଟେ ମୁକ୍ତାକାଶ ପାଠାଗାର ଅଛି, ଚାରୋଟି ଗଛ ଅଛି, ଶାଳ ଗଛ ପିଣ୍ଡି ଲାଗିଛି, ଛୁଆମାନେ ଲାଇବ୍ରେରୀ ବହି ନେଇ ସେ ପଢ଼ନ୍ତି, ତ ଶୀତ ଦିନ ଗଛ ପତ୍ର ପଡ଼ିଛି, ତାକୁ ଆମେ ଝାଡୁ କରାହବ, ତ ସେଠୁ ମୁଁ ଦଶମ ଶ୍ରେଣୀ ପିଲାଙ୍କୁ କହିଲି ପିଲାମାନେ ଏବେ ତ ଛୁଟି ହବ ଆଉ 15 ମିନିଟ୍ ଅଛି, ଚାଲ ଆମେ ସଫା କରିବା, ଆମେ 10 ଜଣ ଝାଡୁ କରୁଛି ଇନକ୍ଲୁଡିଂ ମୁଁ ନିଜେ, ସେଟା ମୁଖ୍ୟ ଫାଟକ ପାଖରେ ଥିଲା ଦୈବାତ, ସେଇ ଜାଗାକୁ ଜଣେ ଦଶମ ଶ୍ରେଣୀର ଗାର୍ଡିଆନ ଯାଉଥିଲେ, ସେଥିଲେ ତା ଝୋଟି ଝାଡୁ କରୁଛି, ପୁରା ଗେଟ୍ ପାଖକୁ ଚାଲି ଆସି ପାଟିଗଲେ, ମୁଁ ଆଗରେ ଝାଡୁ କରୁଛି, ସେଠୁ ସେ ମତେ ବତେଲେ ଓହୋ ଭେଡ଼ ସାର ଝାଡୁ କରୁଛନ୍ତି, ଠିକ୍ ଅଛି ଚାଲିଗଲେ। ତ ଏମିତି ଗୋଟେ ବୁଦ୍ଧିରେ ଖଟେଇକିରି ଆମେ କାମ କରିଥାଉ, କିନ୍ତୁ ଆମ ପିଲାମାନେ କୋଉ ଗଛରେ କୋଉ ସମୟରେ ସାର ଦିଆଯିବ କି କୋଉ ଗଛର କୋଉ ମାଟିରେ ହେବ, କେତେବେଳେ ଆମ ମାଟି ଖୋସା ହବ, ସବୁ ଜାଣିଯାଇଛନ୍ତି। ଆଉ ଯୋଉଟା ଜିଆ ଚାଷ ଆମେ ପିଲାଙ୍କ ଉପସ୍ଥିତିରେ ହିଁ ସେୟା କରିଥାଉ, କଦାଳିଟି ମୁଁ ଧରିଥାଏ, କିନ୍ତୁ ଛୁଆମାନେ ସବୁ ଦେଖନ୍ତି ଆମେ ବାହାରୁ ଜିଆ ମଗେଇକିରି ଆମ ସେ ଡଷ୍ଟବିନ୍ରେ ଜିଆ ଚାଷ କରୁଛୁ ଏବଂ ସୁନ୍ଦର ଗ୍ରୋ ହେଇଛି।
1: ଏଇ ଯୋଉ ସ୍କୁଲର ପରିବେଶ ଏତେ ପରିଷ୍କାର ପରିଚ୍ଛନ୍ନ ରହିଛି, ଏହା ଦ୍ୱାରା ପିଲାମାନେ କେତେ ପ୍ରଭାବିତ ହଉଛନ୍ତି?
0: ଆଜ୍ଞା, ଆମର ଯୋଉ ନୂଆ ଶିକ୍ଷାର୍ଥୀ ନୀତି ଆସିଛି ହୋଲିଷ୍ଟିକ ପ୍ରବେଶ କାର୍ଡ, ସାମୂହିକ ପ୍ରଗତି ପତ୍ର, ଆମେ ଆଗରୁ ଯୋଉ ପ୍ରଗତି ପତ୍ର ପିଲାଙ୍କୁ ଦଉଥିଲୁ ତାହେଲେ ପିଲାଙ୍କର 2-4 ଏକ୍ଜାମର ମାର୍କ ଥିବ ଆଉ 2-3 କମେଣ୍ଟ ସବୁ ଥାଏ, ଏବେ କିନ୍ତୁ ଏଇ ଯୋଉ ପ୍ରଗତି ପତ୍ରରେ 4 ଜିନିଷ ଅଛି, ସାଙ୍ଗସାଥି ନିଜେ ଏବଂ ତାଙ୍କର ଗାର୍ଡିଆନ ସହିତ ପ୍ରଶ୍ନପତ୍ର ପଚାରି ତାକୁ ଆମେ ସେଠି ପ୍ରତିଫଳିତ କରେଇବା। ଅଲରେଡି ସରକାର ପ୍ରଗତି ପତ୍ରରେ ଏଇସବୁ କ୍ୱେଶ୍ଚନ ଦେଇଛନ୍ତି, ଆମେ ପିଲାଙ୍କୁ ପ୍ରଶ୍ନ ପଚାରୁ, ମାନେ ତାଙ୍କ ବାପା ମାଙ୍କୁ ପ୍ରଶ୍ନ ପଚାରନ୍ତି, ପିଲାଟି ଘରେ କିପରି ସଫାସୁତୁରା ରହେ କି ନାହିଁ, ତା ଜିନିଷପତ୍ର ସଜାଡି ରଖେ କି ନାହିଁ, ତା ଲୁଗାପଟା ନିଜେ ସଫା କରେ କି ନାହିଁ, ଜୋତା ସଫା କରେ କି ନାହିଁ, ଏଇ ପ୍ରଶ୍ନପତ୍ର ପ୍ରତ୍ୟେକ ବର୍ଷ 4 ସ୍ତରରେ କରିଥାଉ। ତେଣୁ ଆମେ ସେଇଥିରୁ ଜାଣୁ ଯେ ପିଲାମାନେ ମଧ୍ୟ ଘରେ ସଫାସୁତୁରା ରହୁଛନ୍ତି, ପିଲାମାନଙ୍କର ଅଭାବ ବି ରହିଥାଏ, ଯେମିତି ସେ ପିଲା ପୋଲିସ କରିପାରନ୍ତିନି, ଗରିବ ଛୁଆ ତାଙ୍କ ପାଖରେ ବ୍ରସ୍ ନାହିଁ, ତେଣୁ ଆମେ ଆମ ସ୍କୁଲରେ ମଧ୍ୟ ସବୁ ପୋଲିସ ଚେରି ଆଉ ବ୍ରସ୍ ସବୁ ଉପଲବ୍ଧ ବାହାରେ ଥାଏ ସବୁ। ଥରେ ଜଣେ ମା କହିଲା ଆମ ଛୁଆମାନଙ୍କୁ କେତେ ସୁନ୍ଦର ସ୍କୁଲଟାକୁ ସଜେଇ ରଖୁଛନ୍ତି, ଘରଟା କାହିଁକି କେମିତି ଅପରିଷ୍କାର, ଏମିତି ମଧ୍ୟ ମନ୍ତବ୍ୟ ଆମେ ପାଇଛୁ। ତେଣୁ ନିଶ୍ଚିତ ଭାବରେ ଘରେ ମଧ୍ୟ ଗାଁରେ ମଧ୍ୟ ପ୍ରଭାବ ପଡ଼ିଛି। ଆମ ବିଦ୍ୟାଳୟରେ 3 ପାଚିକା ଅଛନ୍ତି, ସେଗୁଡିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ, ଯୋଉଦିନ ଯଦି ପାଚିକା ମହୋଦୟ ମୁଣ୍ଡରେ ଟୋପି ନ ପିନ୍ଧିକି ଆସିଥିଲେ ତାଙ୍କ ଘରକୁ ଫେରେଇ ଦେଉ, ଏଥିରେ ଆମର ଜିରୋ ଟଲରାନ୍ସ, ପୁରା ପରିଷ୍କାର ପରିଚ୍ଛନ୍ନ ଘର ରହୁଛି, ଆଲୋକ ବ୍ୟବସ୍ଥା ଅଛି, ସବୁବେଳେ ଖାଦ୍ୟ ପଦାର୍ଥ ଘୋଡ଼େଇ ରଖିବା, ଏସବୁ ଗୁଡିକ ଯତ୍ନଶୀଳ ହେଇଥାଉ। ଏଥିପାଇଁ ମଧ୍ୟ ଆମର ଗୋଟେ ଟିଚର ମାନଙ୍କର କମିଟି ରହିଛି, ଯୋଉଥିରେ କି ଛାତ୍ରଛାତ୍ରୀମାନେ ଅଛନ୍ତି। ହାତ ଧୁଆ ପାଇଁ ଯୋଉଠି ଆମର ହାତ ଧୁଆର ମଲ୍ଟି ଟ୍ୟାପ୍ ପଏଣ୍ଟ ଯୋଉଥିରେ ଅଛି, ସେଠି ଅଲରେଡି ଆମେ ପୋଷ୍ଟର ଲଗେଇ ଦେଇଛୁ, ପ୍ରଥମ ଷ୍ଟେପ୍ରେ କେମିତି ହାତ କରିବ, ଦ୍ୱିତୀୟରେ କେମିତି, ଯେତେବେଳେ ଟ୍ୟାପ୍ଟିକୁ ଆସିବ ପିଲା ତା ଆଖିଟା ଆପେ ଆପେ ସେଇ ହାତ ପଡ଼ିଯିବ। ତତ୍ ସହିତ ଆମର ଯୋଉ ହାତ ଧୁଆ ପାଇଁ ହ୍ୟାଣ୍ଡୱାସ୍ କିମ୍ବା ବାସନ ମଜା ପ୍ରଚୁର ପରିମାଣ ଉପଲବ୍ଧ ଥାଏ, ପିଲାମାନଙ୍କୁ ଯୋଉ କମିଟି ଅଛି ତାଙ୍କୁ ଦାୟିତ୍ୱରେ ଦେଇଥାନ୍ତି। ତତ୍ ସହିତ ଆମର ଯେତେ ସବୁ ଆବର୍ଜନା ଆସୁଛି, ଯୋଉଟାକି ଆମର ଜୈବ ନବୀକରଣ ବାୟୋଡିଗ୍ରେଡେବଲ, ସେଟା ସେଣ୍ଟ୍ରାଲ ବିନ୍କୁ ଯାଉଛି, ଯୋଉ ଆମର ଜିଆ ଖତ ତିଆରି ହେଉଛି, ଏବଂ ଅନ୍ୟାନ୍ୟ ଯୋଉଟା ଆମର ପ୍ଲାଷ୍ଟିକ ଆସିଲା କି ଏମିତି କଣ ଆସିଲା, ତା ସପରାଟ ସବୁ ବିଭିନ୍ନ କଲର୍ ଡଷ୍ଟବିନ୍ ହୋଇଛି ସେଠାରେ କରୁଛୁ। ପିଲାମାନେ ବେଳେବେଳେ ଅସାବଧାନତା ବଶତଃ ଭଲ ଧୁଅନ୍ତି ନାହିଁ, ତ ସେଇ ସମୟରେ ଆମେ କଣ କରୁ, ତାଙ୍କୁ ହାତରେ ଯୋଉ ଜୀବାଣୁ ଅଛି ସେଇଗୁଡ଼ିକ ନେଇ ଆମ ଲାବ୍ରେ ମାଇକ୍ରୋସ୍କୋପ୍ରେ ବି ଆମେ ପିଲାଙ୍କୁ ଦେଖିଦେଉ, ଦେଖରେ ପିଲେ ତୁମେ ଆଜି ଆଜି ହାତ ଭଲ ଧୋଇଲ ନାହିଁ, ତୁମ ହାତରେ ଜୀବାଣୁ ଦେଖ, ଏଇଟା ତ ପେଟକୁ ଯାଇଥାନ୍ତା। ପାଣିର ମ୍ୟାଡାମ ଆମର ଗୋଟେ ବଡ ବୋରିଂ ଅଛି, ଓଭରହେଡ୍ ଟ୍ୟାଙ୍କ ଆମର 4 ଅଛି, ଏବଂ ଏଇ ଓଭରହେଡ୍ ଟ୍ୟାଙ୍କ ଆମେ ନିୟମିତ ବ୍ୟବଧାନରେ ତାକୁ ବ୍ଲିଚିଂ ପକାଇ ତାକୁ ସଫା କରୁ, ଏବଂ ମୋର ଦସ୍ତଖତ ସହିତ ସେଠି ଗୋଟେ ସାର୍ଟିଫିକେଟ୍ ଦିଆଯାଏ ଯେ ଏଇ ଟାଙ୍କିଟି ଏଇ ତାରିଖ ଦିନ ସଫା ହେଇଛି। ତତ୍ ସହିତ ଆମର ଆକ୍ୱାଗାର୍ଡ ଅଛି, ଆକ୍ୱାଗାର୍ଡରୁ ପିଲାମାନେ ପିଇବା ପାଣିଟା ପିଅନ୍ତି, ଆମେ ପ୍ରତ୍ୟେକ ବର୍ଷ 2 ବର୍ଷା ଋତୁ ପୂର୍ବରୁ ବର୍ଷା ଋତୁ ପରେ ୱାଟର ଟେଷ୍ଟ କରାଯାଏ, ଯୋଉଟାକି ଆମର ଚମ୍ପୁଆର ସରକାରଙ୍କର ଲାବ୍ ରହିଛି, ସେ ଲାବ୍ରେ ଆମେ ତାକୁ ପରୀକ୍ଷା କରି ସାର୍ଟିଫାଇ ଆଣି ଦେଖୁ ଯେ ଏଥିରେ କଣ ଅଛି, ଯଦି କୌଣସି ଲବଣ ଟିକେ ତାରତମ୍ୟ ରହିଥାଏ ତାହେଲେ ସେଠି ଆମର ଏକ୍ସପର୍ଟ ଅଛନ୍ତି, ତାଙ୍କୁ ବୁଝି ଡାକ୍ତରଖାନା ଭଣ୍ଡା ସହିତ ଯୋଗାଯୋଗ କରି ତା ଟ୍ରିଟମେଣ୍ଟ ବି କରୁ, ବେଳେବେଳେ ବୋରିଂରେ ବ୍ଲିଚିଂ ପକାଇ ପଡ଼ିଥାଏ। ଦ୍ୱିତୀୟ ସହିତ ଛୁଆମାନଙ୍କ ଭିତରେ ଗୋଟେ ସଚେତନତା ବୃଦ୍ଧି କରିବା ପାଇଁ ଆମ ବିଦ୍ୟାଳୟରେ ଗୋଟେ କାର୍ଯ୍ୟକ୍ରମ ବର୍ଷା ଜଳ ଅମଳ ରହିଛି, ଯୋଉଥିରେ କି ଆମର ଯେତେ ଛାତ ଘର ଅଛି କୌଣସି ପାଣି କୁଆଡ଼ାଯାଏନି, ସବୁ ଆମେ ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ୍ ଅଛି, ଯାହାର କ୍ଷମତା ହେଲା 6,000 ଗ୍ୟାଲନ୍, ସେଇଟାକୁ ଆମେ ମୋଟର ଯୋଗେ ପାଣି ଉଠେଇ ତାକୁ ଏଇ ଫୁଲ ବଗିଚା କି କିଚେନ୍ ଗାର୍ଡେନ୍ ଏଇଥିରେ ଦେଇଥାଉ, କିମ୍ବା କୋଉଠି କେତେବେଳେ କିଛି ଧୁଆ ଧୁଇ ହେବ ସେଇ ପାଣିଟାକୁ ଆମେ ବ୍ୟବହାର କରିଥାଉ।
2: ନମସ୍କାର।
0: ନମସ୍କାର।
3: ହଁ ଶ୍ରୋତା ବନ୍ଧୁ, ଆମ ପରିବେଶ ଆମରି ହେତେ, ଏହି ଶିକ୍ଷା ଯଦି ପ୍ରତ୍ୟେକ ବିଦ୍ୟାଳୟରୁ ପିଲାମାନେ ପାଇବେ ଆଉ ନିଜ ହାତରେ ସେ ଅଭିଯାନକୁ ଆଗେଇ ନେବେ, ତାହେଲେ ଆମ ଦେଶ ସ୍ୱଚ୍ଛ ଦେଶ ଭାବରେ ପରିଗଣିତ ହେବା ପାଇଁ ଆଉ ବେଶୀ ଦିନ ନୁହେଁ। ନମସ୍କାର।

0: ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, 10,783 କୋଟି ଟଙ୍କା ବ୍ୟୟରେ 3 ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖଡ଼ପୁର ଝାରସୁଗୁଡ଼ା 4 ବିଶିଷ୍ଟ ରେଳ ଲାଇନ୍କୁ ମିଳିଲା ଅନୁମୋଦନ। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାଣିଜ୍ୟ, ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ କର୍କଟ ରୋଗର ଉତ୍ତମ ଚିକିତ୍ସା ସେବା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି 10,783 କୋଟି ଟଙ୍କା ବ୍ୟୟରେ 3 ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। 4 ବିଶିଷ୍ଟ ଅଧିକ ରେଳ ଚଳାଚଳ କରୁଥିବା 7 ରେଳ ନେଟୱର୍କକୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି। ଏଥିରେ ଦିଲ୍ଲୀରୁ ମୁମ୍ବାଇ, ମୁମ୍ବାଇରୁ ଚେନ୍ନାଇ, ଚେନ୍ନାଇରୁ କୋଲକାତା ଏବଂ କୋଲକାତାରୁ ଦିଲ୍ଲୀ ପ୍ରକଳ୍ପ ରହିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 7 କରିଡରରେ ରେଳବାଇର ପ୍ରାୟ 40% ଯାତାୟତ ହୋଇଥାଏ ଏବଂ ପ୍ରାୟ 2,000 କିଲୋମିଟର 4 ବିଶିଷ୍ଟ କାର୍ଯ୍ୟ ଶେଷ ହୋଇଛି।
1: खड़गपुर से लेके उड़ीसा में झारसुगुड़ा तक का एक पूरा प्रोजेक्ट है, जहाँ पे फोर्थ लाइन बन, ये लाइन बन जाने से बहुत बड़ा जो कंजेशन होता है इस एरिया में वो खत्म होगा। कई नई गाड़ियां चला पाएंगे और जो ट्रैफिक की सीरियस प्रॉब्लम्स आती थी वो सारी प्रॉब्लम्स इससे सॉल्व हो, तो इस प्रोजेक्ट को हम जल्दी से जल्दी आगे बढ़ाएं। इसके सारे डिटेल्स है प्रोजेक्ट के, 367 किलोमीटर, 6,528 करोड़ रुपीज का और एस्पिरेशनल डिस्ट्रिक्ट्स को जोड़ने वाला प्रोजेक्ट है।
0: ଶ୍ରୀ ବୈଷ୍ଣବ କହିଛନ୍ତି, କ୍ୟାବିନେଟ୍ ମଧ୍ୟ 10,783 କୋଟି ଟଙ୍କା ବ୍ୟୟ ଅଟକଳରେ 3 ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଏଗୁଡ଼ିକ ହେଉଛି ଖଡ଼ଗପୁର ଝାରସୁଗୁଡ଼ା 4th ଲେନ୍, କଟ୍ରିରୁ ପେନ୍ଦ୍ରା ରୋଡ୍ 4th ଲେନ୍ ଏବଂ ବିଳାସପୁରରୁ ପେନ୍ଦ୍ରା ରୋଡ୍ 3rd ଲେନ୍। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ 3 ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା 5 ରାଜ୍ୟର 14 ଜିଲ୍ଲାର ପ୍ରାୟ 56 ଲକ୍ଷ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇ ନେଟୱର୍କକୁ 656 କିଲୋମିଟର ବୃଦ୍ଧି କରିବ।
1: रेलवे की मॉडर्नाइजेशन का जो काम पिछले 12 वर्षों में चल रहा है उसमें माननीय प्रधानमंत्री श्री नरेंद्र मोदी जी के कंप्लीट ओवरहॉलिंग जो रेलवे की हो रही है, कंप्लीट मॉडर्नाइजेशन हो रहा है उसके प्रोजेक्ट्स। रेलवे के 7 हाई डेंसिटी कॉरिडोर्स प्लस मेनी अदर कॉरिडोर्स जो कि बहुत ज्यादा भविष्य में ट्रैफिक लेने वाले हैं, उन सब कॉरिडोर्स को 4 लाइनिंग क्वाड्रुपलिंग कर रहे हैं। दिल्ली से मुंबई, मुंबई से चेन्नई, चेन्नई से कोलकाता, कोलकाता से वापस मुंबई, ये हो गया गोल्डन क्वाड्रिलेटरल।
0: ଖଡ଼ଗପୁର ଝାରସୁଗୁଡ଼ା ମଧ୍ୟରେ 367 କିଲୋମିଟର ବିଶିଷ୍ଟ 4th ରେଳ ଲାଇନ୍ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ପ୍ରାୟ 6,528 କୋଟି ଟଙ୍କାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ 8 ଜିଲ୍ଲାକୁ ସଂଯୋଗ କରିବ। ଏହି ନୂଆ ରେଳ ଲାଇନ୍ ଦ୍ୱାରା ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ଶିଳ୍ପ ଓ ବ୍ୟବସାୟର ବିକାଶ ହେବ। ପରିବହନ ଖର୍ଚ୍ଚରେ ବାର୍ଷିକ 967 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ ହେବା ସହ ପରିବେଶ ସୁରକ୍ଷାରେ ମଧ୍ୟ ବିଶେଷ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ ଆଇବିପିଜିଙ୍କ ସହ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଛନ୍ତି। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡଗୁଡ଼ିକ ପାଇଁ ରାଜ୍ୟର ଦକ୍ଷ ମାନବ ସମ୍ବଳ ଉପଯୋଗ ସମ୍ପର୍କରେ ଆଲୋଚନା।

ହୋଇଛି। ବୈଠକରେ ରୁଚି ଫାର୍ମା ବି ବି ୱାନ୍ ଓରିକ୍ଲିନ୍ ଭଳି କମ୍ପାନୀ ସମେତ ଆଇବିପିଜିର ସଭାପତି ରାଜୀବ ଶାହା ମଧ୍ୟ ଯୋଗ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ କର୍କଟ ରୋଗ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଆଜି ଭୁବନେଶ୍ୱରଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ମହାଲିଙ୍ଗ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଓ ସହଜରେ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ଉପରେ ଆଲୋଚନା କରିଛନ୍ତି। କ୍ଲୋଜିଂ ଦ କ୍ୟାନ୍ସର କେୟାର ଗ୍ୟାପ୍ ଲକ୍ଷ୍ୟକୁ ସାକାର କରି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ କର୍କଟ ରୋଗର ଉତ୍ତମ ଚିକିତ୍ସା ସେବା ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ କର୍କଟ ରୋଗର ନିରାକରଣ ଓ ଉନ୍ନତ ଚିକିତ୍ସା ସେବାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଆୟୁଷ୍ମାନ ଯୋଜନା ଅଧୀନରେ 73 ନୂତନ ରାଜ୍ୟ ପ୍ୟାକେଜ୍ ଏବଂ ପରବର୍ତ୍ତୀ ସମୟରେ 91 ନୂତନ କର୍କଟ ରୋଗ ଚିକିତ୍ସା ପ୍ୟାକେଜ୍କୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ 311 କୋଟି ଟଙ୍କା ବ୍ୟୟଟକଳରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 32 କେମୋଥେରାପି ସେଣ୍ଟର ସ୍ଥାପନ କରାଯାଇଛି। ସମୟ ଉପଯୋଗୀ ସ୍କ୍ରିନିଂ ଓ ପ୍ରାଥମିକ ଚିହ୍ନଟ କର୍କଟ ବିରୋଧୀ ଲଢ଼େଇରେ ପ୍ରଥମ ପଦକ୍ଷେପ। ଏହାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଭାଦ୍ରବ କୃଷ୍ଣ ତ୍ରୟୋଦଶ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ବଡ଼ ଠାକୁର ବଳଭଦ୍ର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଉଛନ୍ତି। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କୁ ଏହି ବେଶରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆଇଆର୍ସିଟିସି ସହଯୋଗରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଆସନ୍ତା 11 ତାରିଖରେ ବ୍ରହ୍ମପୁରରୁ ଆରମ୍ଭ ହେବ। ଏଥିରେ ଗଞ୍ଜାମ ଗଜପତି କନ୍ଧମାଳ ବୌଦ୍ଧ ଏବଂ ନୟାଗଡ଼ରୁ 765 ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିବେ। ସେପ୍ଟେମ୍ବର 10 ତାରିଖରେ ତୀର୍ଥଯାତ୍ରୀମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ସେମାନଙ୍କର ପଞ୍ଜୀକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ଅନ୍ୟ ଅତିଥିମାନେ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର 11ରୁ 16 ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ଓ ବାରାଣସୀର ବିଭିନ୍ନ ତୀର୍ଥସ୍ଥଳ ପର୍ଯ୍ୟଟନ କରିବେ। ଆଇଆର୍ସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା ପାଇଁ ସମବାୟ ବିଭାଗର ଶାସନ ସଚିବ ତଥା ଏସ୍ଆଇଆର୍ର ପର୍ଯ୍ୟବେକ୍ଷକ ରାଜେଶ ପ୍ରଭାକର ପାଟିଲ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ମୂଳବସନ୍ତ ଅଞ୍ଚଳର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ୍ ମଧ୍ୟ ସେ ଦେଖିଛନ୍ତି। ଏହି ଅବସରରେ ସେ ବୁଥ୍ସ୍ତରୀୟ ଅଧିକାରୀ ସୁପରଭାଇଜର ଓ ଏଜେଣ୍ଟମାନଙ୍କ ସହିତ ଆଲୋଚନା କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ପରେ ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର୍ ଆୟାରଙ୍କ ସମେତ ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ସହ ଜିଲ୍ଲାସ୍ତରୀୟ ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ରାଜସ୍ୱ ଓ ପିଏମ୍ଜି ପ୍ରଗତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ, ଗମନାଗମନ, ପାନୀୟ ଜଳ ଏବଂ ଗ୍ରାମୀଣ ବିକାଶ ଯୋଜନାର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଏଥିସହ ଜିଲ୍ଲାର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଭୂ ରାଜସ୍ୱ, ଖଣିଜ ରାଜସ୍ୱ ଏବଂ ଅନ୍ୟାନ୍ୟ ସରକାରୀ ଟିକସ ଆଦାୟର ଲକ୍ଷ୍ୟଧାର୍ଯ୍ୟ ଉପରେ ସମୀକ୍ଷା କରାଯିବା ସହ ବକେୟା ରାଜସ୍ୱକୁ ତ୍ୱରାନ୍ୱିତ କରିବା ଉପରେ ନିର୍ଦ୍ଦେଶ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଙ୍କ ଅଧ୍ୟକ୍ଷତାରେ ନିଆଳି ଅଞ୍ଚଳରେ ଟାଟା ପାୱାର ଦ୍ୱାରା ପରିଚାଳିତ ବିଦ୍ୟୁତ୍ ସଞ୍ଚାରଣ ବ୍ୟବସ୍ଥା ଓ ସେବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ ସମସ୍ତ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ଅଞ୍ଚଳରେ ପ୍ରମୁଖ 33 KV ବିଦ୍ୟୁତ୍ ସଞ୍ଚାରଣ ଲାଇନ୍ ନେଟ୍ୱର୍କର ନିରନ୍ତର ବିଦ୍ୟୁତ୍ ଯୋଗାଣ ଓ କ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ଦେବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ସର୍ଟ ସର୍କିଟ୍ ଓ ଅପ୍ରତ୍ୟାଶିତ ବିଦ୍ୟୁତ୍ କାଟ କରାଯିବାକୁ ରୋକାଯିବାକୁ ଏବଂ ତାହାର ରକ୍ଷଣାବେକ୍ଷଣ ଆରମ୍ଭ କରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପରିସଂଖ୍ୟାନ ସଭାଗୃହରେ ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ଆଦି ବିଭିନ୍ନ ବିଷୟକୁ ନେଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମର କୁମାର ଦର୍ୱାନ କାର୍ଯ୍ୟକ୍ରମରେ ଯୋଗଦେଇ ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁ

0: ଉତ୍ତପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 11 ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ 10,783 କୋଟି ଟଙ୍କା ବ୍ୟୟରେ 3 ରେଳ ପ୍ରକଳ୍ପ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖଡ଼ଗପୁର ଝାରସୁଗୁଡ଼ା 4 ଲେନ୍ ବିଶିଷ୍ଟ ରେଳ ଲାଇନ୍କୁ ମିଳିଲା ଅନୁମୋଦନ। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାଣିଜ୍ୟ ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଏବଂ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ନବମ ରାଷ୍ଟ୍ରୀୟ ପୋଷଣ ମାସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନ କାର୍ଯ୍ୟକାରୀ କରାଯାଇଥାଏ। ପୁଷ୍ଟିଯୁକ୍ତ ଖାଦ୍ୟ ଅଭ୍ୟାସ, ସୁସ୍ଥତା ଏବଂ ଶିଶୁଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପିଲାଙ୍କ ସୁସ୍ଥ ଭବିଷ୍ୟତ ଜୀବନ ଗଠନରେ ସହାୟକ ହେଉଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ଦ୍ୱାରା 10 କୋଟିରୁ ଅଧିକ ହିତାଧିକାରୀ ସୁଫଳ ପାଉଛନ୍ତି। ସେମାନଙ୍କ ମଧ୍ୟରେ ଗର୍ଭବତୀ ତଥା ପ୍ରସୂତି ମହିଳା, ଶିଶୁ, କିଶୋରୀ ଆଦି ଅନ୍ତର୍ଭୁକ୍ତ। ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଅନ୍ତର୍ଜାତୀୟ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରଠାରେ ଆଜି ନବମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅଭିଯାନ ପୋଷଣଯୁକ୍ତ ତଥା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ସୁସ୍ଥ ମାତୃତ୍ୱ ଏବଂ ପୋଷଣଯୁକ୍ତ ଶିଶୁ ପ୍ରତ୍ୟେକ ପରିବାରର ସମୃଦ୍ଧି ସହ ଜଡ଼ିତ। ପୁଷ୍ଟିସାର ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଆସୁଛି। କୁପୋଷଣ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ, ଅଭିବୃଦ୍ଧି, ଶିକ୍ଷା ଏବଂ ଦକ୍ଷତାକୁ ପ୍ରଭାବିତ କରିଥାଏ। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ମାର୍ଚ୍ଚ 8 ତାରିଖରେ ରାଜସ୍ଥାନର ଝୁନ୍ଝୁନ୍ଠାରେ ପ୍ରଥମ ଥର ପାଇଁ ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ। ସାମଗ୍ରିକ ପୁଷ୍ଟିକରଣ ଯୋଜନା ବା ପୋଷଣ ନାମରେ ନାମିତ ଏହି ଅଭିଯାନ ଏକ ସୁସ୍ଥ ଓ ସଶକ୍ତ ରାଷ୍ଟ୍ର ଗଠନରେ ଗୁରୁତ୍ୱ ପ୍ରଦାନ କରୁଛି। 6 ବର୍ଷରୁ କମ୍ ବୟସର ଶିଶୁ, କିଶୋରୀ, ଗର୍ଭବତୀ ମହିଳା, ପ୍ରସୂତିଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା ଆଧାରିତ ତଥା ସମ୍ପ୍ରଦାୟ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଚଳିତ ପୋଷଣ ମାସ କାର୍ଯ୍ୟକାରୀ ହେଉଛି। ସାମୂହିକ ଉଦ୍ୟମ ତଥା ଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଏହାର ମୂଳ ଲକ୍ଷ୍ୟ। ପୁଷ୍ଟିସାର ଯତ୍ନ ଏବଂ ପ୍ରାରମ୍ଭିକ ଶୈଶବ ବିକାଶ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସୁବ୍ୟବସ୍ଥିତ କରିବା ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଚଳିତ ପୋଷଣ ମାସ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ମଧ୍ୟ 10 ବର୍ଷ ପୂର୍ତ୍ତି ପାଳନ କରାଯିବ। ମହିଳାଙ୍କ କ୍ଷେତ୍ରରେ ସୁସ୍ଥ ଜୀବନଶୈଳୀ ଏବଂ ଗର୍ଭାବସ୍ଥାରେ ନିରନ୍ତର ଆୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଗତ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ରକ୍ତହୀନତା ପ୍ରବଣତାକୁ ହ୍ରାସ କରିବା ଲକ୍ଷ୍ୟରେ ପୋଷଣ ମାସ ମଧ୍ୟରେ ସ୍ଥାନୀୟ ପୁଷ୍ଟିକର ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ଗର୍ଭଧାରଣର 2 ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରଥମ 1,000 ଦିନକୁ ଏହି ଅଭିଯାନ ମାଧ୍ୟମରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଏପରିକି କୁପୋଷଣ ଜନିତ ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। 2021 ମାର୍ଚ୍ଚ ମାସରେ ପୋଷଣ ଟ୍ରାକର ଆପ୍କୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ଏହି ଆପ୍ ଦ୍ୱାରା ଅଙ୍ଗନବାଡ଼ି କର୍ମୀ ସେବା ପ୍ରଦାନର ପ୍ରକୃତ ସମୟକୁ ତଦାରଖ କରିବାରେ ସଫଳ ହେଉଛନ୍ତି, ଫଳରେ ଆବଶ୍ୟକ ସ୍ଥଳେ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହୋଇପାରୁଛି। ଚଳିତ ବର୍ଷର ପୋଷଣ ମାସ ବିଭିନ୍ନ ପ୍ରସଙ୍ଗ ଆଧାରରେ କାର୍ଯ୍ୟକାରୀ ହେଉଛି। ସେଗୁଡ଼ିକ ହେଲା ଖାଦ୍ୟ ବିବିଧତା ଏବଂ ପର୍ଯ୍ୟାପ୍ତ ପ୍ରୋଟିନ୍, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟ, ସମ୍ପ୍ରଦାୟ ଭିତ୍ତିକ ଦାୟିତ୍ୱ, ଶୈଶବ ବିକାଶ ପାଇଁ ପୁଷ୍ଟିସାର ଓ ପ୍ରାରମ୍ଭିକ ଉତ୍ସାହ ଏବଂ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା।

0: ଚଳିତ ବର୍ଷ ଗତ ଏପ୍ରିଲ 9 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷର ଅଷ୍ଟମ ସଂସ୍କରଣ ପାଳିତ ହୋଇଯାଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କ ବିକାଶକୁ ଗୁରୁତ୍ୱ ଦେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଏହି ପକ୍ଷ ପାଳିତ ହୋଇଥିଲା। ଗତବର୍ଷ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ସେପ୍ଟେମ୍ବର 17 ତାରିଖରେ ଆରମ୍ଭ ହୋଇଥିଲା। ମଧ୍ୟପ୍ରଦେଶର ଧାର୍ରୁ ଆରମ୍ଭ ହୋଇଥିବା ଏହି ମାସିକ ଅଭିଯାନ ସମୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରାୟ 20ରୁ ଅଧିକ ମନ୍ତ୍ରଣାଳୟ ସହ ସମନ୍ୱୟ ମାଧ୍ୟମରେ ଦେଶବ୍ୟାପୀ 14,33,00,000 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଭଳି ଅଭିଯାନ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏକ ସୁସ୍ଥ ପୋଷଣଯୁକ୍ତ ଭାରତ ଗଠନ କରିବାରେ ସହାୟକ ହେଉଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ରଣନୀତିକ ନିବେଶ ଆଉ ସହଭାଗିତାକେ ସୁଗମ କରିବା ଲାଗି ରାଜ୍ୟ ସରକାରଙ୍କ ତରଫୁ ନିରନ୍ତର ସହଯୋଗ ଯୋଗାଇ ଦିଆଯିବା କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ମୂଲ ହେଲା ଓଡ଼ିଶାର ୟୁଏଇ ନିବେଶ ଅଭିଯାନ। ରାଜ୍ୟ ସ୍କ୍ରବ୍ ଟାଇଫସ୍ ରୋଗର ଚିକିତ୍ସା ଆଉ ନିୟନ୍ତ୍ରଣ ଲାଗି ମାର୍ଗଦର୍ଶିକା ତିଆରି କରୁଛନ୍ ସରକାର। ସୁଷମ ଆଉ ପୌଷ୍ଟିକ ଖାଇବାର ଗୁରୁତ୍ୱ ବାବଦେ ସଚେତନ କରିବାର ଉଦ୍ଦେଶ୍ୟ ଆଇଷ୍ଠାନ ମୂଲ ହେଲା ରାଷ୍ଟ୍ରୀୟ ପୋଷଣ ମାସ। ଆଉ ଆଇବା 24 ଘଣ୍ଟା ଭିତରେ ରାଜ୍ୟର 9ଟା ଜିଲ୍ଲା ନ ଧୁକାଗଡ଼ି ସାଙ୍ଗେ ହୋଇପାରେ ବର୍ଷା, ପାଣିପାଗ କେନ୍ଦ୍ରର ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ଓଡ଼ିଶାର ୟୁଏଇ ନିବେଶକ ସଂଯୋଗ ଅଭିଯାନ ଆବୁଧାବିନ ଥିବାର ଆଇଏଚ୍ସି କମ୍ପାନୀ ସହିତ ଗୋଟିଏ ଉଚ୍ଚସ୍ତରୀୟ ବୈଠକନୁ ମୂଲ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇଏଚ୍ସିର ବରିଷ୍ଠ ପ୍ରତିନିଧିମାନଙ୍କ ସହିତ ଓଡ଼ିଶାର ରଣନୈତିକ ନିବେଶର ସମ୍ଭାବନାକୁ ନେଇକରି ଆଲୋଚନା କରିଛନ୍। ଏହି ଅବସରରେ ଧାତୁ ଶିଳ୍ପ, ଦୁର୍ଲଭ ମୃତ୍ତିକା ଆଉ ଗୁରୁତ୍ୱପୂର୍ଣ୍ଣ ଖଣିଜ, କୋଇଲାନୁ ରସାୟନ ଉତ୍ପାଦନ, ବନ୍ଦର ଭିତ୍ତିକ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଆଉ ଶିଳ୍ପ ଭିଭିଭୂମି କ୍ଷେତ୍ରଥି ନିବେଶ ସମ୍ଭାବନା ଉପରେ ଆଲୋଚନା ହୋଇଥିଲା। ଆଦାନୀ ଆଉ ଆଇଏସ୍ସି ଗ୍ରୁପ୍ ଏମ୍ଓୟୁର 14ଟା ପ୍ରକଳ୍ପଟି 2,10,500 କୋଟି ଟଙ୍କାର ନିବେଶ ଆଉ 8,70,000 ନିଯୁକ୍ତି ସମ୍ଭାବନା ଲାଗି ଆଗ୍ରହ ଦେଖାଇଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ପ୍ରାକୃତିକ ସମ୍ପଦ, ଶିଳ୍ପ କ୍ଷମତା, ରଣନୀତିକ ଅବସ୍ଥାନ ଆଉ ବିକଶିତ ହେଉଥିବାର ଭିଭିଭୂମିର ଅଲଗା ସମନ୍ୱୟ ଓଡ଼ିଶାର ରହିଛି। ଓଡ଼ିଶାର ନିବେଶ ଅନୁକୂଳ ପରିବେଶ ବାବଦେ ମୁଖ୍ୟମନ୍ତ୍ରୀ କହିଛନ୍, ରଣନୈତିକ ନିବେଶ ଆଉ ସହଭାଗିତାକେ ସୁଗମ କରିବା ଲାଗି ରାଜ୍ୟ ସରକାରଙ୍କ ତରଫୁ ନିରନ୍ତର ସହଯୋଗ ଯୋଗାଇ ଦିଆଯିବା। ଇତାର ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ର ଅଂଶ ଭାବେ ଆଜି ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ ଆଇବିପିଜିଙ୍କ ସହିତ ଗୋଟିଏ ଗୋଲ୍ ଟେବୁଲ୍ ବୈଠକ ଆଲୋଚନାଥି ଯୋଗ ଦେଇଛନ୍। ରାଜ୍ୟ ସ୍କ୍ରବ୍ ଟାଇଫସ୍ ଚିହ୍ନଟକେ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫୁ ତତ୍ପରତା ଦେଖାଦେଇଛି। ଯେନ୍ ଜାଗାନ ସ୍କ୍ରବ୍ ଟାଇଫସ୍ ଚିହ୍ନଟ କରାଯାଇଛି ସେଠାନ୍କେ ଡାକ୍ତରମାନଙ୍କୁ ପଠାଯିବା। ଇ ରୋଗର ଚିକିତ୍ସା ଆଉ ନିୟନ୍ତ୍ରଣ ଲାଗି ମାର୍ଗଦର୍ଶିକା ତିଆରି କରାଯାଉଛି। ଇଟା ଯେନ୍ତା ଅଲଗା ଇଲାକାକେ ନାଇଁ ଚାପ୍ବା ସେଥିଲାଗି ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍।
1: ଆମର ଗୋଟେ ସ୍ପେଶାଲ ଗାଇଡଲାଇନ୍ ହେଇଛି ଏବଂ ସେଭଳିଆ ପଜିଟିଭ କେସ୍ ଆମ ପାଖରେ ଆସିନାହିଁ। ଆମର ଏଲିସା ଟେଷ୍ଟରେ ନେଗେଟିଭ ଆସିଛି, ଏ ଉପରେ ଓଡ଼ିଶାବାସୀ ପ୍ୟାନିକ୍ ହେବାର ନାହିଁ, ଆମର ବିଭାଗ ତରଫରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି।
0: ଭୁବନେଶ୍ୱର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାଥି ବିଦ୍ୟୁତ୍

ସଂଯୋଗୀକରଣ ଆଉ ଭିତ୍ତିଭୂମିକେ ନେଇକରି ଗୋଟେ ଜରୁରୀ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ବିଦ୍ୟୁତ୍ ସେବାକେ ଆହୁରି ବରକସ କରବାର ଦିଗେ ଆଲୋଚନା ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ଥିବାର ମହିଳା ଆଉ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷନ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କର ସହଯୋଗଟି ହୋଇଥିବାର ଚାରିଟା ଗବେଷଣା କାମ ଆଉ କେନ୍ଦ୍ର ସରକାରଙ୍କର ଏଡ୍ ସଫ୍ଟ ରେଲଟେଲ୍ ଆଡୁ ବିକଶିତ କେସ୍ ମନିଟରିଂ ସିଷ୍ଟମର ପ୍ରଦର୍ଶନୀ ହୋଇଯାଇଛି। ଇଥି ମହିଳା ଆଉ ଶିଶୁ ବିକାଶ ବିଭାଗର ଅଧ୍ୟକ୍ଷ ଶୋଭନା ମହାନ୍ତି, ବିଭାଗୀୟ କମିଶନର ଆଉ ସଚିବ ମୃଣାଳିନୀ ଦର୍ଶୱାଲ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ଦେଶେ ଆଇବା 17 ତାରିଖ୍ ଅକ୍ଟୋବର 17 ତାରିଖ ତକ୍ ସେବା ସଂକଳ୍ପ ଅଭିଯାନ ମୂଲ ହେବା। ନୂଆଦିଲ୍ଲୀନ ଆଜି ଗୋଟେ ସାମ୍ବାଦିକ ସମ୍ମିଳନୀଥି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ଅକ୍ଟୋବର ମାସ 7 ତାରିଖ ଜନସେବାଥି ତାଙ୍କର 25 ବର୍ଷ ପୂରା କରିବେ। 2001 ଇ ଦିନ ସେ ଗୁଜରାତର ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ମୂଲ କରିଥିଲେ। ଶ୍ରୀ ମୋଦି ଜନସେବାନୁ ଦେଶସେବା ମନ୍ତ୍ରଥି ଅନୁପ୍ରାଣିତ ହୋଇକରି ସବୁବେଳେ ସେବା କାମ ଜାରି ରଖିଛନ୍। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଭାରତର ପ୍ରଗତି ଖାଲି ବିକାଶଥି ସୀମିତ ହୋଇକରି ନାଇଁ ରହି ଇଟା ଭାରତର ସାଂସ୍କୃତିକ ପରିଚୟକେ ବରକସ କରିଛେ ବୋଲି ଶ୍ରୀ ନବୀନ କହିଛନ୍। ସେବା ଦିବସ ଅବସରରେ ରକ୍ତଦାନ ଶିବିର ଆଉ ସଂକଳ୍ପ ଅଭିଯାନ ମୂଲ କରାଯିବା। ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାବା ଲାଗି ଅକ୍ଟୋବର 7 ତାରିଖ ଦିନ ଗାଁ ଆଉ ସହର ଇଲାକାମାନଙ୍କେ ସେବା ଜ୍ୟୋତି କଲସ ଯାତ୍ରା ଭିଲ୍ ବାହାର କରାଯିବା। ଜବାହର ନବୋଦୟ ବିଦ୍ୟାଳୟମାନଙ୍କ ଲାଗି 27 ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ଉତ୍ସବ ଆଇବାକାଲି ନୂଆଦିଲ୍ଲୀର ସଂସଦ ଭବନ ପରିସରନ ହେବା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଉତ୍ସବଟି ଅଧ୍ୟକ୍ଷତା କରିବେ। ପ୍ରତିଯୋଗିତାଟି ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଆଉ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶେ 9 ଜାତୀୟ ପୋଷଣ ମାସ ଆଜିଠାନୁ ମୂଲ ହୋଇଛି। କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ତାର ଶୁଭାରମ୍ଭ କରିଛନ୍। କେନ୍ଦ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍, 9 ଜାତୀୟ ପୋଷଣ ମାସ ଜରିଏ ସୁପୋଷିତ ଆଉ ସଶକ୍ତ ଭାରତ ଗଠନ ଲାଗି ସଂକଳ୍ପ ନିଆଯାଇଛି। ଏହି ଅଭିଯାନ ସବୁ ମା'ମାନଙ୍କର ସ୍ୱାସ୍ଥ୍ୟ, ଛୁଆମାନଙ୍କର ପୋଷଣ ଆଉ ପରିବାରର ସମୃଦ୍ଧି ସାଙ୍ଗେ ଜଡ଼ିତ ଥାଏ। ସୁସ୍ଥ ଜୀବନ ଲାଗି ସୁଷମ ଆଉ ପୌଷ୍ଟିକ ଖାଇବାର ଗୁରୁତ୍ୱ ବାବଦେ ଜନସଚେତନତା ସୃଷ୍ଟି କରବାର ଲକ୍ଷ୍ୟଥି ଓଡ଼ିଶାନ ଆଇଷ୍ଠାନୁ ରାଷ୍ଟ୍ରୀୟ ପୋଷଣ ମାସ ମୂଲ ହୋଇଛି। ଇଟା ଆଇବା ମାସର 9 ତକ ଚାଲବା। ଏହି ଅବସରରେ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନା ଚକ୍ର ଆଉ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଛୁଆମାନଙ୍କର ସୁସ୍ଥ ବିକାଶ, ମାନସିକ ଆଉ ଶାରୀରିକ ଅଭିବୃଦ୍ଧି ଲାଗି ପୋଷଣ ଥିବାର ଖାଇବାର ଜିନିଷର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ମମତା PMMVY ଯୋଜନା ମାତୃତ୍ୱର ଜରୁରୀ ସମୟଥି ସାହାଯ୍ୟ ଆଉ ସଚେତନତା ବଢ଼ାଇବା ଦିଗେ ଉଲ୍ଲେଖନୀୟ ପଦକ୍ଷେପ ନେଇଛି। ଭରପୁର ପରିମାଣର ପୋଷଣ ଆଉ ଛୁଆମାନଙ୍କର ପ୍ରାରମ୍ଭିକ ଯତ୍ନ ସେମାନଙ୍କର ମସ୍ତିଷ୍କର ବିକାଶ, ଶିକ୍ଷା ଆଉ ବିଦ୍ୟାଳୟ ଲାଗି ପ୍ରସ୍ତୁତି ନିହି ଆଏ। ବୁଧ ମାସ ଅନ୍ଧାର ପୋଖର ତ୍ରୟୋଦଶୀ ଅବସରରେ ପୁରୀ ଶ୍ରୀମନ୍ଦିରନ ଆଜି ମହାପ୍ରଭୁମାନଙ୍କର କୃଷ୍ଣ ବଳରାମ ବେଶ କରାଯାଉଛି। ମଧ୍ୟାହ୍ନ ଧୂପନୀତି ଉତ୍ରୁ ରତ୍ନ ସିଂହାସନ ମହାପ୍ରଭୁମାନଙ୍କୁ ଏହି ଦୁର୍ଲଭ ବେଶଥି ସଜାଯାଉଛି। ବଛରଯାକ ଭିତରେ ଏହି ଗୋଟେ ଦିନ ଦେବୀ ସୁଭଦ୍ରା 4 ଧାରଣ କରସନ୍। ଏହି ବେଶଥି ଶ୍ରୀଜଗନ୍ନାଥ ଆଉ ବଳଭଦ୍ର ଚୂଳ ଧାରଣ କରସନ୍। ଏହି ବେଶଥି ମହାପ୍ରଭୁଙ୍କୁ କ୍ଷୀରି ଆଉ ଅମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ଭିତରକନିକା ଜାତୀୟ ଉଦ୍ୟାନ ଏ ବଛର କୃତ୍ରିମ ପ୍ରଜନନ ଉପେଥି ଅନେଷ୍ଟା ବଉଳା ମଗର ଛୁଆ ଜନମ ହୋଇଛନ୍ ବୋଲି ରାଜନଗର ବନଖଣ୍ଡ ତରଫ କୁହାଯାଇଛି। ଲୁକି ଯାଉଥିବାର ଏହି ବଉଳା କୁମ୍ଭୀରମାନଙ୍କର ବଂଶବୃଦ୍ଧି ଲାଗି ଜଙ୍ଗଲ ବିଭାଗ ତରଫରୁ ସେଠାରେ କୃତ୍ରିମ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନ 1858 ମଗର ରହୁଛନ୍। ଚଳିତି ବଛର ଜାତୀୟ ଉଦ୍ୟାନ ମୋଟ 117 ମଗର ବସା ଠାପ କରାଯାଇଛି। ସ୍ୱଚ୍ଛ ପରିବେଶ ଅନୁକୂଳ ଯିବାର ଆସବାର ବାବଦେ ଲୁକୁ ସଚେତନ କରବାର ଲକ୍ଷ୍ୟଥି ଆଜ୍ ବିଶ୍ୱ ବୈଦ୍ୟୁତିକ ଗାଡ଼ି ଇଭି ଦିବସ ପାଳନ କରାଯାଉଛି। ଚଳିତି ବଛର ଏ ଦିବସର ବାର୍ତ୍ତା ରହିଛେ, ବିଦ୍ୟୁତ୍ ଗାଡ଼ିକେ ଅପନେଇକରି ଖର୍ଚ୍ଚା କମାମା। 2017 ଭାରତନ ମୋଟ 1 କୋଟି ଏତକା ବିଦ୍ୟୁତ୍ ଗାଡ଼ି ବିକ୍ରି ହୋଇଛି। 2026 ଗାଡ଼ିର ବଜାର ଅଂଶ ପାଖାପାଖି 11% ପହଞ୍ଚିଛି। ବିଶ୍ୱ ଇଭି ଦିବସ ଅବସରରେ ବିଦ୍ୟୁତ୍ ଚାଲିତ ଗାଡ଼ିକେ ଅପନେଇକରି ସ୍ୱଚ୍ଛତାର ରାହାଥି ଯିବାର ସହିତ ନବସୃଜନକେ ଅପନାବାର ଲାଗି ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍। ପରିବେଶ ସୁରକ୍ଷା ଆଉ କଠିନ ବର୍ଜ୍ୟ ପରିଚାଳନାକେ ବରକସ କରବା ଲାଗି କେନ୍ଦ୍ର ସରକାର କଠିନ ବର୍ଜ୍ୟ ପରିଚାଳନା ନିୟମ 2026 ଲାଗୁ କରିଛନ୍। ନୂଆ ନିୟମ ଅନୁସାରେ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଉ ଅଲଗା ଜାଗାମାନଙ୍କେ ବର୍ଜ୍ୟ ପରିଚାଳନାକେ 4 ବର୍ଗ

ଉଦା ସୁଖା ସାନିଟାରୀ ଆଉ ସ୍ୱତନ୍ତ୍ର ଯତ୍ନ ବର୍ଗଥି ଅଲଗା କରବାର୍ ଲାଗି ବାଧ୍ୟତାମୂଳକ କରାଯାଇଛି। ବର୍ଜ୍ୟର ଫେର୍ ବ୍ୟବହାର ପୁନଃଚକ୍ରଣ ଆଉ ପ୍ରକ୍ରିୟାକରଣକେ ଜୋର ଦେଇକରି ସର୍କୁଲାର ଇକୋନୋମି ଓ ପଲ୍ୟୁଟର ପେଜ୍ ପ୍ରିନ୍ସିପଲ୍କେ ଭିଲ୍ ସାମିଲ କରାଯାଇଛି। ନୂଆ ନିୟମଥି ବର୍ଜ୍ୟ ପରିଚାଳନା ପ୍ରକ୍ରିୟାର ଅନ୍ଲାଇନ୍ ଟ୍ରାକିଂ ଆଉ ନିରୀକ୍ଷଣ ଆଉ ନିୟମ ଉଲ୍ଲଂଘନ କ୍ଷେତ୍ରଟି କ୍ଷତିପୂରଣ ବ୍ୟବସ୍ଥା ରହିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପରିସଂଖ୍ୟାନ ସଭାଗ୍ରହଣ ବାଳିକା ସୁରକ୍ଷା ଶିକ୍ଷା ସ୍ୱାସ୍ଥ୍ୟ ପୋଷଣ ଆଉ ସଶକ୍ତିକରଣକେ ନେଇକରି ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଟୁକେଲ ଛୁଆମାନଙ୍କର ସର୍ବାଙ୍ଗୀନ ବିକାଶ ଲାଗି ବିଭାଗୀୟ ତାଲମେଲ ଆଉ ଅଭିଭାବକମାନଙ୍କର ସଚେତନତା ଉପରେ ଜୋର ଦେଇଥିଲେ। ବାଲ୍ୟ ବିବାହ ନିରୋଧ ଆଉ ଭେଦଭାବ ଦୂରୀକରଣକେ ନେଇକରି ଭିଲ୍ ବୈଠକଟି ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଲ ବିଭାଗର ମିଳିତ ସହଯୋଗଥି କାର୍ଯ୍ୟସ୍ଥଳୀନ ମହିଳାମାନଙ୍କର ଯୌନ ନିର୍ଯାତନା ନିଷେଧ ପ୍ରତିରୋଧ ଆଉ ପ୍ରତିକାର ଆଇନ 2013 କେ ନେଇକରି ଗୋଟିଏ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାଟି ହୋଇଥିବାର ଶିବିରଥି ପୋଷ୍ଟ ଆଇନର ଭିନ୍ ଭିନ୍ ଧାରା ଅଭିଯୋଗ ପ୍ରକ୍ରିୟା ଆଉ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଇସିସିର ଗଠନ ଦାୟିତ୍ୱ ବାବଦେ ପ୍ରଶିକ୍ଷଣ ଦିଆଯାଇଥିଲା। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ଶୁକ୍ରବାର ତକ୍ ବଙ୍ଗୋପସାଗରନ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ସମୁଦ୍ର ଖଣି ଜିଲ୍ଲାମାନଙ୍କେ ଜବରନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଇତାର ସହିତ ଆଇବା 24 ଘଣ୍ଟା ଭିତରେ 9 ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ରଣନୈତିକ ନିବେଶ ଆଉ ସହଭାଗିତାକେ ସୁଗମ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ନିରନ୍ତର ସହଯୋଗ ଯୋଗାଇ ଦିଆଯିବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସ୍କ୍ରବ୍ ଟାଇଫସ୍ ରୋଗର ଚିକିତ୍ସା ଆଉ ନିୟନ୍ତ୍ରଣ ଲାଗି ମାର୍ଗଦର୍ଶିକା ତିଆରି କରୁଛନ୍ ସରକାର। ଆଉ ଆଇବା 24 ଘଣ୍ଟା ଭିତରେ ରାଜ୍ୟର 9 ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ହୋଇପାରେ ବର୍ଷା ପାଣିପାଗ କେନ୍ଦ୍ରର ସୂଚନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ 20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ

0: ଏହି ଅବସରରେ ଶ୍ରୀ ଦେଶାନାୟକ କହିଛନ୍ତି ଭାରତର ସୁରକ୍ଷା ସ୍ୱାର୍ଥକୁ ବିପଦ ସୃଷ୍ଟି କରୁଥିବା କୌଣସି ପ୍ରକାର ବେଆଇନ କାର୍ଯ୍ୟକୁ ଶ୍ରୀଲଙ୍କା ଭୂପୃଷ୍ଠରେ କାର୍ଯ୍ୟକାରୀ କରିବା ଲାଗି ଅନୁମତି ଦିଆଯିବ ନାହିଁ। ସାମୁଦ୍ରିକ ଝଡ଼ ଦିତୁଆ ସମୟରେ ଭାରତ ଅପରେସନ ସାଗର ବନ୍ଧୁର ଅଂଶସ୍ୱରୂପ ଶ୍ରୀଲଙ୍କାକୁ ରିଲିଫ ସହାୟତା ଯୋଗାଇ ଦେଇଥିବାରୁ ରାଷ୍ଟ୍ରପତି ଦେଶାନାୟକ କୃତଜ୍ଞତା ଜଣାଇଛନ୍ତି। ଶ୍ରୀଲଙ୍କାର ଏକ ଉତ୍ତମ ବନ୍ଧୁ ତଥା ପଡ଼ୋଶୀ ହୋଇଥିବା ଦୃଷ୍ଟିରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଭାରତ ନିଜର ଦାୟିତ୍ୱ ମନେ କରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ବିଶେଷକରି ଶ୍ରୀଲଙ୍କା ବାୟୁସେନା ଲାଗି L-70 ବନ୍ଧୁକର ଆଧୁନିକୀକରଣ ଏବଂ ଦୁଇ ଦେଶର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉଭୟ ନେତା ଭର୍ଚୁଆଲ ମାଧ୍ୟମରେ ଭାରତୀୟ ପ୍ରତିରକ୍ଷା ବାହିନୀ ଦ୍ୱାରା ନିର୍ମିତ 3 ଭେଲେ ବ୍ରିଜ୍ର ଉଦ୍ଘାଟନ କରିଛନ୍ତି। ଏହି ଆଲୋଚନା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଦେଶାନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କ ମିଳିତ ସହଯୋଗରେ ଆସନ୍ତା 11 ଦିନ ମୁମ୍ବାଇଠାରେ ଅଟ୍ଟାଳିକା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କର ଏକ ଜାତୀୟ ସମ୍ମିଳନୀ ଆରମ୍ଭ ହେବ। ଏହି ଦୁଇଦିନିଆ ସମ୍ମିଳନୀରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଅଧ୍ୟକ୍ଷତା କରିବେ। ସମ୍ପୃକ୍ତ ଶ୍ରମିକମାନଙ୍କର ଢାଞ୍ଚାଗତ କାର୍ଯ୍ୟଶୈଳୀ ଏବଂ କଲ୍ୟାଣ ବୋର୍ଡକୁ ଅଧିକ ସଶକ୍ତ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ସାବ୍ୟସ୍ତ ହେବ ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି। ଗତବର୍ଷ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ଶ୍ରମ ସମ୍ମିଳନୀ ଅବସରରେ ଶୁଭାରମ୍ଭ ହୋଇଥିବା 3 ପ୍ରମୁଖ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ଅବସରରେ ସମୀକ୍ଷା କରାଯିବ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କର ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଆଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଚୀନ୍ର ସାଙ୍ଘାଇଠାରେ ଅନୁଷ୍ଠିତ ହେବାକୁ ଥିବା 48 ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ଥର ଲାଗି 11 ନୂତନ ବର୍ଗରେ ଭାରତ ଭାଗ ନେବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 22-27 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 64 ବର୍ଗରୁ 63 ଭାରତ ଅଂଶଗ୍ରହଣ କରିବ। ଭାରତୀୟ ଦଳରେ ମୋଟ 60 ପ୍ରତିଯୋଗୀଙ୍କୁ ସାମିଲ କରାଯାଇଛି। ଗୁଜରାଟ ବିଧାନସଭାର 3 ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନରେ ମୁଖ୍ୟତଃ ବସ୍ତୁ ଓ ସେବାକର ସଂଶୋଧନ, ସହଜରେ ବ୍ୟବସାୟ କରିବା ପ୍ରକ୍ରିୟା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଜମି ଟିକସ, ପଶୁ ସମ୍ପଦ ଅଧିନିୟମ ସମ୍ପର୍କିତ ପ୍ରମୁଖ ବିଲ୍ ଗୃହରେ ଉପସ୍ଥାପନ କରାଯିବାର କାର୍ଯ୍ୟସୂଚୀ ରହିଛି। ଅହମ୍ମଦାବାଦରେ ଚାଲିଥିବା ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାର ଆଜି ଅନ୍ତିମ ଦିବସରେ ଭାରତ 2 ସ୍ୱର୍ଣ୍ଣ ଏବଂ 4 ବ୍ରୋଞ୍ଜ ପଦକ ହାସଲ କରିଛି। ମହିଳା ବର୍ଗରେ ଶୀତଲ ଦେବୀ ବ୍ୟକ୍ତିଗତ ଭାବେ 1 ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ହରବିନ୍ଦର ଓ ଭାବନାଙ୍କ ଯୋଡ଼ି ମିକ୍ସଡ୍ ବର୍ଗରେ ଅନ୍ୟ ସ୍ୱର୍ଣ୍ଣ ପଦକଟି ହାସଲ କରିଛନ୍ତି। ୟୁଏସ୍ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲ୍ ପର୍ଯ୍ୟାୟରେ ଆମେରିକାର ବେନ୍ ସେଲ୍ଟନ୍ ଏବଂ ଫ୍ରାନ୍ସେସ୍ ଟାଇଫୋ ପ୍ରବେଶ କରିଛନ୍ତି। ଆଜି ନ୍ୟୁୟର୍କଠାରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସେଲ୍ଟନ୍ ପୂର୍ବବର୍ଷର ଚାମ୍ପିୟନ୍ କାର୍ଲସ୍ ଆଲକାରସ୍କୁ 6-7, 6-1, 6-3, 1-6, 7-6 ସେଟ୍ରେ ପରାସ୍ତ କରିଛନ୍ତି। ସେହିଭଳି ଟାଇଫୋ ଏହି ପର୍ଯ୍ୟାୟରେ ଗତକାଲି ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଆଲେକ୍ସ ମିକେଲସେନ୍ଙ୍କୁ ପରାସ୍ତ କରିଛନ୍ତି। ଆଜି ରାତିରେ ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍ର ଆଲେକ୍ଜାଣ୍ଡର ବ୍ଲକ୍ସ ଓ ରୁଷ୍ର କ୍ୟାରେନ୍ କ୍ୟାଚାନୋଭ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେହିଭଳି ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଜର୍ମାନ୍ର ଆଲେକ୍ଜାଣ୍ଡର ଭେରେବ୍ ଡଚ୍ର ବୋଟିକ୍ ଭାଣ୍ଡେଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସ ବର୍ଗରେ ପୂର୍ବବର୍ଷର ଚାମ୍ପିୟନ୍ ଆରିୟନ୍ ସାବଲେଙ୍କା ଓ ଜେସିକା ପେଗୁଲା ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବିହାରରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଛି। ବିଶେଷକରି ଗଙ୍ଗା, ଗଣ୍ଡକ, କୋଶି, ସୋନ୍, ପୁନପୁନ୍ ସମେତ ଅନ୍ୟାନ୍ୟ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇଥିବା ବେଳେ ଅନ୍ୟ କେତେକ ନଦୀର ଜଳସ୍ତର ଆଜି ଅପରାହ୍ନ ସୁଦ୍ଧା ଅପରିବର୍ତ୍ତିତ ରହିଛି। ରାଜ୍ୟର ପାଟନା, ସରନ, ବୈଶାଳୀ, ବେଗୁସରାଇ, ଖାଗାରିଆ, ସମସ୍ତିପୁର, ଜେହନାବାଦ ଓ ଆରୱାଲ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଯୋଗାଣ ଜାରି ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 20,000 ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ଖଡ଼ଗପୁର ଝାରସୁଗୁଡ଼ା ଚତୁର୍ଥ ଲାଇନ୍ ସମ୍ପନ୍ନ କାର୍ଯ୍ୟକୁ ମଞ୍ଜୁରୀ। ଗୁଜରାଟର ସୁରଟରୁ ଭାପି ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆସନ୍ତା ବର୍ଷଠାରୁ ହେବ କାର୍ଯ୍ୟକ୍ଷମ, କହିଲେ ରେଳମନ୍ତ୍ରୀ। ଏବଂ ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାର ଆଜି ଅନ୍ତିମ ଦିବସରେ 2 ସ୍ୱର୍ଣ୍ଣ ଓ 4 ବ୍ରୋଞ୍ଜ ପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ।

0: ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲାରେ ଉଲ୍ଲାସ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଛି। ସିନ୍ଧି ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ 28 ଜଣ ବୟସ୍କ ଶିକ୍ଷାର୍ଥୀ ପାଠ ପଢ଼ୁଛନ୍ତି। ଅକ୍ଷର ଚିହ୍ନିବାଠାରୁ ପଢ଼ିବା ଲେଖିବା ଓ ଦୈନନ୍ଦିନ ଜୀବନର ଆବଶ୍ୟକ ଜ୍ଞାନ ହାସଲ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ପ୍ରଧାନ ଶିକ୍ଷକଙ୍କ ସହ 4 ଜଣ ସ୍ୱେଚ୍ଛାସେବୀ ଶିକ୍ଷକ ଏଥିରେ ସହଯୋଗ କରୁଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ମାର୍କଣ୍ଡ ସତନାମୀ କହିଛନ୍ତି,
2: ଭାରତ ସରକାରଙ୍କ ଦ୍ୱାରା 2023 ମାର୍ଚ୍ଚ ମାସରେ ଏହା NEP 2020 ଅନ୍ତର୍ଭୁକ୍ତ କରାଯାଇଥିଲା। NEP 2020 ହିସାବରେ ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ତାର ମୁଖ୍ୟ ଲକ୍ଷ୍ୟ। ତେଣୁ ଆମର ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି କ୍ରମେ, ନବରଙ୍ଗପୁର ବ୍ଲକର ବ୍ଲକ ଶିକ୍ଷା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠି କ୍ରମେ ଆମେ ଗୋଟେ ସର୍ଭେ କରିଥିଲୁ। ଏହି ସର୍ଭେରେ ଆମର ଶିକ୍ଷକମାନେ ଅନ୍ତର୍ଭୁକ୍ତ ଥିଲେ। ଗାଁରେ ଗୋଟେ ଗୋଟେ ଭେଟି ସେ ଶିକ୍ଷକମାନେ ସେଥିରେ ସଂଯୋଗ କରିକି ସର୍ଭେ କରିକି ଗୋଟେ ରିପୋର୍ଟ ପ୍ରଦାନ କରିଥିଲୁ ଆମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ। ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ବିଦ୍ୟାଳୟରେ ପ୍ରତି ରବିବାର ଯେଉଁ ପଢି ପାରୁନାହାନ୍ତି ଲେଖି ପାରୁନାହାନ୍ତି ସେମାନଙ୍କୁ ଆମର ଶିକ୍ଷକ ଭାଇମାନେ ଆଉ ସମସ୍ତଙ୍କ ଟିମ୍ର ସହଯୋଗରେ, ଗାଁର ସହଯୋଗ, କମିଟିର ସହଯୋଗ, ମୋ ସ୍କୁଲ ପରିଚାଳନା ପଞ୍ଚଶାଖା ଶିକ୍ଷା ସେତୁର କମିଟିର ସହଯୋଗ ର ସମସ୍ତଙ୍କର ସହଯୋଗରେ ଆମର ସେ ଛାତ୍ରଛାତ୍ରୀ ସେ ଲୋକମାନଙ୍କୁ ପାଠପଢା ଚାଲିଛି।
1: ଜଣେ ଶିକ୍ଷାର୍ଥୀ ହେମ ଭତରା କହିଛନ୍ତି,
3: ଆମେ ସ୍କୁଲରେ ଆସିକିରି ଓ ଆ ଇ 1 2 ସବୁ ପାଠ ପଢ଼ିଲୁନି ଆଜ୍ଞା ଆମ ନାମକେ ଲେଖାଇଲେନି ଆମକେ ଗର ଗର କେ ଡାକଲାଇ ବୁଢା ବୁଢ଼ୀ ପାଠ ପଢ଼ବାର ନିୟମ କାନୁନ ମନ ଜାଣବାର ବେଗ ତାନି ଗଲେ ଲେଖାପଢା ଶିଖବାର ପୁଣି ବାଟେ ଘାଟେ ଗଲେ ନମ୍ବର ପଢ଼ବାର ଏବେ ନା ଗଲେ ଗାଁ ଗଲେ ନା ବୁଲବାସ ସେ ବଡ ମାନ ପଢି ପାରବାସ ତମେ ସବୁ ବାଟେ ଯାଇ ପାରବାସ ଆରେ ଯାଇକିରି ଆଇ ପାରବାସ ତମେ ନା ଶିଖିଲେ ସବୁ ଶିଖବାସ ବୋଲିକରି ଆଜ୍ଞା ଆମ ନାମକେ କହିକିରି ଶିଖାଇଲେନି। ରବିବାର ଦିନେ ଆସିବୁ ଆମେ 1-2 ଘଣ୍ଟା ପଢ଼ବୁ ଶିଖବୁ ଆରି ଯିବୁ ଓ ଆ ଇ ଇ ଉ ରୁ ରୁ ଏ ଐ ଅ ଔ କ କ ଗ ଗ ମ ଇଏନ୍ତି ଶିଖତେ ଗଲୁ।
1: ନବରଙ୍ଗପୁର ସହରର ନୂଆବନ୍ଧ ସାହିରେ ସମବାୟ ବିଭାଗ ପକ୍ଷରୁ କାମଧେନୁ ଗୋଖାଦ୍ୟ ଭଣ୍ଡାର ଉଦ୍ଘାଟିତ ହୋଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏହାକୁ ଉଦ୍ଘାଟନ କରିଥିଲେ। ଏଠାରେ ଚାଷୀ ଓ ଗୋପାଳକମାନେ ସୁଲଭ ମୂଲ୍ୟରେ ଉନ୍ନତମାନର ଗୋଖାଦ୍ୟ ସହ କୁକୁଡ଼ା ଓ ବତକ ଖାଦ୍ୟ ପାଇପାରିବେ। ଏହା ପଶୁପାଳନ ବୃଦ୍ଧି ସହ ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ 17 ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ 17 ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସାଂସଦ ବଳଭଦ୍ର ମାଝୀଙ୍କ ସମେତ ବିଧାୟକ ଓ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ଆଗାମୀ ଧାନମଣ୍ଡିରେ ଧାନ ସଂଗ୍ରହ ପାଇଁ ନବରଙ୍ଗପୁର ଜିଲ୍ଲାରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଧାନ ସଂଗ୍ରହକୁ ସୁଚାରୁରୂପେ ପରିଚାଳନା ପାଇଁ ଆଲୋଚନା କରିଥିଲେ। ଲଗାଣ ବର୍ଷା ଯୋଗୁଁ ଭାରତମାଳା ରାସ୍ତାରେ ପାଣି ଜମିଥିବାରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ସାଂସଦ ବଳଭଦ୍ର ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ମାଣାଧୀନ ବାଇପାସ୍ ଓ ରେଳପଥ ରାସ୍ତାରେ ଭବିଷ୍ୟତ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ଓ ବାଇପାସ୍ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ନବରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାୟ 2 କୋଟି ଟଙ୍କା ବ୍ୟୟରେ ନିର୍ମିତ ଓସ୍ୱାନ ହଲ୍, ଚିଲ୍ଡ୍ରେନ୍ ପାର୍କ ଓ 17 ନମ୍ବର ୱାର୍ଡରେ ପ୍ରତାପ ସାଗର ରୋଡ୍ ଲୋକାର୍ପିତ ହୋଇଛି। ସହରର ପରିମଳ, ପାନୀୟ ଜଳ, ରାସ୍ତାଘାଟ, ଆଲୋକୀକରଣ, ଉନ୍ନତ ପୌରସେବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
0: ଜିଲ୍ଲା ହାଲଚାଲରେ ଶୁଣିଲେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
4: ଏତେବେଳ ଯାଏଁ ଶୁଣୁଥିଲେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷୀ ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ଲାଇଭ୍ ଫୋନ୍ ଇନ୍ ମାଧ୍ୟମରେ କାର୍ଯ୍ୟକ୍ରମ। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି।
1: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ।
2: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
1: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारिलेनी। जदि आपण 18-40 वर्ष बयसर होइथांति तबे मासिक अटल पेंशन सहित तीनोटी ग्यारंटेड सुविधा विषय रे जानिबा पई आपणक बैंक शाखा सह जोगाजोग करंतु।
0: ତେବେ ଚାଲନ୍ତୁ ଶ୍ରୋତାବନ୍ଧୁ ଯୋଡ଼ି ହେବା ଆମର ବାର୍ତ୍ତା ଷ୍ଟୁଡ଼ିଓ ସହିତ ଏବଂ ଶୁଣିବା ଏହି ସୁନ୍ଦର କାର୍ଯ୍ୟକ୍ରମ ଏବଂ ତା ସହିତ ପଚାରି ନେବା ଆମ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ସବୁ।

0: ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ କକା ଦଦା ମା ଭଇନମାନଙ୍କେ ଗୁଲାପି ନାନୀର ଜୁହାର। ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକେ ଆପଣମାନଙ୍କେ ସବକେ ସ୍ୱାଗତ କରୁଛେ। ଆଜିର କଥାବାର୍ତ୍ତା ବିଷୟ ଅଛେ ଗାଈ ଓ ମହିଷିମାନଙ୍କର ଉତ୍ପାଦନ ବୃଦ୍ଧି ନିମନ୍ତେ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ଆରୁ ଏ ବିଷୟରେ କଥାବାର୍ତ୍ତା ହେବା ଲାଗି ଆମର ଷ୍ଟୁଡ଼ିଓନେ ଉପସ୍ଥିତ ଅଛନ୍ ଡକ୍ଟର ପରାଗ ଆଚାର୍ଯ୍ୟ, ଆଜ୍ଞା ଅଛନ୍ ବୈଜ୍ଞାନିକ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ଓୟୁଏଟି ଭବାନୀପାଟନାନେ। ଆଜ୍ଞା ଜୁହାର।
1: ଜୁହାର।
0: ଆପଣଙ୍କ କାର୍ଯ୍ୟକ୍ରମକେ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା, ଆମେ କଥାବାର୍ତ୍ତା ଆରମ୍ଭ କରିବା ଆଗନୁନ୍ ଆମର ଚାଷୀ ଭାଇ ଭଉଣୀମାନଙ୍କେ ଆମକେ ଯୋଗାଯୋଗ କରିବାର ଦୁଇଟା ଫୋନ୍ ନମ୍ବର ମୁଇଁ କହିଦେଉଛେ। ଆମର ଫୋନ୍ ନମ୍ବର ଦୁଇଟା ହେଲା 06670295623, ଆଉ ଗୋଟେ ନମ୍ବର ହେଲା 06670295628। ମୁଇଁ ଆଉ ଥରେ କହିଦେଉଛେ 06670295623, 06670295628। ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛେ ଏ ଦୁଇଟା ଫୋନ୍ ନମ୍ବର ମନେ ରଖନ୍। ଆର୍ ଆଜିର ଯେନ୍ ଆମର କଥାବାର୍ତ୍ତାର ବିଷୟ ଅଛେ ଗାଈ ଓ ମହିଷିମାନଙ୍କର ଉତ୍ପାଦନ ବୃଦ୍ଧି ନିମନ୍ତେ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା ବିଷୟରେ ତାଙ୍କର ମନରେ ଯାହା ଯାହା ପ୍ରଶ୍ନ ଆସୁଛି ଆମର ଚାଷୀ ଭାଇ ଭଉଣୀମାନଙ୍କର, ତ ସେମାନେ ଆମକେ ଏ ଫୋନ୍ ନମ୍ବର ଦୁଇଟାରେ ଫୋନ୍ କରନ୍। ଆରୁ ଆଜ୍ଞା ତ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ ଡକ୍ଟର ପରାଗ ଆଚାର୍ଯ୍ୟ, ସେ ଆପଣମାନଙ୍କର ମନରେ ଯାହା ଯାହା ପ୍ରଶ୍ନ ଆସୁଛି ତାର ଉତ୍ତର ଦେବେ। ତ ଆଜ୍ଞା, ଆମର ଚାଷୀ ଭାଇ ଭଉଣୀମାନଙ୍କର ଫୋନ୍ କଲ୍ ଆସିବା ଆଗନୁନ୍ ଆମେ ଟିକେ କଥାବାର୍ତ୍ତା ହଉଥୁ। ତ ଆମର ଏ ଯେନ୍ ଗାଈ ଓ ମହିଷିମାନଙ୍କର ଉତ୍ପାଦନ ବୃଦ୍ଧି ଲାଗି ଆମେ ତ ତାଙ୍କେ ଖାଦ୍ୟ ଦେମା, ତ ଆମର ସବୁ ଚାଷୀ ଭାଇ ଭଉଣୀମାନଙ୍କର ଲାଗି ଆମର ଗାଈ ମହିଷିମାନେ ହେଲା ସମ୍ପଦେ ମାନେ ତାଙ୍କର ଧନେ। ଯାହାର ଘରେ ବି ଯେନ୍ ଚାଷୀ ଘରେ ଗୋଟେ ଦୁଇଟା ବି ଗାଈ ବଳଦ କିମ୍ବା ମହିଷି ଯାହା ବି ରଖିଥିସନ୍, ତ ଆମେ ଏଇ ସନ୍ତୁଳିତ ଖାଦ୍ୟ କହିଲେ କାଣା ବୁଝମା ସେମାନଙ୍କର?
1: ହଁ, ପ୍ରଥମ କଥା ହେଉଛି ସନ୍ତୁଳିତ ଖାଦ୍ୟ କହିଲେ ଆମେ ଗୋଟେ 24 ଘଣ୍ଟା ଭିତରେ ଗୋଟେ ପଶୁ ଯେତିକି ଖାଦ୍ୟ ଖାଇଥାଏ ସେଥିରେ ତାହାର ଶରୀରର ରକ୍ଷଣାବେକ୍ଷଣ, ବୃଦ୍ଧି, ଦୁଗ୍ଧ ଉତ୍ପାଦନ ଏବଂ ଗର୍ଭଧାରଣ ପାଇଁ ଆବଶ୍ୟକ ସମସ୍ତ ପୋଷକ ଉପଯୁକ୍ତ ଅନୁପାତ ଓ ପରିମାଣରେ ରହିବ ଯଦି ତାକୁ ଆମେ ଗୋଟେ ସନ୍ତୁଳିତ ଖାଦ୍ୟ ବୋଲି କହିବା। ସାଧାରଣତଃ ଆପଣ ଦେଖିବେ ଯେ ପ୍ରକୃତରେ ଗୋଟେ ପଶୁର ଉତ୍ପାଦନ କେତେ ହେବ ତାହା

0: ସେଇଟା ବଂଶଗତ କ୍ଷମତା ଉପରେ ନିର୍ଭର କରିଥାଏ, କିନ୍ତୁ ସେଇ କ୍ଷମତାକୁ ପୂର୍ଣ୍ଣ ଭାବରେ ପ୍ରକାଶ କରିବା ପାଇଁ ସନ୍ତୁଳିତ ପୋଷଣ ଗୋଟେ ଗାଈ କିମ୍ବା ମଇଁଷି ପାଇଁ ବହୁତ ଜରୁରୀ ହୋଇଥାଏ। ଖାଦ୍ୟରେ ଆପଣଙ୍କର ଶକ୍ତି, ଯେଉଁଟା ଆମର କାର୍ବୋହାଇଡ୍ରେଟ୍ କହୁଛେ, ପ୍ରୋଟିନ୍, ତନ୍ତୁ ବା ଫାଇବର, ଆପଣଙ୍କର ଭିଟାମିନ୍, ଜଳ, ଖଣିଜ ପଦାର୍ଥ, ତେଣୁ ଆବଶ୍ୟକ ପରିମାଣରେ ଯଦି ନଥିବ ତାହେଲେ ପଶୁର ଦୁଗ୍ଧ ଉତ୍ପାଦନ ବୃଦ୍ଧି, ପ୍ରଜନନ, ରୋଗ ପ୍ରତିରୋଧ କ୍ଷମତା ବହୁତ ପରିମାଣରେ ପ୍ରଭାବିତ ହୋଇଥାଏ। ତେଣୁ ଏସବୁକୁ ଠିକ୍ରେ ରଖିବା ପାଇଁ ଗୋଟେ ପଶୁକୁ ସନ୍ତୁଳିତ ଖାଦ୍ୟ ନିହାତି ଜରୁରୀ ରହିଥାଏ।
1: ତ ଆଉ ଗୋଟେ କଥା ଆଜ୍ଞା, ଏ ଗାଈ ଆର ମଇଁଷିମାନଙ୍କର ଦୁଗ୍ଧ ଉତ୍ପାଦନ ବଢ଼ାବା ଲାଗି ପୋଷଣର ଭୂମିକା କ'ଣ ଅଛି?
0: ସେ କଥା ତ ମୁଁ କହିଦେଲି ଆପଣଙ୍କୁ, ଏବେ ଜଷ୍ଟ କହିଲି ଯେ ଯେଉଁ ଆମର ସନ୍ତୁଳିତ ପୋଷଣ କହିଲେ କ'ଣ ବୁଝାଯାଏ। ଦେଖିବେ ଯଦି ସନ୍ତୁଳିତ ପୋଷଣ ଠିକ୍ ପରିମାଣରେ ଯଦି ଆନିମଲ୍ଟା ମାନେ ପଶୁ ଆମର ପାଉନି ତାହେଲେ ତାହାର ଦୁଗ୍ଧ ଉତ୍ପାଦନ ଉପରେ ଏହାର ବହୁତ ନେଗେଟିଭ ବା ଖରାପ ପ୍ରଭାବ ପଡ଼ିଥାଏ। ଗୋଟେ ବାଛୁରୀ, ନବଜାତ ଯେଉଁ ବାଛୁରୀ, ତାର ବଢ଼ିବା ପ୍ରକ୍ରିୟାଟା ଧୀର ହୋଇଯାଏ। ତାପରେ ସେ ବାଛୁରୀ ଯେତେବେଳେ ଗାଈ ହୁଏ, ମା ମାନେ ପ୍ରଥମେ ଛୁଆ ଦେବାକୁ ଯାଏ, ସେଇ ଯେଉଁ ସମୟଟା ସେଇଟା ବୃଦ୍ଧି ପାଏ। ଯେତିକି ସମୟ ଗୋଟେ ସୁସ୍ଥ ଗାଈ ବା ମଇଁଷି ଦୁଗ୍ଧ ଦେବା କଥା ଯେଉଁ ଅବଧି ସେଇଟା କମିଯାଏ, ତାର ପ୍ରଜନନ କ୍ଷମତା ହ୍ରାସ ପାଏ, ଗର୍ଭଧାରଣ କରିବାରେ ବିଳମ୍ବ ଘଟେ ଏବଂ ଦୁଇଟି ବାଛୁରୀ ଜନ୍ମ କରିବାର ବ୍ୟବଧାନ ଯେଉଁଟା ସେଇଟା ବଢ଼ିଯାଇପାରେ ଏବଂ ଅଲଗା ରୋଗ ଯେମିତିକି ଆପଣ କହିପାରିବେ ଯେ ମିଲ୍କ ଫିଭର, କିଟୋସିସ୍, ଏଇସବୁ ଯେଉଁଗୁଡ଼ା ପୋଷଣ ଜନିତ ରୋଗ ତାହା ମଧ୍ୟ ବହୁତ ବଢ଼ିଯାଇଥାଏ। ତେଣୁ ଏସବୁ ଜିନିଷକୁ ଆମେ ନ ହେବା ପାଇଁ, ଏସବୁ ରୋଗକୁ ନ କରିବା ପାଇଁ ଆମର ସନ୍ତୁଳିତ ପୋଷଣ ବହୁତ ଦରକାର ହୋଇଥାଏ।
1: ତ ମୁଇଁ ଆଉ ଥରେ ଆଜ୍ଞା ଆମର ଚାଷୀ ଭାଇ ଭଉଣୀମାନଙ୍କେ ଟିକେ ମନେ ପକେଇ ଦେସି, ସେମାନେ ଆମକେ ତାଙ୍କର ମନେ ନାଇଁ ଯଦି କିଛି ପ୍ରଶ୍ନ ଅଛି ବେଲେ ଫୋନ୍ କରିବେ ଆର୍ ବୁଝି ନେବେ। ତ ଆମର ଫୋନ୍ ନମ୍ବର ଦୁଇଟା ଆର୍ ଥରେ କହିଦେସି, 06670295623, ଆଉ ଗୋଟେ ନମ୍ବର ହେଲା 06670295628। ତ ଆଜିର୍ ଆମର ଯେନ୍ କଥାବାର୍ତ୍ତାର ବିଷୟ ଅଛେ, ଗାଈ ଓ ମହିଷିମାନଙ୍କର ଉତ୍ପାଦନ ବୃଦ୍ଧି ନିମନ୍ତେ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା।
0: ଆଜ୍ଞା,
1: ତ ଆମର ଚାଷୀ ଭାଇ ଭଉଣୀମାନେ ଶୁଣୁଥିବେ ନିଶ୍ଚୟ ଆମର କାର୍ଯ୍ୟକ୍ରମ, ସେମାନେ ଜଲ୍ଦି ଜଲ୍ଦି ଆମକେ ଫୋନ୍ କରତେ ବେଲେ ଭଲ ହେତା। ତ ଆମର ଆଉ ଥରେ କଥାବାର୍ତ୍ତା ହଉଥିମା ଆଜ୍ଞା, ଏ ସବୁଜ ଚାରାକେ କାଁ ଯେ ଏତିକି ଗୁରୁତ୍ୱ ଦିଆହେଇଛେ?
0: ହଁ, ସବୁଜ ଚାରାକୁ ଆମେ କାହିଁକି ଏତେ ଗୁରୁତ୍ୱ ଦଉଛେ, କାରଣ ସବୁଜ ଚାରା ହେଉଛି ଦୁଧିଆଳି ପଶୁଙ୍କ ପାଇଁ ଏକ ମୂଲ୍ୟବାନ ଏବଂ ସ୍ୱାଭାବିକ ଖାଦ୍ୟ। ଏଥିରେ ସହଜରେ ହଜମ ହେଉଥିବା ପୋଷକ, ପ୍ରୋଟିନ୍, ଖଣିଜ, ଭିଟାମିନ୍ ଆଉ ଆମର ଯେଉଁଟା ବିଟା କ୍ୟାରୋଟିନ୍ ପର୍ଟିକୁଲାରଲି ଅଧିକ ପରିମାଣରେ ମିଳିଥାଏ ଏବଂ ଏଇଟା ପଶୁର ଖାଦ୍ୟ ଗ୍ରହଣ କରିବାର କ୍ଷମତାକୁ ମଧ୍ୟ ବଢ଼େଇଥାଏ। ତେଣୁ ସବୁଜ ଚାରା, ଆଉ ଗୋଟେ କଥା ହେଉଛି ସବୁଜ ଚାରା ସହଜରେ ଏବଂ ଶସ୍ତାରେ ଉପଲବ୍ଧ ହୋଇପାରେ, ତେଣୁ ଏହା ପାଇଁ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ତେଣୁ ଏସବୁ ଦୃଷ୍ଟିକୁ ବିଚାର କଲେ ଆମେ ଦେଖିବା ଯଦି ସବୁଜ ଚାରା ଗୋଟେ ଗାଈ ପାଇଁ ଅପରିହାର୍ଯ୍ୟ ଏବଂ ଏଇଟା ଯଦି ନିୟମିତ ଆମେ ଗାଈ ବା ମଇଁଷିକୁ ଦେବା ତାହେଲେ ତା'ର ଦୁଗ୍ଧ ଉତ୍ପାଦନ ବଢ଼ିବା ସହିତ ତା ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ ପ୍ରଜନନ କ୍ଷମତା ମଧ୍ୟ ଠିକ୍ ରହିବାରେ ସାହାଯ୍ୟ କରିବ।
1: ତ ଆମର କଳାହାଣ୍ଡି ନୂଆପଡ଼ା ଅଞ୍ଚଳର ଚାଷୀ ଭାଇ ଭଉଣୀମାନେ ଯେନ୍ମାନେ ଗାଈ ମଇଁଷି ପାଳନ କରୁଛନ୍, ତ ସେମାନଙ୍କର ଲାଗି କେନ୍ କେନ୍ ସବୁଜ ଚାରା ଚାଷ କରିପାରିବେ ଆଜ୍ଞା?
0: କଳାହାଣ୍ଡି ଆଉ ନୂଆପଡ଼ା ଦେଖିବେ, ଆମେ ଟିକେ ଏଇପଟ ଏରିଆ ହେଉଛି ଆମର ଟିକେ ଏତେ ଅଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳ, ତେଣୁ ଏଇ ଅଞ୍ଚଳରେ ଆମେ ଚାଷୀ ଭାଇଙ୍କୁ କହିବୁ ଯେ ସବୁଦିନିଆ ଯେଉଁ ଘାସ ହେଉଛି, ହାଇବ୍ରିଡ଼ ନାପିୟର ହେଲା, ହାଇବ୍ରିଡ଼ ନାପିୟରଟା ମୁଖ୍ୟତଃ ଚାଷ କରିବା ପାଇଁ ଏବଂ ତା ସହିତ ମକା, ଜୁଆର, ବାଜରା, ଗିନି ଗ୍ରାସ, ଓଟ୍ସ, ଲୋବିଆ ଏବଂ ଅନ୍ୟ ଡାଲି ଜାତୀୟ ଚାରା ଚାଷ କରାଯାଇପାରେ। ଆଉ ଗୋଟେ ମୁଁ ଏଠି କହିଦେବାକୁ ଚାହେଁ ଯେ ଡାଲି ଜାତୀୟ ଚାରା ବା ଯେଉଁଟାକୁ ଆମେ ଲେଗ୍ୟୁମିନସ୍ ଫଡର୍ ବୋଲି କହୁଥାଉ, ସେଇଟା ଅଧିକ ପ୍ରୋଟିନ୍ ଦେଇଥାଏ ଗାଈ ବା ମଇଁଷିକୁ ଏବଂ ଯେଉଁଟା ଆମର ଅଲଗା ଯେଉଁଟା କାର୍ବୋହାଇଡ୍ରେଟ୍ ଯେଉଁଥିରେ ବେଶୀ ରହୁଛି ବା ଶସ୍ୟ ଜାତୀୟ ଚାରା, ସେଇଟା ଶକ୍ତି ବା କାର୍ବୋହାଇଡ୍ରେଟ୍ ଦେଇଥାଏ ପଶୁମାନଙ୍କୁ। ତେଣୁ ଏ ଦୁଇଟା ମୁଖ୍ୟ ଶସ୍ୟ ଜାତୀୟ ଓ ଡାଲି ଜାତୀୟ ଘାସ ଉଭୟର ସମନ୍ୱୟ ଠିକ୍ ଭାବରେ ରକ୍ଷା କରି ଆମେ ଯଦି ପଶୁଙ୍କୁ ଦେବା ତେବେ ସେମାନଙ୍କର ଉତ୍ପାଦନ ବୃଦ୍ଧିରେ ଏହା ସହାୟକ

0: ପାରିବ।
1: ତ ଆଜି ତ ଫୋନ୍ କଲ୍ ନେଇ ଆସବାର ଆମର ଚାଷୀ ଭାଇ ଭଉଣୀ ମାନେ କେନ୍ତା ହେଲା ଯେ କଲ୍ ନେଇ କରବାର। ତ ଯେନ୍ ଚାଷୀ ଭାଇ ଭଉଣୀ ମାନେ ବି ଶୁଣୁଛନ୍ ଆମର କାର୍ଯ୍ୟକ୍ରମ, ଆମର ଫୋନ୍ ନମ୍ବର ଦୁଇଟାକେ ଫୋନ୍ କରନ୍। ଆର୍ ଥରେ ମୁଇଁ ମନେ ପକେଇ ଦଉଛେ ଆମର ଫୋନ୍ ନମ୍ବର ଦୁଇଟା। ଆମର ଫୋନ୍ ନମ୍ବର ଦୁଇଟା ହେଲା 0667029562 3, ଆର୍ ଗୋଟେ ନମ୍ବର ହେଲା 0667029562 8। ଆର୍ ଆମର କଥାବାର୍ତ୍ତାର ବିଷୟ ଅଛେ ଗାଈ ଓ ମହିଷୀମାନଙ୍କର ଉତ୍ପାଦନ ବୃଦ୍ଧି ନିମନ୍ତେ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ଆର୍ ଏ ବିଷୟରେ କଥାବାର୍ତ୍ତା ଆମର ସାଙ୍ଗେ ହେଉଛନ୍, ଆମର ଷ୍ଟୁଡ଼ିଓନେ ଉପସ୍ଥିତ ଅଛନ୍ ଡକ୍ଟର ପରାଗ ଆଚାର୍ଯ୍ୟ। ତ ଆଜ୍ଞା ତ ଷ୍ଟୁଡ଼ିଓନେ ଅଛନ୍ ଉପସ୍ଥିତ। ଆମର ଚାଷୀ ଭାଇ ଭଉଣୀମାନେ ଫୋନ୍ କରତେ ବେଲେ ଭଲ୍ ହେତା, ତାଙ୍କର ମନେନେ ଯାହା ଯାହା ପ୍ରଶ୍ନ ଥିତା ବେଲେ ଜାଣିପାରତେ। ତ ଆଜ୍ଞା ହେନ୍ତାହେଲେ ଆମେ ଆମର ଚାଷୀ ଭାଇ ଭଉଣୀ ମାନେ ଫୋନ୍ କରିବା ଆଗରୁ ଆମେ ଟିକେ କଥାବାର୍ତ୍ତା ଆର୍ ବଢ଼ଉଥୁଁ।
0: ଆଜ୍ଞା,
1: ତ ଆମର ଯେନ୍ ଗାଈ ଆଉ ମହିଷୀ ମାନେ ଅଛନ୍, ତ ତାଙ୍କର ଖାଦ୍ୟର ଅନୁପାତ କେନ୍ତା ରହିବା ଉଚିତ?
0: ହଁ, ଅନୁପାତ ଯେଉଁ ଆମେ ଖାଦ୍ୟର ଅନୁପାତ ଏବଂ ଖାଦ୍ୟ ଦେବାର ସମୟ, ଏ ଦୁଇଟା ଜିନିଷ ଉପରେ ଆମର ଚାଷୀ ଭାଇମାନେ ଯଥେଷ୍ଟ ଧ୍ୟାନ ଦେବା ଉଚିତ। ସାଧାରଣତଃ ଡ୍ରାଏ ମ୍ୟାଟର ବେସିସ୍, ଆମର ଯେଉଁଟା ଡ୍ରାଏ ମ୍ୟାଟର ବେସିସ୍ରେ ଆମେ ଗାଈମାନଙ୍କର ଖାଦ୍ୟକୁ ବିଭକ୍ତ କରିଥାଉ। ଗୋଟେ ହେଉଛି ରଫେଜ ବା ତନ୍ତୁଜାତୀୟ ଖାଦ୍ୟ, ଆଉ ଗୋଟେ ହେଉଛି କନ୍ସେନ୍ଟ୍ରେଟ୍ ବା ଆପଣଙ୍କର ଯେଉଁଟା ଦାନା ବୋଲି ଆମେ ଯେଉଁଟାକୁ କହିଥାଉ। ତନ୍ତୁଜାତୀୟ ଖାଦ୍ୟ ଆଉ ଦାନାର ଅନୁପାତଟା ସବୁବେଳେ 60-40 ଏଇ ଭାବରେ ରହିବା ଉଚିତ। ଏବଂ ସବୁବେଳେ ରେସନ୍ରେ ରଫେଜ ଯେଉଁଟା ତନ୍ତୁଜାତୀୟଟା ଟିକେ ଅଧିକ ପରିମାଣରେ ରହିବା ଉଚିତ କନ୍ସେନ୍ଟ୍ରେଟ୍ ବା ଦାନାଠୁ। କୌଣସି ପରିସ୍ଥିତିରେ ବି ଗୋଟେ ଗାଈକୁ 50%ରୁ ଅଧିକ ଦାନା ଦେବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଯଦି ଦାନା ଅଧିକ ହୋଇଯିବ ତାହେଲେ କ୍ଷୀରଟା ଟିକେ କ୍ଷୀରରେ ଫ୍ୟାଟ୍ କମିଯିବାର ସମ୍ଭାବନା ଅଛି, ଯେଉଁଟାକି କ୍ଷୀରକୁ ପାଣିଆ କରିଦେବ। ଆଉ ରୁମେନ୍ ଏସିଡୋସିସ୍, ଅଧିକ ପରିମାଣରେ ଯଦି ଦାନା ଦିଆଯିବ ତେବେ ରୁମେନ୍ ଏସିଡୋସିସ୍ ପରି ଗୋଟେ ରୋଗ ବି ହୋଇପାରେ। ତେଣୁ ଚାଷୀ ଭାଇମାନେ ଧ୍ୟାନ ଦେବା ଉଚିତ ଯେ ରଫେଜ ଆଉ କନ୍ସେନ୍ଟ୍ରେଟ୍, ଆଉ ରଫେଜ ଯେଉଁଟାକୁ ଆମେ ତନ୍ତୁଜାତୀୟ ଖାଦ୍ୟ ବୋଲି କହୁଛେ, ସେଇଟାକୁ ବି ଯେତେବେଳେ ଚାଷୀ ଭାଇମାନେ ଦେଉଛନ୍ତି ସେମାନେ ଧ୍ୟାନ ଦେବା ଉଚିତ ଯେ ସବୁଜ ଘାସ ଯଦି ଦୁଇ ଭାଗ ଦେଉଛନ୍ତି ତାହେଲେ ଶୁଖିଲା ଖାଦ୍ୟ ବା ନଡ଼ା ପାଳ ଏଇଟା ଗୋଟେ ଭାଗ ଦେବେ। ତେଣୁ ଯେଉଁ ଆମର ଯେଉଁଟା କହୁଛେ 60% ଯେଉଁଟା ଆମେ ଦେଉଛେ ତନ୍ତୁଜାତୀୟ, ସେଇ 60%କୁ ପୁଣି ଚାଷୀ ଭାଇମାନେ 2:1 ଅନୁପାତରେ ବିଭକ୍ତ କରିବେ, ତା ମାନେ 2% ସବୁଜ ଘାସ ଦେବେ ଏବଂ 1% ସେମାନେ ଦେବେ ଆମର ପାଡ଼ ବା ପାଳ ପାଳ ବା ଯେଉଁ ନଡ଼ା ଏଇ ଯେଉଁ ଜିନିଷଟା ସେମାନେ ଦେବେ। ମୁଁ ଯଦି କହିବି ଯେ ଆଉ ଟିକେ ମୁଁ କହିଦେଉଛି, ଗୋଟେ ସାଧାରଣତଃ ଗୋଟେ ଆଡଲ୍ଟ କ୍ୟାଟଲ୍ ବା ଯେଉଁ ବୟପ୍ରାପ୍ତ ଆମର ଯେଉଁ ଗାଈ ବା ମଇଁଷୀ, ଗୋଟେ ଦିନକୁ 1-1.5 kg ପର୍ଯ୍ୟନ୍ତ ଦାନା ଦେବା ଉଚିତ ତାର ଶରୀରର ମେଣ୍ଟେନାନ୍ସ ପାଇଁ। ଏବଂ ଯଦି ମଇଁଷୀ ହେଉଛି ତାହେଲେ 1.5-2 kg ପର୍ଯ୍ୟନ୍ତ ଦେବା ଦାନା ଉଚିତ। ଏବଂ ଯେତେବେଳେ ଗାଈ ବା ମଇଁଷୀ ଦୁଗ୍ଧ ଦେଉଛନ୍ତି ବା ମିଲ୍କିଂ ଫେଜ୍ରେ ଅଛନ୍ତି ସେତେବେଳେ 1 kg ବା 1.5 kg ତ ଦାନା ଆପଣ ସବୁବେଳେ ଦେଉଥିବେ ତାର ଶରୀରର ମେଣ୍ଟେନାନ୍ସ ପାଇଁ, ତା ଛଡ଼ା ପ୍ରତି 2 L କ୍ଷୀର ବା 2.5 L କ୍ଷୀର ପାଇଁ 1 kg ଦାନା ଦେବେ। ମନେକର ଗୋଟେ ଗାଈ ଦେଉଛି 10 L କ୍ଷୀର, ତାହେଲେ ଆମେ 1 kg ଦାନା ଦେବା ସେଇଠି, ଯେ 4-5 kg ଦାନା ଦେବା ଏବଂ ଆଗରୁ 1-1.5 kg ତାର ମେଣ୍ଟେନାନ୍ସ ପାଇଁ ଦେଉଥିଲେ, ତା ମାନେ 5-6 kg ଆମେ ଯଦି ଦାନା ଦେଉଛେ ତାହେଲେ ସେଇଟା ତାର ଉତ୍ପାଦନକୁ ସଠିକ୍ ରଖିବା ପାଇଁ ଯଥେଷ୍ଟ ହେବ। ଏବଂ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହୁଛି, ଯେତେବେଳେ ଗର୍ଭାବସ୍ଥାରେ ଯେତେବେଳେ ଗାଈ ଅଛି ଯେ ଛୁଆ ଜନ୍ମ କରିବାକୁ ଯାଉଛି ସେତେବେଳେ ମଧ୍ୟ ଆପଣ ମେଣ୍ଟେନାନ୍ସ ଯେଉଁ 1-1.5 kg ଦେଉଥିଲେ ଦାନା, ତା ଉପରେ ଆଉ 1-1.5 kg ଦାନା ଦେବା ଉଚିତ।
1: ତ ଆମର ଅଞ୍ଚଳର ଚାଷୀ ଭାଇ ଭଉଣୀମାନେ ତ ଆଜ୍ଞା ଧାନ ନଡ଼ା ଆର୍ ପୁଆଲ ବି ଖାଦ୍ୟ ହିସାବରେ ବ୍ୟବହାର କରିଥିସନ୍ ଏ ଗାଈ ମହିଷୀମାନଙ୍କର ଲାଗି। ତ ଆର୍ କିଛି ଯେନ୍ ଆମର ଅନ୍ୟାନ୍ୟ ଫସଲ ଅଛେ, ଅଲଗା ଫସଲ ବି ତ ଚାଷ କରୁଛନ୍, ତାର ଅବଶେଷକେ ମାନେ ଯେନ୍ଟା ରହିଲା ଯେନ୍ଟା ସେଥିରୁ ମାନେ ସେ ଫସଲରୁ ବାହାରୁଛେ, ତାକେ କେନ୍ତା କରି ପଶୁ ଖାଦ୍ୟ ହିସାବରେ ନେ ବ୍ୟବହାର କରିପାରିବେ?
0: ହଁ, ପ୍ରଥମ କଥା ହେଉଛି ଆମର ଯେଉଁ କଳାହାଣ୍ଡି ବା କଳାହାଣ୍ଡିରେ ପର୍ଟିକୁଲାରଲି ବହୁତ ଧାନ ଚାଷ କରାଯାଉଛି। ବହୁତ ଧାନ ଚାଷ ମାନେ ଆପଣଙ୍କର ସେଥିରୁ ନଡ଼ା ଅଧିକ ବାହାରିଥାଏ, ନଡ଼ା ବା ଯେଉଁଟାକୁ ଆମେ ପାଳ ବୋଲି କହୁଛେ। ତେଣୁ ଆଜିକାଲି ଏଇଟା ବଡ଼ ପ୍ରୋବ୍ଲେମ୍ ହେଲାଣି, ଓଡ଼ିଶାରେ ଏତେ ହୋଇନି କିନ୍ତୁ ପଞ୍ଜାବ ହରିୟାଣାରେ ଆପଣ ଦେଖିବେ ଯେ ଶୀତଦିନେ ପରାଲି ସେମାନେ ଯେଉଁ ଧାନକୁ ଅମଳ କରିସାରିଲା ପରେ କ୍ଷେତରେ ସେମାନେ ଜାଳି ଦିଅନ୍ତି ସେଇ ଯେଉଁ ଇଏଟାକୁ, ଯେଉଁଟାକି ବହୁତ ପରିମାଣରେ ବାୟୁକୁ ପ୍ରଦୂଷଣ କରିଥାଏ। ଏବଂ ଦିଲ୍ଲୀରେ ଯେଉଁ ଫଗ୍

0: ଆପଣଙ୍କର ଶୀତଦିନେ ତାର ମୁଖ୍ୟ କାରଣ ହେଉଛି ପଞ୍ଜାବ ଓ ହରିୟାଣାରୁ ଯେଉଁ ନଡ଼ା ଜାଳନ୍ତି ସେମାନେ କ୍ଷେତରେ, ସେଇ ଯେଉଁ ଧୂଆଁଟା ଆସେ ଦିଲ୍ଲୀ ପଟକୁ, ସେଇଟା ଦିଲ୍ଲୀରେ ବେଶୀ ପରିମାଣରେ ଫଗ୍ କୁହୁଡ଼ି ସୃଷ୍ଟି କରିଥାଏ ଏବଂ ବାୟୁ ପ୍ରଦୂଷଣ ବହୁତ ରୂପରେ ହେଉଛି। ତେଣୁ ଆଜିକାଲି ତାକୁ ଯଥେଷ୍ଟ ଧ୍ୟାନ ଦେବା ପାଇଁ କେମିତି ସେଇଟା କମାଯିବ ସେ କ୍ଷେତ୍ରରେ ସରକାର ବହୁତ ଚେଷ୍ଟା କରୁଛନ୍ତି, ଚାଷୀମାନଙ୍କୁ ଆୱେର୍ କରୁଛନ୍ତି। ତେଣୁ ଯେହେତୁ ଏଇଠି ବହୁତ ଧାନ ବା ଯେଉଁ ଧାନ ଚାଷ କରାଯାଉଛି, ଯେଉଁ ନଡ଼ା ବା ପାଳ ବାହାରୁଛି ତାକୁ ଆମେ ୟୁଜ୍ କରିପାରିବା ତାର ଯେଉଁ ଆମର ଗାଈ ବା ମଇଁଷିମାନଙ୍କ ପାଇଁ। କିନ୍ତୁ ଧ୍ୟାନ ଦେବାକୁ ପଡ଼ିବ ଯେ ଏଥିରେ ବିଶେଷ କିଛି ପୋଷକ ନଥାଏ, ଏଇଟା ଖାଲି ଶରୀରକୁ ପେଟକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରେ, କିନ୍ତୁ ବେଶୀ କିଛି ପୋଷକ ଏଥିରୁ ମିଳେ ନାହିଁ। ତେଣୁ ସେଇଟା ସବୁବେଳେ ଦେଲାବେଳେ ଆମେ ସବୁଜ ଚାରା ସହିତ ମିଶେଇକି ଦେବା, ଘାସ ଦୁଇ ଭାଗ ହେଲେ ଆକୁ ଏକ ଭାଗ ଏମିତି ଦେବା। ଆକୁ ବେଶୀ ଦେଲେ ପଶୁର ଏହା କ୍ଷୀର ବଢ଼େଇବାରେ କୌଣସି ପ୍ରକାର ସାହାଯ୍ୟ କରିବ ନାହିଁ, ଏହା କେବଳ ପେଟ ପୂରିବାରେ ସାହାଯ୍ୟ କରିବ। ତେଣୁ ତାକୁ ଆମେ ବ୍ୟବହାର କରିପାରିବା ଆଉ ଯେଉଁଟା ଆପଣଙ୍କର ସବୁଜ ଚାରା ସହିତ ମିଶେଇକି ଦେବା ପାଇଁ, କିମ୍ବା ପଶୁମାନଙ୍କୁ ଶୀତଦିନେ ପଶୁମାନଙ୍କୁ ଶୋଇବା ପାଇଁ ଏଇଟାକୁ ଆମେ ବ୍ୟବହାର କରିପାରିବା।
1: ଆମର ଗୋଟେ ଫୋନ୍ କଲ୍ ଆସିଛି ବୋଧେ, ଆଜ୍ଞା
0: ଆଜ୍ଞା
1: କଥାବାର୍ତ୍ତା ହେମା। ହ୍ୟାଲୋ,
2: ନମସ୍କାର ମ୍ୟାଡମ।
1: ହଁ ନମସ୍କାର ଆଜ୍ଞା, ଗାଈ ଓ ମହିଷି ମାନଙ୍କର ଉତ୍ପାଦନ ବୃଦ୍ଧି ନିମନ୍ତେ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା, ତ ଆପଣଙ୍କ ମନେ ଯେନ୍ ପ୍ରଶ୍ନ ଅଛେ ବେଲେ ଅଛନ୍ ଆମର ବୈଜ୍ଞାନିକ ଆଜ୍ଞା ଏନେ ଷ୍ଟୁଡିଓରେ, ଆପଣ ପଚାରି ପାରିବେ।
0: ହ୍ୟାଲୋ
1: ହ୍ୟାଲୋ, ଆମର ଫୋନ୍ ବୋଧେ କଟିଯାଇଛି, ଫୋନ୍ କଲ୍ ଆଉ ଗୋଟେ ଆସିଛି କଲ୍। ହ୍ୟାଲୋ
3: ହ୍ୟାଲୋ,
1: ହଁ ହ୍ୟାଲୋ, ହଁ ଆଜ୍ଞା ନମସ୍କାର, କିଏ କହୁଥିଲେ ଆଜ୍ଞା, କେନ କହୁଥିଲେ?
3: କଳାହାଣ୍ଡି ଜିଲ୍ଲା ଜବର୍ଣ୍ଣା ବ୍ଲକ ଖଲିଆବଟ ପଞ୍ଚାୟତ।
1: ହଁ ଆଜ୍ଞା, ଆପଣଙ୍କ ନାଁ କାଣ? ହ୍ୟାଲୋ,
3: ରାଜେନ୍ଦ୍ର ମାଝି।
1: ହଁ ହଁ ଆଜ୍ଞା, ଆପଣଙ୍କର କାଣ ପ୍ରଶ୍ନ ଅଛେ ଟିକେ?
3: ପ୍ରଶ୍ନ ଅଛେ, ମଇଁଷି ଚାଷ କରିଛି।
1: ହଁ ହଁ ହଁ,
0: କଳାହାଣ୍ଡି ମଇଁଷି। କଳାହାଣ୍ଡି ମଇଁଷି ହେଉଛି ଅଞ୍ଚଳର ଗର୍ବ, କାରଣ ସେଇଟା ଗୋଟେ ବିଶେଷ ପ୍ରଜାତି ଭାବରେ ଭାରତରେ ପରିଚିତ କଳାହାଣ୍ଡି ମଇଁଷି। କଳାହାଣ୍ଡି ମଇଁଷି ପାଇଁ ଏଇଠି ମୁଁ ଯେତେ ଯାଇଛି ଚାଷୀମାନଙ୍କ ପାଖକୁ, ପ୍ରାୟ ସମସ୍ତେ କ'ଣ କରନ୍ତି ସେଇଟାକୁ, ଆପଣ କେବଳ ତା ପାଇଁ କୌଣସି ଖର୍ଚ୍ଚ କରନ୍ତିନି ବି କି ଖାଦ୍ୟ ଦିଅନ୍ତି ନାହିଁ, ଆପଣମାନେ ତାକୁ ଛାଡ଼ି ଦିଅନ୍ତି ସକାଳ 7-8 ଛାଡ଼ି ଦିଅନ୍ତି ଚରିବା ପାଇଁ, ସେ ବୁଲିକି ପୁଣି ସନ୍ଧ୍ୟାବେଳେ ଆସେ। ଆପଣମାନେ କୌଣସି ତାକୁ ଚାରା ଯୋଉ ଘାସ ଦିଅନ୍ତି ନାହିଁ କି ଦାନା ଦିଅନ୍ତି ନାହିଁ, ରାତିରେ ଟିକେ ନଡ଼ା ଦିଅନ୍ତି। ଦେଖନ୍ତୁ, ଖାଲି ନଡ଼ା ଦେଲେ କ'ଣ ହବ ନା, ନଡ଼ାଟା କିଛି ଉତ୍ପାଦନ ପାଇଁ ସାହାଯ୍ୟ କରେ ନାହିଁ, ନଡ଼ା ଦ୍ୱାରା ଖାଲି ପେଟ ପୁରିଯିବ, ବୁଝିଲେ ନା। ତେଣୁ ଆପଣ ତାକୁ ଯଦି, ଆପଣ କେତେ କ୍ଷୀର ଦଉଥିବ, 2-3 କ୍ଷୀର ଦଉଥିବ ବୋଧେ?
3: 4
0: କ୍ଷୀର ଦଉଛି, ତାହେଲେ ଭଲ ଦଉଛି। କିନ୍ତୁ ଆପଣ ତାକୁ ଯଦି ଆଉ ଟିକେ ଭଲ ଖାଦ୍ୟ ଦେଇପାରିବେ, ପର୍ଟିକୁଲାରଲି ଯଦି କ୍ଷୀର ଦେବା ସମୟରେ ଆପଣ ଟିକେ ତାକୁ ଦାନା ଦିଅନ୍ତୁ, ଦାନା ଟିକେ ଦେବେ, ଯଦି ତାର ଦାନା ଯୋଉ ଆପଣଙ୍କର 1-2 ଦିଅନ୍ତୁ, ଆଟଲିଷ୍ଟ 1 ଦାନା ଦିଅନ୍ତୁ। ଶୁଣନ୍ତୁ, ଆପଣ ଏଇ କଳାହାଣ୍ଡିର ଚାରବାହାଲରୁ କହୁଛନ୍ତି ନା କୋଉଠୁ କହୁଛନ୍ତି? ଜୟପାଟନା। ଆଉ ଗୋଟେ ଜିନିଷ ହଉଛି, ଆପଣଙ୍କର ଏଇଠି କଳାହାଣ୍ଡିରେ ପର୍ଟିକୁଲାରଲି ମାଟିରେ ଖଣିଜ ଲବଣଟା ବହୁତ, ଯୋଉ ମିନେରାଲଟା ବହୁତ କମ୍ ଥାଏ, ଆଉ ମଇଁଷିମାନଙ୍କର କ୍ଷୀରରେ ବହୁତ ମିନେରାଲ ପଳେଇଯାଏ, ତେଣୁ ତାକୁ ମିନେରାଲ ମିକ୍ସଚର ଯୋଉଟା ମିଳୁଛି ସେଇଟା ଦେବା ନିହାତି ଜରୁରୀ, ଦିନକୁ 100-200 ଗ୍ରାମ। ଆପଣ ଯଦି ମୋ ସହିତ କଣ୍ଟାକ୍ଟ କରିକି ମୋ ପାଖକୁ ଆସିପାରିବେ, ମୁଁ OUT ଭବାନୀପାଟଣାରେ ରହୁଛି, ଆମେ ମାଗଣା ଦଉଛୁ ମିନେରାଲ ମିକ୍ସଚର ମଇଁଷିମାନଙ୍କୁ ପର୍ଟିକୁଲାରଲି, ତ ଆପଣ ଆସିକି ମୋଠୁ ନେଇପାରିବେ।
3: ହଁ ସାର୍।

0: ଆପଣ ମୋ ମୋ ଫୋନ୍ ନମ୍ବର ନେଇପାରିବେ, ଡାଇରେକ୍ଟ OUT କି ଆସିକି ମୋ ସହିତ ଯୋଗାଯୋଗ କରିକି ଆପଣ ଏଠୁ ମାଗଣାରେ ନେଇପାରିବେ ମିନେରାଲ ମିକ୍ସଚର, ଯୋଉଟାକି ଆପଣ ଦେଲେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇବ। ଆଉ ତା ଛଡ଼ା ଆପଣ ଟିକେ ଘାସ ଚାଷ କରନ୍ତୁ, ସବୁଦିନିଆ ଘାସ ଯୋଉଟା ଆମର ହାଇବ୍ରିଡ୍ ନାପିୟର, ତା ପାଇଁ ସରକାରଙ୍କ ପ୍ରୋତ୍ସାହନ ଦେଉଛନ୍ତି। ଯଦି ଆପଣ ଗୋଟେ ଏକରକୁ 35,000 ଟଙ୍କା ଆପଣଙ୍କୁ ମିଳିବ 3 ବର୍ଷରେ, ଆପଣ ଯଦି ଯେତେ ଅଧିକ ଏକର କରିବେ ଆପଣଙ୍କୁ ସେଇ ଅନୁସାରେ 35,000 ମିଳି ଚାଲିବ। ତାପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓଡ଼ିଶା ସରକାରଙ୍କର ଚାଲିଛି, ଯୋଉଥିରେ କି ଆପଣଙ୍କୁ ସେମାନେ ଚାଷ ଯୋଉ ଘାସ ମଞ୍ଜି ମାଗଣାରେ ଦେଉଛନ୍ତି, ଆପଣ ଲଗାନ୍ତୁ। ତେଣୁ ଏତିକି ଯଦି ଆଜୋଲା ଚାଷ କରନ୍ତୁ, ଆଜୋଲା ଚାଷରେ ବହୁତ ଆଜୋଲାରେ ବହୁତ ପ୍ରୋଟିନ୍ ଥାଏ, 25-30% ପ୍ରୋଟିନ୍। ଗୋଟେ ଦିନକୁ ଯଦି ଆପଣ କେଜିଏ 1.5 କେଜି ଆଜୋଲା ଦେବେ, ସେଇଟା ଆପଣଙ୍କର ଗାଈକୁ ବା ମଇଁଷିକୁ ବହୁତ ଲାଭଦାୟକ ହେବ। ତେଣୁ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବନି, କିନ୍ତୁ କ୍ଷୀର ବଢ଼ିପାରିବ ଆଉ 2 ଲିଟର ପାଖାପାଖି। ଏତିକି କରନ୍ତୁ, ଆପଣ ଆସିକି କେବେ ମୋ ସହିତ ଯୋଗାଯୋଗ କରନ୍ତୁ ସିଧାସଳଖ, ଆଉ କିଛି ମୁଁ କହିଦେବି ଯୋଉଟା ଆପଣଙ୍କୁ ସାହାଯ୍ୟ କରିବ।
1: ହଁ, ମୁଁ ଯାଇକି ଯୋଗାଯୋଗ କରିବି ସାର।
0: ଆଜ୍ଞା
1: ସାର, ଆଉ ମୋ ଛେଳିମାନେ ବି ଅଛି ବହୁତ।
0: ଛେଳି?
1: ହଁ
0: ହଁ, ଠିକ୍ ଅଛି ଠିକ୍ ଅଛି। ଆମର ଆଜିର ବିଷୟବସ୍ତୁ ତ ମଇଁଷି ଉପରେ, ଆପଣ ମୋ ପାଖକୁ ଆସନ୍ତୁ, ଏଇଠି ଆସନ୍ତୁ, ଆମେ କଥା ହେବା ସିଧାସଳଖ, ଛେଳି କିମ୍ବା ମଇଁଷି ଯାହା ବି ଅଛି ଆପଣଙ୍କର ଆମେ କଥା ହେଇଯିବା।
1: ହଁ ସାର।
0: ଆଜ୍ଞା
1: ସାର, ନମସ୍କାର।
0: ନମସ୍କାର।
2: ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ମନେନେ ଯାହା ପ୍ରଶ୍ନ ଥିଲା ଆପଣ ନିଶ୍ଚେ ତାର ଉତ୍ତର ପାଇପାରିଥିବେ। ତ ଆମେ ଆପଣମାନଙ୍କର କଲ୍ର ଅପେକ୍ଷାରେ ଫିର୍ ରହିଲୁ। ଆଉ ଗୋଟେ କଲ୍ ଆସିଛି। ହ୍ୟାଲୋ
3: ହ୍ୟାଲୋ
2: ହଁ ହ୍ୟାଲୋ, କିଏ କହୁଛନ୍ ଭାଇ?
3: ଗୁଲାପି ନାନୀ, ଜୁହାର।
2: ଜୁହାର ଜୁହାର, କେନ୍ତା ଅଛ?
3: ଭଲ ଅଛେ ଆଚାର୍ଯ୍ୟ ଆଜ୍ଞା, କେବି ଜୁହାର।
0: ଜୁହାର ଜୁହାର
3: ଆଜ୍ଞା, ମୋର ପରିଚୟ ଦଉଛେ।
2: ହଁ,
3: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୋଡିଂ ଗାଁ ପାକେଲପଡ଼ା, ରେଡିଓ ସାଥି କ୍ଷମା ସାଗର ସାହୁ।
2: ଆଚ୍ଛା ହଁ, କ୍ଷମା ସାଗର ଭାଇ। ଆଚ୍ଛା ହଁ
3: ହଁ, ଆଜି ମୋର ପ୍ରସନ୍ନ ଅଛେ। ବହୁତ ବେଳେ ତ ଫୋନ ଟ୍ରାଏ କରୁଛୁ ଆଜ୍ଞା, ଫୋନ କଲ୍ ତ ଖରାପ ହୋଇଯାଉଛେ, ଫୋନକେ ସଜାଡ଼ବାର ଲାଗି ଯେନ୍ ବ୍ୟକ୍ତି ଅଛନ୍ତି ସେମାନେ ଭୁଲ କରି ଆମେ ଫୋନ ଲଗଉଛୁ ବି ନେଇ ଲାଗୁଛେ ଆଜ୍ଞା।
2: ବୋଧେ ବେଲେ କାଣ ଡିଷ୍ଟର୍ବ ଥିବା, କିନ୍ତୁ କଲ୍ ମାନେ ଆସୁଛେ।
3: କିଛି
2: ଅସୁବିଧା ଥିବା ଭାଇ କ୍ଷମା କରିବେ।
3: ମୋର ପ୍ରଶ୍ନଟା ହେଲା କି ଗାଈ ମାନଙ୍କର ଯେନ୍ ସନ୍ତୁଳିତ ଖାଦ୍ୟ ଯେନ୍ତା କହୁଛୁ, ଆମେ କେନ୍ କେନ୍ଟାକେ ସନ୍ତୁଳିତ ଖାଦ୍ୟ କହିମା ଆଜ୍ଞା?
0: ସନ୍ତୁଳିତ ଖାଦ୍ୟ ମୁଁ କହିଦେଇଛି, ଯୋଉ ଖାଦ୍ୟ ଆମ ଗାଈକୁ ସଠିକ୍ ପରିମାଣରେ କାର୍ବୋହାଇଡ୍ରେଟ୍ ବା ଶକ୍ତି, ପ୍ରୋଟିନ୍, ଖଣିଜ ଲବଣ ଆବଶ୍ୟକ ଅନୁପାତରେ ମିଳୁଥିବ, ତାକୁ ଆମେ ସନ୍ତୁଳିତ ଖାଦ୍ୟ ବୋଲି କହିବା। ଯେମିତି ଆମେ ମଣିଷକୁ ଆମେ କହୁଛେ ସନ୍ତୁଳିତ ଖାଦ୍ୟ, ଆମେ କ'ଣ କହୁଛେ? ଆମେ ସନ୍ତୁଳିତ ଖାଦ୍ୟ ଆମେ ବା ପିଲାମାନଙ୍କୁ ଆମେ ଖୁଆଇବା ଉଚିତ, ଯେଉଁଥିରେ ଆପଣଙ୍କର ଶର୍କରା ରହୁଥିବ, ଯେଉଁଥିରେ ଆପଣଙ୍କର ପ୍ରୋଟିନ୍ ରହୁଥିବ, ଯେଉଁଥିରେ ଆପଣଙ୍କର ଭିଟାମିନ୍ ରହୁଥିବ, ଖଣିଜ ଲବଣ ରହୁଥିବ ଏବଂ ଜଳ, ଏ ଯଦି ସବୁ ଜିନିଷ ଉପାଦାନ ଗୁଡ଼ା ସଠିକ୍ ଅନୁପାତରେ ରହିବ, ତାକୁ ଆମେ ସନ୍ତୁଳିତ ଖାଦ୍ୟ ବୋଲି କହିବା। ଯେମିତି ମଣିଷକୁ ସନ୍ତୁଳିତ ଖାଦ୍ୟ ଦରକାର, ଗାଈ ବା ମଇଁଷିକୁ ସେମିତି ସନ୍ତୁଳିତ ଖାଦ୍ୟ ଦରକାର।
3: ମାନେ ଆମର ଇଆଡ଼େ ଯେନ୍ତା ଆମେ ଚରେଇ କରି ଆଣୁଛୁ ଆଉ ପିଆଲ ପୁଲି ଦଉଛୁ, ଘାସ ଏକା ଚରଉଛୁ ଆଜ୍ଞା, ତା ଛଡା ଅନ୍ୟ ଖାଦ୍ୟଟା ନେଇ ଦେଇପାରବା,
0: ଏଇଟା ସନ୍ତୁଳିତ ଖାଦ୍ୟ ହବ ନାହିଁ। କାରଣ ଆମେ ଚରେଇଲେ ଗାଈକୁ ବା ମଇଁଷିକୁ କଣ ମିଳୁଛି, ସେ କୋଉ ଘାସ ଖାଉଛନ୍ତି, ସେମାନେ ପ୍ରୋଟିନ୍ ଯୁକ୍ତ ଘାସ ଖାଉଛନ୍ତି? ସାଧାରଣତଃ ଯୋଉ ବଣବୁଦାରେ ଯୋଉ ଘାସ ହୋଇଥାଏ ସେଥିରେ ପ୍ରୋଟିନ୍ ଯଥେଷ୍ଟ ପରିମାଣରେ ନଥାଏ, ତେଣୁ ଗାଈକୁ ସେଥିରୁ ଆବଶ୍ୟକ ପ୍ରୋଟିନ୍ ମିଳିପାରେ ନାହିଁ। ଏବଂ ଘରେ ଆଣିକି ରଖିଲା ବେଳେ ଆମେ ଦଉଛେ କ'ଣ ଦଉଛେ ନା, କେବଳ ପାଳ ବା ନଡ଼ା, ଏଥିରେ କ'ଣ ମିଳେ? କିଛି ମିଳେ ନାହିଁ, ଏଥିରେ କେବଳ ପେଟ ପୁରେ, ଏଥିରେ କୌଣସି ପୋଷକ ତତ୍ତ୍ୱ ନଥାଏ। ଦାନା ଆମେ ଦଉନାହିଁ, ଆମେ ଦାନା ଆଦୌ ଦଉନାହିଁ, ତା ମାନେ ଆମେ କିଛି ଟଙ୍କାଟେ ବି ଖର୍ଚ୍ଚ କରୁନାହିଁ। ଏବଂ ତାକୁ ହଁ କୁହନ୍ତୁ,
3: ଦାନା କିଣି ଆଣବାର ଲାଗି ନିଜେ କିଣି ଆଣବାକେ ପଡୁଛେ ନା ଏଇଟା ଆମର ସରକାର ଠାରୁ ବି କିଛି ସୁବିଧା ମିଳୁଛେ ଆଜ୍ଞା?
0: ସରକାରଙ୍କ ତରଫରୁ ସେମିତି ବର୍ତ୍ତମାନ କିଛି ସୁବିଧା ଦାନା ପାଇଁ ତ ନାହିଁ, ବଟ୍ ଘାସ ଚାଷ ପାଇଁ ଅଛି। ଆଉ ଯଦି ଆପଣ ଆପଣ ଓମ୍ଫେଡ଼ରେ କ୍ଷୀର ଦେଉଥିବେ, ତାହେଲେ ସେମାନଙ୍କର ଗୋଟେ ସ୍କିମ୍ ଅଛି ଯେଉଁଥିରେ କି ଆପଣଙ୍କୁ ଦାନା ମିଳୁଛି ଗର୍ଭବତୀ ଗାଈ କିମ୍ବା ମଇଁଷି ଏବଂ ବାଛୁରୀଙ୍କ ପାଇଁ। ଘାସ ଚାଷ ନିଜେ କଲେ ସରକାରଙ୍କ ପ୍ରୋତ୍ସାହନ ରହୁଛି, ଆପଣ ଯଦି ସବୁଦିନିଆ ଘାସ ଚାଷ କରିବେ, ଯୋଉଟା ହାଇବ୍ରିଡ୍ ନାପିୟର ହେଲା କି ଜୱାର ହେଲା, ସେଥିରେ କଣ ହଉଛି

0: ସରକାର ଦେଉଛନ୍ତି ଆପଣଙ୍କୁ 35,000 ଗୋଟେ ଏକର ପ୍ରତି, 35,000 ଗୋଟେ ଏକର, ଆପଣ ଯଦି ଏକର ବଢ଼େଇବେ ତାହେଲେ 35,000 ତିନି ବର୍ଷରେ ଆପଣଙ୍କୁ ମିଳିବ ଏବଂ ଆପଣ ବର୍ଷ ତମାମ ଘାସ ଚାଷ କରିପାରିବେ।
1: ଆଜ୍ଞା, ତାପରେ ଆମେ ଯେନ୍ତା ଗାଈ ଗୋରୁ ରଖୁଛୁ ଆଜ୍ଞା, ଗୁହାଳଟା କେନ୍ ପ୍ରକାର ହେବା କଥା ଆଜ୍ଞା?
0: ଗୁହାଳଟାକୁ ଦେଖନ୍ତୁ, ଗୁହାଳ ପ୍ରଥମ କଥା, ଗୁହାଳ ତ ଆପଣ ଯୋଉ ଘର ପାଖରେ ନା ଟିକେ ଦୂରରେ ଅଛି, ସେଇଟା ବଡ ଜିନିଷ।
1: ତାପରେ ଟିକେ ଦୂରିଆରେ ରଖାଯାଇଛି,
0: ମଶା ମାଛି ହେବେ, ତେଣୁ ଗୁହାଳର ଚଟାଣଟାକୁ ସବୁବେଳେ ସିମେଣ୍ଟ ଫ୍ଲୋରିଂ କରିବେ, ମାଟି ରଖିବେ ନାହିଁ, ମାଟି ସିମେଣ୍ଟ ଫ୍ଲୋରିଂ କରିବେ, ବା ସିମେଣ୍ଟ ଫ୍ଲୋରିଂ ବେଳେବେଳେ ପୁରା ଯଦି ପଲସ୍ତରା କରିଦେବେ ସେଥିରେ ଗାଈ ପଡ଼ିଯିବାର ସମ୍ଭାବନା ରହୁଛି, ଟିକେ ଖଦ ଖଦଡ଼ିଆ କରିବେ, ବୁଝିଲେ? ଆଉ ସବୁଠୁ ଭଲ ଯୋଉ ଇଟା, ଇଟାରେ ଯଦି ଆପଣ କରିପାରିବେ, ଯୋଉ ଇଟାର ସାଇଡ୍ ସାଇଡ୍ ଗୁଡ଼ା ଉପରକୁ ରହିଥିବ ସେଇଥିରେ ଯଦି ଆପଣ ଚଟାଣଟା କରୁଛନ୍ତି ତାହେଲେ ବହୁତ ଭଲ, ସେଥିରେ ଗାଈର ଖୁରା ଭଲ ରୁହେ, କିନ୍ତୁ ତାର ଗୋଟେ ଡିମେରିଟ୍ ହେଉଛି ସେଥିରେ ଗୋବର ଫୋବର ରହିବାର ଅସୁବିଧା ଅଛି। ଯଦି ସିମେଣ୍ଟ ଚଟାଣ କରୁଛନ୍ତି ସେଇଟା ପରିଷ୍କାର ପରିଚ୍ଛନ୍ନ ହେଇଯିବ, କିନ୍ତୁ ଗାଈର ଗୋଡ଼ ଖସିବ ଏବଂ ଖୁରା ପ୍ରୋବ୍ଲେମ ଧୀରେ ଧୀରେ ହେବାର ଚାନ୍ସ ଅଛି। ଆଉ ଗୋଟେ ହେଉଛି ଆପଣ ସବୁବେଳେ ଯୋଉ ଗାଈ ଯୋଉ ରଖୁଛନ୍ତି ମଇଁଷି ଯୋଉଠି, କାନ୍ଥକୁ ପୁରା ଫୁଲ୍ ଛାତ ଯାଏଁ ଲଗେଇ ଦେବେନି, ଅଧା କାନ୍ଥ ରହି ମାନେ ଆମର ରହିବ ସିମେଣ୍ଟ, ଆଉ ଅଧା ଯୋଉ ଛାତରୁ ଅଧା ଯାଏଁ ଆପଣ ତାକୁ ବାୟୁ ଚଳାଚଳ ପାଇଁ ଯଦି ଖୋଲା ଛାଡ଼ିବେ, ଖୋଲା ମାନେ ଗ୍ରିଲ୍ ଫ୍ରିଲ୍ ଲଗେଇ ଗ୍ରିଲ୍ ଟାଇପ୍ର ଜିନିଷ ଲଗେଇବେ ତାହେଲେ ସେଇଟା ଭଲ ହୋଇଥାଏ। ବାୟୁ ଚଳାଚଳ ଭଲ ହବ ସେଥିରେ, ତାପରେ ଉତ୍ତାପ ଟିକେ କମିଯିବ ଖରାଦିନେ, ବହୁତ ସହଜ ମାନେ ହେଇଥାଏ, ସାହାଯ୍ୟ କରିଥାଏ।
1: ଠିକ ଅଛି ଆଜ୍ଞା, ଯାହା କିଛି ଆପଣ କହିଲେ ବୁଝିପାରିନି ମୁଁ, ଯଦି ଆଉ କିଏ ଶ୍ରୋତା ଅଛେ ତ ଲାଷ୍ଟରେ ବୋଲେ ଟିକେ ଲଗାବେ, ମୁଁ ରହୁଛି।
0: ଆଜ୍ଞା ନମସ୍କାର।
2: ହଁ, ବହୁତ ବହୁତ ଧନ୍ୟବାଦ କ୍ଷମା ସାଗର ଭାଇ, ଆପଣ କଲ୍ କଲେ। ତ ଆଜି ସମୟ ବି ତ ହେଇଯାଉଛେ ନା, ତ ଆମର କାର୍ଯ୍ୟକ୍ରମକେ ଇନେ ରଖବାକେ ପଡ଼ବା, ତ ଯିବା ଆଗ୍ନୁନ୍। ଆଉ ତଥାପି ବି ଆମେ ଟିକେ ଜଗି ଦେଖମା କାର ପ୍ରଶ୍ନ କିଛି ଆସୁଛେ କି। ହଁ, ଗୋଟେ କଲ୍ ଆସିଛେ। ହ୍ୟାଲୋ, ହଁ ହ୍ୟାଲୋ ଭାଇ,
3: ନମସ୍କାର,
2: କିଏ କହୁଛନ୍, କେନ୍ନୁ କହୁଛନ୍?
3: କଳାହାଣ୍ଡି ଜିଲ୍ଲା ସାଲେଓଟା ଜିବି ମାଟିଆରୁ କହୁଛି।
2: ହଁ, ଆପଣଙ୍କର ନାଁ କାଣା ଭାଇ?
3: ଚକ୍ରଧର ସାହୁ।
2: ହଁ ହଁ ହଁ, ଆଉ ଭଲ ଅଛନ୍ ଭାଇ?
3: ଭଲ ଅଛେ ମ୍ୟାଡମ୍।
2: ହଁ,
3: ଗୋଟେ 100% ଭିଜୁଆଲ ଇମ୍ପେଡ ମ୍ୟାଡମ୍।
2: ଓହୋ, ତ ଆପଣଙ୍କର ଆଜି
3: ତିନିଟା ରଖିଛି।
2: ହଁ,
3: ସିନ୍ଧି ଜର୍ସି ଦୁଇଟା ଆଉ ଗୋଟେ ଦେଶୀ ମଲିଆ ଗାଈ ଗୋଟେ ରଖିଛି।
2: ହଁ, ଗଭର୍ଣ୍ଣମେଣ୍ଟର
3: କିଛି ସହାୟତା ନେଇ ମିଲବା, ଗାଈ ଗୁହାଲ ନେଇକି କିଛି ନେଇ କିଛି ନେଇ କିଛି ନେଇ। ଆମର ଇନେ LI ମନକର ବି ତାର ମାନେ ସେ ଡକ୍ଟର ମନ ବି ନେଇ ନା, କେନ୍ ଡକ୍ଟର ରହୁଛେ ବି ଆମେ ନେଇ ଜାଣ। ଆମର ମାଦି ଗୁଡା ହଉଛି ଆମର ଡକ୍ଟର ଯେନ୍ଟା ରହିଛନ୍ ମାଦି ଗୁଡା, ଆପଣଙ୍କର ତରଫରୁ ଗୋଟେ ସୁବିଧା କଲେ ଭଲ ହେତା।
2: ହଁ ହଁ, ଆପଣଙ୍କର ପାଖେ କିଛି ତାଙ୍କେ ବୁଝେଇ ଦିଅନ୍, କାଣା ପଚାରୁଛନ୍ ସେ?
0: କଣ କଣ କଣ ଆଜ୍ଞା, ପ୍ରଶ୍ନଟା ମୁଁ ଜାଣିପାରିଲି ନା, ଆପଣ କଣ କହିବାକୁ ଚାହୁଁଛନ୍ତି, ପଚାରିବାକୁ ଚାହୁଁଛନ୍ତି?
3: ଆଜ୍ଞା, ଆମର ଇନେ ଦେଖନ୍ ଡକ୍ଟର ଏଖା ନେଇ ଅଫିସରେ ଆମେ ବହୁତ ହଇରାଣ ହଉଛୁ। ଆମର ଗାଈ ମନେ ଏବେ ନିକେ ଯେନ୍ଟା ଅଛନ୍ ବେଲେ ସେମାନଙ୍କ ଇଞ୍ଜେକ୍ସନ ଠିକ ଗରମ ଆସିଲେ ଇଞ୍ଜେକ୍ସନ ଦେବାର କଥା, ସେ ଇଞ୍ଜେକ୍ସନ ମନେ ବି ଦେଇ ନେଇ ପାରବାର, ସେ ଗାଈ ମନେ ବେକାର ବେକାର ରହିଛନ୍।
0: ହଁ, ନାଇଁ ଏଇଟା ତ ବଡ ଦୁଃଖର କଥା ଯେ ଯଦି ଦେଖନ୍ତୁ କିଏ ଯଦି LI ଥିବ କି ଆପଣଙ୍କ ପାଖରେ ଯଦି ନିକଟସ୍ଥ ଭେଟନାରୀ ଡିସ୍ପେନ୍ସରୀ ବା ଭେଟନାରୀ ହସ୍ପିଟାଲ ଯଦି ଅଛି, ଆପଣ ସେଠି ଜଣେ ବିଭିଓ ଅଛନ୍ତି।
3: ହସ୍ପିଟାଲରେ କିଏ ନଛନ୍ତି ଆଜ୍ଞା, ଆମେ ନେଇ ଜାଣିପାରବା?
0: ଭବାନୀପାଟଣା, ଭବାନୀପାଟଣାର ଆପଣଙ୍କର
3: ଆମର ମାଦିଗୁଡ଼ା ଆଜ୍ଞା, ଆମର ଯେନ୍ଟା ପଶୁ ଡାକ୍ତରଖାନା ଅଛି ମାଦିଗୁଡ଼ା।
0: ନାଇଁ, ମାଝିଗୁଡ଼ାରେ ପଶୁ ଡାକ୍ତରଖାନା ନଥିବ, ସେଇଟା ପଶୁ

0: ସହାୟକ କେନ୍ଦ୍ର
1: ଥିବ ଆଜ୍ଞା, ପଶୁ ଡାକ୍ତରଖାନା ଅଛି ସାର୍।
2: ହଁ ଭାଇ, ଆପଣଙ୍କର ଯାହା ଯଦି ଅସୁବିଧା
0: ସେଇଟା ଆପଣ ନା ଜିଲ୍ଲା ମୁଖ୍ୟ ଚିକିତ୍ସା ଯୋଉ ପଶୁ ଚିକିତ୍ସା ଅଧିକାରୀ ସେ ତାଙ୍କ ପାଖେ ଆସିକି ଯଦି କଥାବାର୍ତ୍ତା କରିବେ, କିଛି ଗାଁର କିଛି ଲୋକ ଆସିକି କଥା ଆପଣଙ୍କର
1: ଯୋଉ ସାର୍ ମୁଁ ଗୋଟେ 100% ଭିଜୁଆଲ ଇମ୍ପେଡ୍ ସାର୍, ମୁଁ ରଖିଛେ 2-3 ଅନଲାଇନ୍ କନି ଗାଏ ଗୁହାଲ ବି ନେଇ ପାଇ କିଛି ବି ନେଇ ପାଇ।
2: ଆଜି ଟିକେ ସମୟ ଆମକେ ଇସାରା କଲା ନା, ଆଜି କାର୍ଯ୍ୟକ୍ରମ କେ ଇନେ ରଖବା କେ
0: ଠିକ ଅଛି। ଠିକ
1: ଆପଣ ମନକେ ସବ ନମସ୍କାର।
2: ହଁ ଆପଣ ଆପଣ ଆମକେ କଲ କଲେ ବହୁତ ବହୁତ ଧନ୍ୟବାଦ। ଯା ହଉ ଡକ୍ଟର ଆଚାର୍ଯ୍ୟ, ଆଜି ଆପଣ ଆମର କାର୍ଯ୍ୟକ୍ରମ କେ ଆସିଲେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କଣ୍ଠଦାନ କରିଛନ୍ତି ଜୁବିନ ନଟିଆଲ, ଗୀତ ରଚନା ରାନା ସୋତାଲ, ଗୀତଟି ହେଲା ଐସେ କୈସେ, ସଙ୍ଗୀତ ନିର୍ଦ୍ଦେଶନା ବରହନଜିତ ସିଂ।

0: ପ୍ରଚାରକଲୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ ଶିଳ୍ପୀମାନେ ଥିଲେ ରାଜ ବର୍ମନ ଜୁବିନ ନୋଟିଆଲ ଓ ଷ୍ଟେଭିନ ବ୍ୟାନ୍ସ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ କାର୍ଯ୍ୟକ୍ରମ ପୂର୍ବରୁ ଏହି ଛୋଟ ବିଜ୍ଞାପନ ବିରତି
1: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
2: ଯୋଜନା ଉନ୍ ନୌଜବାନୋ କେ ଲିଏ ହେ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢାପା ବି ଗୌରବ କେ ସାଥ ବିତା ସକୋ
1: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ରୁ ଅଧିକ ଲାଭାର୍ଥୀ ଯୋଡି ହେଇ ସାରିଲେଣି ଯଦି ଆପଣ 18 to 40 years ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ
0: ନିଜସ୍ୱ ରଚନାରେ ଏବଂ କଣ୍ଠଦାନରେ ଶିଳ୍ପୀ ଶୋଭାକର ପ୍ରଧାନ କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ପରିବେଷଣ କରିଛନ୍ତି ମନେ ହେଉ ନାହିଁ ଡାକବା ଏହି ଗୀତଟି

ପ୍ରଚାରକଲୁ ଆଞ୍ଚଳିକ ଗୀତକ୍ରମରେ କେତୋଟି ଲୋକଗୀତ ପରିବେଷଣ କରିଥିଲେ ନିଜସ୍ୱ ରଚନାରୁ ଶିଳ୍ପୀ ଶୋଭାକର ପ୍ରଧାନ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣରେ ବିଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଥମେ ସ୍ପୋର୍ଟସ୍ କାନ୍ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ବିଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ରକ୍ଷକ କଥାଚିତ୍ରରୁ ସହର କି ଲଡ଼କି ଗୀତଟି। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ। ଦ୍ୱୈତକଣ୍ଠରେ କଣ୍ଠଦାନ କରିଛନ୍ତି ଅଭିଜିତ ଓ ଚନ୍ଦ୍ର ଦୀକ୍ଷିତ।

କାର୍ଯ୍ୟକ୍ରମରେ ଏଥର ନେଇଛୁ ରାମ ଓ ରାମ ଗୀତଟି ତେରେ ମେରେ ସ୍ୱପ୍ନେ କଥା ଚିତ୍ରରୁ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ସା, ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି ଉଦିତ ନାରାୟଣ ଓ ରାକେଶ ପଣ୍ଡିତ।

କାର୍ଯ୍ୟକ୍ରମରେ ଏଥର ପାଗଲା କାହିଁକା କଥାଚିତ୍ରର ସଦେ ବେହେର ବିଚ୍ ସାହାନାଇଆ ଗୀତଟି ମଦନ ପାଲଙ୍କ ଲିଖିତ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ତବୁନ୍, କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ୍।

ଶେଷ ଗୀତଟି ଈଶ୍ୱର କଥା ଚିତ୍ରରୁ କୌଶଲ୍ୟା ମୈତ୍ରୀ ଗୀତଟି, ଗୀତ ରଚନା ଅଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି ନୀତିଶ ମୁକେଶ ଓ କବିତା କୃଷ୍ଣମୂର୍ତ୍ତି।

0: ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ଶିଳ୍ପୀ ଡକ୍ଟର ଅନିତା ସେନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ କାଜରୀ ଓ ରାଗ ବନ୍ଦିଶ। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

0: of Critical Assets in Sri Lanka. The MOU on academic cooperation will facilitate knowledge sharing to further strengthen the academic bonds between them and formalize the NCC Youth Exchange Program between India and Sri Lanka. The pacts were signed in the presence of Defence Minister Rajnath Singh and President of Sri Lanka Anuradha Kumarasinghe in Colombo. Both leaders virtually inaugurated three Bedi bridges constructed by the Indian Defence Forces. During the meeting, the two sides reaffirmed their commitment to work together for development of both nations while working jointly to ensure the safety, security, peace and prosperity of the region. India has condemned the reported Houthi attacks on Saudi sovereign territory, especially the targeting of civilian and economic facilities. In a response to a media query on the attacks in Saudi Arabia, External Affairs Ministry spokesperson Randhir Jaiswal said that such attacks that undermine regional security and stability and threatened freedom of navigation in the Bab al-Mandeb were unacceptable. Unique Identification Authority of India, UIDAI, today launched the Aadhaar Face Authentication Software Development Kit, SDK, and Face Authentication Sandbox at the Global FinTech Fest 2026. The Ministry of Electronics and Information Technology said the new tools will enable banks, fintech companies, and other organizations to seamlessly integrate and test Aadhaar Face Authentication within their own mobile applications. In Junior Asia Cup hockey, the Indian men's team today advanced to the semi-finals after a dominant 15-0 victory over Chinese Taipei at Mo Chi in China. Captain Anmol Ekka led the charge with a sensational 6-goal haul, all coming for penalty corners, as defending champions India recovered from a goal-less opening quarter to overwhelm their opponents in the remaining 45 minutes. And that's the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବନୀ ପାଟଣା ଆମକୁ ହସ୍ତଗତ ତଥ୍ୟ ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ କୌଣସି ବଡ଼ ଧରଣର ପରିବର୍ତ୍ତନ ନ ହେବାର ସମ୍ଭାବନା ରହିଛି ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:10:30 ଅଧିବେଶନକୁ ସମାପ୍ତ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ସୁଧା ମିଶ୍ର ରମେଶ ପଟ୍ଟନାୟକ ବାଳକୃଷ୍ଣ ଦାସ ଗୀତା ପଟ୍ଟନାୟକ ଓ ଭିକାରୀ ଚରଣ ବଳ ଚେତନା ଚିନ୍ତନ ଶୁଣିବେ 6:30 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35 7:25 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ ଆଲୋଚକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଚାଷର କଥା ରହିଛି 7:40 7:45 ପ୍ରଚାର କରିବୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ କଣ୍ଠଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ 8:30 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଧୁନିକ ଗୀତ ଶୁଣିବେ 8:35 କଣ୍ଠଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ ଇରା ମହାନ୍ତି ଓ ସୋହମ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 9:00 ଓ ପରେ ପରେ 9:30 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10 ତେବେ ଶ୍ରୋତାବନ୍ଧୁ ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶ୍ରୋତାବନ୍ଧୁ ଏବେ ତ ସମୟ ହୋଇଯାଇଛି ଚଳିତ ଅଧିବେଶନକୁ ଏଇଠି ରଖୁଛୁ ପୁଣି ଥରେ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆସନ୍ତାକାଲି ପ୍ରାତଃ ଠିକ୍ 5:53 ସମୟରେ ସେତେବେଳେ ଯାଏଁ ବିଦାୟ ନେଉଛୁ ଜୟ ହିନ୍ଦ